ଆଶ୍ୱିନ ଚାରି ଦିନ 1948 କପ୍ତ 2026 ମସିହା ସେପ୍ଟେମ୍ବର ମାସର 26 ତାରିଖ ବିଶ୍ୱବାନ୍ଧବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଶେଷ ଭକ୍ତି ପ୍ରଣତି ତଥା ଅଗ୍ନିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମେଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମାଙ୍ଗଳିକ

ଆଜିର ଅନୁଚିନ୍ତା ଯେଉଁଜଣ ସର୍ବଦା ଧର୍ମ କାର୍ଯ୍ୟରେ ତତ୍ପର, ମଧୁରଭାଷୀ, ଦାନ ପ୍ରତି ଗ୍ରହଣରେ ଆଗ୍ରହୀ, ବନ୍ଧୁ ପରିଜନଙ୍କ ପ୍ରତି ଉଦାର, ଗୁରୁଜନମାନଙ୍କ ପ୍ରତି ସମ୍ମାନବୋଧ ସୃଜିଭୂତ ବ୍ୟବହାର, ସଦୁପଦେଶ ଗ୍ରହଣରେ ଆଗଭର, ସୌମ୍ୟ ଶାନ୍ତରୂପ, ଭଗବତ ବିଶ୍ୱାସୀ, ସେହି ସାଧୁଜନ ପଦବାଚ୍ୟ।

ଶେଷରେ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଯତୀନ୍ଦ୍ରନାଥଙ୍କ ଗୀତ ରଚନା।

ପ୍ରାୟ 35-40 ବର୍ଷ ତଳର କଥା, ଜଣେ ଶିକ୍ଷକ ଥାନ୍ତି, ଘରୁ ସ୍କୁଲକୁ ଚାଲି ଚାଲି ଆସନ୍ତି। କେହି କେହି କହନ୍ତି ସାଇକେଲ ଚାଳନା ଶିଖିନାହାନ୍ତି, ପାଦରେ ଚପଲ, ଢିଲା ପୋଷାକ, ଧୋତିର ଗୋଟିଏ ମୁଣ୍ଡ ପୋଷାକର ପକେଟରେ ପୂରେଇଥାନ୍ତି। ଠିକ୍ ସମୟରେ ସ୍କୁଲକୁ ଆସନ୍ତି, ଠିକ୍ ସମୟରେ ଯାଆନ୍ତି। କ୍ଲାସରେ ପିଲାମାନେ ପାଟିତୁଣ୍ଡ କଲେ ସେମାନଙ୍କ ଆଡ଼କୁ ଦେଖନ୍ତି, କହନ୍ତି ନୋ ନଏଜ୍। ତାଙ୍କ ଚାହାଣି ସତେ ଯେମିତି ପିଲାଙ୍କୁ ଚୁପ୍ ରହିବାର ଔଷଧ ଯୋଗାଏ। ପଢ଼େଇବାରେ ମଧ୍ୟ ସେ ଉସ୍ତାଦ, ପାଠ ନ ସରିବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ପାଠ ନ ପଢ଼ିଲେ ବିଶୃଙ୍ଖଳା କଲେ ଦଣ୍ଡବିଧାନ ମଧ୍ୟ କରନ୍ତି, ବେତପ୍ରହାର କରନ୍ତି। କିନ୍ତୁ ତାଙ୍କ ଦଣ୍ଡବିଧାନରେ ନିର୍ଯାତନା ନଥାଏ, ସ୍ନେହ ଥାଏ, ଆଉ ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ମହତ୍ତ୍ୱ।

ଅଛଧି। ଆଶା ଏଭଳି ଶିକ୍ଷକ ଯୁଗ ଯୁଗ ଧରି ଜନ୍ମ ହୁଅନ୍ତୁ ଏବଂ ସମାଜକୁ ଆଗେଇ ନେବାରେ ସହାୟକ ହୁଅନ୍ତୁ। କିଛିଦିନ ତଳେ ଏକ ବାହାଘର ସମୟରେ ଖବର ପାଇଲି ସାର୍ ଆସିଛନ୍ତି, ଭାବିଲି ଭୋଜି ଖାଉଥିବେ। ସେଠି ନିରୀକ୍ଷଣ କଲି ହେଲେ ପାଇଲି ନାହିଁ। ଜଣେ କହିଲେ ସାର୍ ରୁମ୍ ଭିତରେ ଥିବେ, ଚଲାବୁଲା ବେଶୀ କରୁନାହାନ୍ତି, ବୟସ ହୋଇଗଲାଣି, ସେଠି ବସି ଖାଉଥିବେ। ପୁଣି ଖୋଜାଖୋଜି କଲି ହେଲେ ପାଇଲି ନାହିଁ। କିଏ କହିଲା ଅଳ୍ପ ଖାଇବା ପରେ ପଳେଇଲେଣି। ଭାବିଲି ଅନେକ ବର୍ଷ ପରେ ଗୁରୁଙ୍କ ଦର୍ଶନ କରିବାର ସୌଭାଗ୍ୟ ନଥିଲା। ଏଭଳି ସ୍କୁଲ ଓ କଲେଜର ଗୁରୁମାନଙ୍କ ସହିତ ଦେଖା ନହେଲେ ବି ବିଭିନ୍ନ ଅବସରରେ ସେମାନଙ୍କ କଥା ମନେ ପଡ଼େ। ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ସେମାନଙ୍କ ପ୍ରୟାସ ପାଇଁ ନମସ୍ୟ ହୁଅନ୍ତି। ଆଜି ପ୍ରଭାତରୁ ଏହି ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ଆମ ଦେଶରେ ଗୁରୁ ଶିଷ୍ୟ ସମ୍ପର୍କର ଯେଉଁ ମହାନ ପରମ୍ପରା ରହିଛି ତାହା ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ସମାଜରେ ଗୁରୁଙ୍କ ଯେଉଁ ସ୍ଥାନ ରହିବା କଥା ତାହା ମଧ୍ୟ ହୋଇପାରୁନାହିଁ। ଏଭଳି ପରିସ୍ଥିତି ଆସିଲାଣି, କେହି ଶିକ୍ଷକ ହେବା ପାଇଁ ଚାହୁଁନାହାନ୍ତି। ଯଦି କୌଣସି ଚାକିରି ମିଳୁନାହିଁ ତାହେଲେ ଶିକ୍ଷକ ହେବା କଥା ଚିନ୍ତା କରାଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କୁ ଯେତେ ସମ୍ମାନ ଦେବା କଥା ଦେଉନାହାନ୍ତି। ଆଗରୁ କେବଳ ସ୍କୁଲ ସ୍ତରରେ ଟ୍ୟୁସନ୍ ପଢ଼ାଯାଉଥିଲା, ବର୍ତ୍ତମାନ ଦେଖାଯାଉଛି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଟ୍ୟୁସନ୍ ଏବଂ କୋଚିଂ ଚାଲିଛି। ଅଭିଭାବକମାନେ ମଧ୍ୟ ଶିକ୍ଷାକୁ ଚାକିରି ଯୋଗାଡ଼ କରିବାର ଏକ ମାଧ୍ୟମ ବୋଲି ଭାବୁଛନ୍ତି। ପାଠଶାଠ ପଢ଼ନ୍ତୁ, ତା ସହିତ ଚାକିରି ମଧ୍ୟ କରନ୍ତୁ, କିନ୍ତୁ ଶିକ୍ଷା ମାଧ୍ୟମରେ ଏକ ଉତ୍ତମ ମଣିଷ ହେବାର ପ୍ରୟାସ ମଧ୍ୟ ଜାରି ରଖନ୍ତୁ। ଶ୍ରେଣୀରେ କଠୋର ଶାରୀରିକ ଦଣ୍ଡବିଧାନ ବର୍ଜନୀୟ ହେବା ଉଚିତ। ଯଦି ଶିକ୍ଷକ କିଛି କହୁଛନ୍ତି, ସାମାନ୍ୟ ଦଣ୍ଡବିଧାନ ଦେଉଛନ୍ତି, ସମ୍ପ୍ରତି ସମାଜ ତାକୁ ଅନ୍ୟ ହିସାବରେ ନେଉଛି, ଖବରକାଗଜରେ ପ୍ରକାଶିତ କରାଯାଉଛି। କୌଣସି ଶିକ୍ଷକ କେବେ ଛାତ୍ରଛାତ୍ରୀର ଅମଙ୍ଗଳ ଚାହିଁବେ ନାହିଁ। ତେଣୁ ସମୟ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଏହି ମହାନ ଦେଶରେ ସଭିଙ୍କ ମାନସିକ ସ୍ତରରେ ଏକ ପରିବର୍ତ୍ତନର ଆବଶ୍ୟକତା ରହିଛି, ଫଳରେ ଅତୀତ ପରି ଭବିଷ୍ୟତରେ ମଧ୍ୟ ଏକଲବ୍ୟ ଜନ୍ମ ହୋଇପାରିବେ, ଆରୁଣୀ ଜନ୍ମ ହୋଇପାରିବେ ଏବଂ ତା ସହିତ ଦ୍ରୋଣାଚାର୍ଯ୍ୟ, ସନ୍ଦୀପନୀ ଏବଂ ଅନ୍ୟାନ୍ୟ ଗୁରୁଗଣ।

ପ୍ରଚାର କରିଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ, ପ୍ରଯୋଜନ ସୁଭାଷ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ତୃପ୍ତି ଦାସ, ଶୈଳଭାମ ମହାପାତ୍ର ଏବଂ ବାଦଲ କୁମାର ଆଚାର୍ଯ୍ୟ।

ଧର୍ମ ବୃଷଭକୁ ଉତ୍ତର ଦେଇ ଗାଈ ରୂପୀ ଧରଣୀ କହିଲେ, ସତ୍ୟ ଶୌଚ ଦୟା କ୍ଷମା ଏଇ ଚାରି ଗୁଣ ଥିଲେ ତୁମର ଚାରିଟି ଗୋଡ଼। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ ଦୟା ଓ କ୍ଷମା ଏ ଗୋଡ଼ ତିନିଟି ଯାଇ କେବଳ ସତ୍ୟ ଗୋଡ଼ଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ, ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା, ଏହି ଦୁଃଖ ଯୋଗୁଁ ମୁଁ କାନ୍ଦୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀ ଥିଲେ ଭିକାରୀ ଚରଣ ବଳ, ତୃପ୍ତି ଦାସ, ଶୈଳଭମା ମହାପାତ୍ର ଏବଂ ବାଦଲ କୁମାର ଆଚାର୍ଯ୍ୟ। ଆକାଶବାଣୀ ଭବାନୀ ପାଟଣା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆଜି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଯୁକ୍ତି ମେଳାଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ନୂଆକରି ଚାକିରି ପାଇଥିବା ଚାରିଟା ବିଭାଗର 1101

ଇଚ୍ଛନ୍ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କ ଭିତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ 906 ଜଣ, ସମବାୟ ବିଭାଗ 17, ଅର୍ଥ ବିଭାଗ 106 ଆଉ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ 72 ଜଣ ରହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ସକାଳର 11 ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣରୁ ଆଞ୍ଚଳିକ ଭାଷା ଦି ଇତାର ପ୍ରସାରଣ କରାଯିବା। ଶ୍ରୀଜଗନ୍ନାଥଙ୍କ ଜମିଥି ରହୁଥିବା ସେବାୟତ ଅଣସେବାୟତମାନଙ୍କୁ ଜମି ଅଧିକାର ଦେବାରକେ ମୂଲ ହୋଇଥିବା ପ୍ରକ୍ରିୟାକେ ଆଗେଇ ନେବା ଲାଗି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ଉଚ୍ଚା ଦର୍ଜାର ସମୀକ୍ଷା ବୈଠକ ହୋଇଯାଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତା ଦେଇ ହୋଇଥିବା ଏହି ବୈଠକ ଥି ଜମି ବନ୍ଦୋବସ୍ତ ବ୍ୟବସ୍ଥାକେ ଅତ୍କା ଶୃଙ୍ଖଳିତ ଓ ଫଟିକ କରବାର ଲାଗି ଗୋଟିଏ ଇ ପୋର୍ଟାଲ ବିକାଶ କରାଯିବାରକେ ନିଷ୍ପତ୍ତି ହୋଇଛି। ଶ୍ରୀଜଗନ୍ନାଥଙ୍କ ଜମି ଭୋଗ ଦଖଲ କରୁଥିବା ସେବାୟତ ଆଉ ଅଣସେବାୟତମାନେ ସେମାନଙ୍କର ତଥ୍ୟ ସହଜ ଓ ସରଳ ରୂପେ ଏଥି ଦେଇପାରିବେ। ଜମି ଦଖଲ ଥିବାର ସମକର ପୁରା ଡାଟାବେସ୍ ତିଆରି କରାଯିବା ସହିତ ଜମି ବନ୍ଦୋବସ୍ତ ବ୍ୟବସ୍ଥା ଅତ୍କା ସହଜ ଓ ଶୃଙ୍ଖଳିତ ହୋଇପାରବା। ଥାଲେସିମିଆ ରୋଗ ବାବଦେ ଲୋକ ଅତ୍କା ସଚେତନ କରବାରକେ ଆଉ ରୋଗୀମାନଙ୍କୁ ଚିହ୍ନଟ କରବାର ସହିତ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ହାତକେ ନେବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ଓଡ଼ିଶା ଶାଖାକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଲୋକଭବନ ଠାନେ ହୋଇଥିବା ରେଡ୍କ୍ରସ୍ ଓଡ଼ିଶା ଶାଖାର କାର୍ଯ୍ୟକାରୀ କମିଟି ବୈଠକଟି ଅଧ୍ୟକ୍ଷତା କରିକରି ଥାଲେସିମିଆ ବାବଦେ ଦୀର୍ଘମିଆଦୀ ସଚେତନତା ଅଭିଯାନର ଆବଶ୍ୟକତା ଜୋର ଦେଇଥିଲେ। ରାଜ୍ୟ ଥାଲେସିମିଆ ମାମଲା ଚିହ୍ନଟ ହୋଇନାଇଥିବାର ସମ୍ଭାବନା ରହିଥିବାନୁ ନିରନ୍ତର ସଚେତନତା ଅଭିଯାନ ଚଲାବାରକେ ସେ ପରାମର୍ଶ ଦେଇଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସ ଲାଗି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଆଉ ସଂସ୍କୃତି ପ୍ରାକୃତିକ ସୌନ୍ଦର୍ଯ୍ୟକେ ପ୍ରୋତ୍ସାହିତ କରବାର୍ ଲାଗି ରାଜ୍ୟର 30 ଅତ୍କା ସହର ନ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯାଉଛି। ଆଇବାକାଲ ସମ୍ବଲପୁରଠାରେ ଓଡ଼ିଶା ପ୍ରୋମୋ ରନ୍ ହେବା। ପର୍ଯ୍ୟଟନ ସଚେତନତା ଆଉ ଉତ୍ତମ ସ୍ୱାସ୍ଥ୍ୟ ବାର୍ତ୍ତା ନେଇକରି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ରିଭର ଭ୍ୟୁ ପଏଣ୍ଟନୁ 5 କିଲୋମିଟର ଦୌଡ଼ ମୂଲ ହେବା। ଏ ଦୌଡ଼ଥି ଭାଗ ନେବାରକେ ଅନ୍ଲାଇନ୍ ଜରିଏ ପଞ୍ଜୀକରଣ କରବାକେ ପ୍ରଶାସନ ତରଫ ଅନୁରୋଧ କରାଯାଇଛି। ରାୟଗଡ଼ା ରେଲ ଡିଭିଜନର କୋରାପୁଟ ରାୟଗଡ଼ା ଆଉ କୋରାପୁଟ ଜୟପୁର ରେଲ ସେକ୍ସନର ଲଗାତାର ବର୍ଷାତି ଭୂସ୍ଖଳନ ଆଉ ମାଇଟ୍ ଧସ୍କିବାନୁ ରେଲ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍ ଚଳାଚଳ ସ୍ୱାଭାବିକ କରବାର୍ ଲାଗି ରେଳବାଇ ଅଧିକାରୀ ଆଉ କର୍ମଚାରୀମାନେ ଦିନ ରାତ କାମ କରୁଛନ୍। ଭିନ୍ ଭିନ୍ ଜାଗାନ ପୁନରୁଦ୍ଧାର ଲାଗି 300 କର୍ମଚାରୀଙ୍କୁ କାମଥି ଲଗାଯାଇଛି। ପ୍ରଭାବିତ ଯାତ୍ରୀମାନଙ୍କର ସୁବିଧା କରବାର୍ ଲାଗି ରାୟଗଡ଼ା ରେଲ ଡିଭିଜନ ତରଫ ବସ୍ ବ୍ୟବସ୍ଥା ଭିଲ୍ କରାଯାଇଛି। ନୂଆପଡ଼ା ଜିଲ୍ଲାର ସେବା ସଂକଳ୍ପ ଅଭିଯାନ 2026 ଏକ ପେଡ଼ ମା କେ ନାମର 3 ଖେପ କାର୍ଯ୍ୟକ୍ରମ ଥି ସଦର ବ୍ଲକର ଡୁମେରପାଣି ଗ୍ରାମ ପଞ୍ଚାୟତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ଜିଲ୍ଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ କ୍ଷମାନିଧି ବୋଇ ପ୍ରମୁଖ ଯୋଗ ଦେଇକରି ଗଛ ଲଗାଇଥିଲେ। ଏ ଅଭିଯାନଟି ଜିଲ୍ଲାର 131 ଗ୍ରାମ ପଞ୍ଚାୟତ 700 ଲେଖା ମୋଟ 91,700 ଗଛ ଲଗାଯାଇଛି। ଦେବଗଡ଼ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫ ଛୁଆମାନେ ରହୁଥିବା ହଷ୍ଟେଲ ଆଶ୍ରୟ ଜାଗା ଆଶ୍ରମ ଅନାଥାଶ୍ରମମାନଙ୍କର ସୁରକ୍ଷା ବ୍ୟବସ୍ଥା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କର ଅଧ୍ୟକ୍ଷତା ହୋଇଥିବା ସମୀକ୍ଷା ବୈଠକଟି ସବୁ ଅଧିକାରୀ ଆଉ ପୁଲିସ ପ୍ରତିନିଧିମାନଙ୍କୁ ନେଇକରି ବ୍ଲକସ୍ତରୀୟ ଆଉ ଜିଲ୍ଲାସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଥିଲା। ଏହି ଯାଞ୍ଚ କମିଟି ଆଇବା 10 ଭିତରେ ଜିଲ୍ଲା ନଥିବା ସରକାରୀ ଆଉ ବେସରକାରୀ ସଂସ୍ଥାମାନଙ୍କ ତରଫ ପରିଚାଳିତ ହଷ୍ଟେଲ ଆଶ୍ରମ ଆଶ୍ରୟ ଜାଗା ଆଉ ଶିଶୁ ଅନୁଷ୍ଠାନକେ ଯାଇକରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ। ନୂଆପଡ଼ା ଜିଲ୍ଲାନ ଆଜି ଜବର ବର୍ଷାର ସମ୍ଭାବନା ଥିବାରୁ ସବୁ ବିଦ୍ୟାଳୟକୁ ଆଜି ଛୁଟି ଘୋଷଣା କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲମାନଙ୍କେ ଛୁଟି ଘୋଷଣା କରିଛନ୍। ପଶ୍ଚିମ କେନ୍ଦ୍ରୀୟ ଆଉ ଇତାକେ ଲାଗି କରିଥିବାରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବାର ଅବପାତ ଉତ୍ତର ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସହିତ ଆହୁରି ଦୁର୍ବଳ ହୋଇକରି ଲଘୁଚାପ କ୍ଷେତ୍ରଟି ବଦଳିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ତାର ପ୍ରଭାବଟି ଆଇବା 24 ଭିତରେ ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ଆହୁରି ଅନେକ ଜାଗାଥି ଜବର ବର୍ଷା ହେବା ବୋଲି ଅନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର। Thank you.

ଅଭିନେତ୍ରୀ ଶିଳ୍ପୀମାନେ ହେଲେ ନୀତିନ ଭୋଗେସ ଏବଂ ଅନୁପମା ଦେଶପାଣ୍ଡେ। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ଶୁଣିପାରିବେ ବିଜ୍ଞାନ ଭାରତୀ। ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ଏବଂ ରାତି 10:20 ପ୍ରଚାର କରିବୁ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେଭରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣୁଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆମର ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ, ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂତନ ଭାବେ ଚୟନ ହୋଇଥିବା ଚାରିଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ୍ଠାରେ ଅପରାହ୍ନରେ ଆୟୋଜନ ହେବାକୁ ଥିବା ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 906 ଜଣ, ଅର୍ଥ ବିଭାଗର 106, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 72 ଏବଂ ସମବାୟ ବିଭାଗର 17 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପୁସ୍ତକର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ଥାଲାସେମିଆ ବା ରକ୍ତଶିକୁଳିରେ ପୀଡ଼ିତ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଭାରତୀୟ ରେଡ୍କ୍ରସ୍ ସୋସାଇଟିର ଓଡ଼ିଶା ଶାଖାକୁ ଆହ୍ୱାନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନୂଆ ଅଭିଷେକ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଦୀର୍ଘକାଳୀନ ସଚେତନତା ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଅବପାତ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ 10 ଜିଲ୍ଲାର 56 ବ୍ଲକର 272 ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ 7 ସହରାଞ୍ଚଳର 28 ୱାର୍ଡ ପ୍ରଭାବିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁଁ 18,466 ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
1: ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି, ଯେଉଁଥିରେ ସବୁଠାରୁ ଅଧିକ ମାଲକାନଗିରିରେ 1500 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତାର ବାହାରେ ନବରଙ୍ଗପୁରରେ ମଧ୍ୟ 4,360 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଗଜପତିରେ ମଧ୍ୟ 7,652 ଲୋକଙ୍କୁ ସ୍ଥାନ

0: କରାଯାଇଛି। ରାଜ୍ୟରେ ପ୍ରାୟ 15,000 ଲୋକ ସ୍ଥାନାନ୍ତରିତ ହୋଇକରି ବିଭିନ୍ନ ରିଲିଫ ସେଣ୍ଟରରେ ଅଛନ୍ତି ଏବଂ ଯେଉଁ ଯେଉଁ ଜାଗା ଟିକେ କ୍ଷତିଗ୍ରସ୍ତ ହୋଇଛି ସେହି ଜାଗାରେ ଶୁଖିଲା ଖାଦ୍ୟ ମଧ୍ୟ ଆବଣ୍ଟନ ଚାଲିଛି। ସବୁ ରିଲିଫ ସେଣ୍ଟରରେ ମଧ୍ୟ ଡାକ୍ତରମାନେ ମହଜୁଦ ଅଛନ୍ତି।
1: ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟିରେ ସର୍ବାଧିକ 395 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କଟକ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ ରଖିବାକୁ ଘୋଷଣା କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲାର 7ଟି ବ୍ଲକର 369 ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଭଦ୍ରକ ଜିଲ୍ଲାରେ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମାଲକାନଗିରି ଜିଲ୍ଲାରେ 2,269 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। କେନ୍ଦ୍ର ସରକାର ଦେଶର 4ଟି ପ୍ରମୁଖ ବନ୍ଦରକୁ ମେଗା ବନ୍ଦର ମାନ୍ୟତା ପ୍ରଦାନ କରିଛନ୍ତି। ଓଡ଼ିଶାର ପାରାଦ୍ୱୀପ ବନ୍ଦରକୁ ଏହି ମାନ୍ୟତା ମିଳିଛି। ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରାଦ୍ୱୀପ ବନ୍ଦରକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଆଙ୍ଗନ କାର୍ଯ୍ୟକ୍ରମର ଉଦ୍ଘାଟନ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ବୈଠକରେ ଚଳିତ ବର୍ଷ ଘୋଷଯାତ୍ରାରେ ସହଯୋଗ କରିଥିବା ସେବକ ଓ କର୍ମଚାରୀଙ୍କୁ କୃତଜ୍ଞତା ଜ୍ଞାପନ ସହ ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ 2025-26 ଆର୍ଥିକ ବର୍ଷର ଚୂଡ଼ାନ୍ତ ଅଡିଟ୍ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSS TET 2026 ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ। ସକାଳ 9:00 ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେଉଛି। ପୁରୀ ଶ୍ରୀମନ୍ଦିରରେ ଆଜି ଇନ୍ଦ୍ରଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ରହସ୍ତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ହରଚଣ୍ଡୀ ସାହି ଆଖଡ଼ା ଅନ୍ତର୍ଗତ ବାସେଳି ସାହିରୁ ଇନ୍ଦ୍ରହାତୀ ଆସିବା ପରେ ଏହି ନୀତି ଅନୁଷ୍ଠିତ ହେବ। ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ ଆଦି ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବେଶଗତ ସ୍ୱାସ୍ଥ୍ୟ ସମ୍ପ୍ରଦାୟକୁ ସୁରକ୍ଷା ଦେବା ନିମନ୍ତେ ବିଜ୍ଞାନ ସହିତ ସହମତ ହେବା। ସର୍ବଭାରତୀୟ ସ୍ତରରେ ଚଳିତ ମାସ 28-30 ତାରିଖ ପର୍ଯ୍ୟନ୍ତ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇବା ଲାଗି କୌଣସି ଶୁଳ୍କ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତାକାଲି ରବିବାର ବ୍ୟାଙ୍କ ଖୋଲା ରହିବ ବୋଲି ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ 10 ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁରୁଚି ସିଂ ଓ କମଲଜିତ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ହକିରେ ଭାରତୀୟ ମହିଳା ଦଳ ପୁଲ୍ ବି ମ୍ୟାଚ୍ରେ 3-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ମାଢ଼ିରେ ହେଉଥିବା ରୋଗର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ରବିରଞ୍ଜନ ସାହୁ।
3: ମାଢ଼ି ରୋଗର କାରଣ ଓ ନିରାକରଣ। ସୁସ୍ଥ ନିରୋଗ ଦାନ୍ତ ପାଇଁ ମାଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ମାଢ଼ି ଉତ୍ତମ ସ୍ୱାସ୍ଥ୍ୟଯୁକ୍ତ ନ ହୋଇ କୌଣସି କାରଣରୁ ରୋଗାକ୍ରାନ୍ତ ହୁଏ ତେବେ ପରୋକ୍ଷ ଭାବେ ଦାନ୍ତ ଉପରେ କୁପ୍ରଭାବ ପଡ଼ିଥାଏ। ମୁଖଗହ୍ୱରର ଆବଶ୍ୟକୀୟ ଯତ୍ନ ନେବାରେ ଅଭାବ, ଲୌହ ଖଣିଜର ଅଭାବ ଓ କେତେକ ନିର୍ଦ୍ଦିଷ୍ଟ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧର ବିଷକ୍ରିୟା ପ୍ରଭୃତି ଅନ୍ୟାନ୍ୟ କାରଣ। ମାଢ଼ି ରୋଗ ବିଶେଷ ଯନ୍ତ୍ରଣାଦାୟକ ହୋଇନଥିବାରୁ ଅନେକ ଆବଶ୍ୟକ ଚିକିତ୍ସା ଗ୍ରହଣ କରିବାରେ ଅବହେଳା କରିଥାନ୍ତି। ମାଢ଼ି ରୋଗ ଆରମ୍ଭରୁ ଜୋରରେ ଚୁଚୁମିଲେ, ଆଙ୍ଗୁଠି ସାହାଯ୍ୟରେ ମାଢ଼ିକୁ ମାଲିସ କଲେ, ବ୍ରସ୍ କରୁଥିବା ସମୟରେ ପୁରୁଣା ହେଲେ, ଏପରିକି ଶଯ୍ୟାତ୍ୟାଗ ସମୟରେ ଆପେ ଆପେ ରକ୍ତସ୍ରାବ ହେବା ଦେଖାଯାଇଥାଏ। ଫ୍ରିଜ୍ ପାଣି, ବରଫ ପାଣି, ଆଇସ୍କ୍ରିମ୍, କୁଲ୍ଫି ଭଳି ଥଣ୍ଡା ଖାଦ୍ୟ ସଂସ୍ପର୍ଶରେ ଆସିଲେ ବା ଥଣ୍ଡା ଲାଗିଲେ କେବେ କେମିତି ମାଢ଼ି ଫୁଲିବା ଓ ଲାଲ ହୋଇ ଦେଖାଯିବା ଲକ୍ଷଣ ପ୍ରକାଶ ପାଇଥାଏ। ରୋଗ ପୁରୁଣା ହେଲେ ଦାନ୍ତ ହଲିବା ଦେଖାଯାଏ। କୌଣସି ଯନ୍ତ୍ରଣା ନ ହୋଇ ଗୋଟିଏ ପରେ ଗୋଟିଏ ଦାନ୍ତ କାଳକ୍ରମେ ପଡ଼ିଯାଏ। ପ୍ରାକୃତିକ ଦାନ୍ତ କୌଣସି କାରଣରୁ ଝଡ଼ିଗଲେ କୃତ୍ରିମ ଦାନ୍ତ ଦ୍ୱାରା ଆବଶ୍ୟକତା ପୂରଣ ହୋଇଥାଏ ସତ, କିନ୍ତୁ କୃତ୍ରିମ ଦାନ୍ତ ପ୍ରାକୃତିକ ଦାନ୍ତ ଭଳି କାର୍ଯ୍ୟକ୍ଷମ ଓ ପରିପୂରକ ହୋଇନଥାଏ। ତେଣୁ ପ୍ରାକୃତିକ ଦାନ୍ତର ସ୍ଥାୟିତ୍ୱ ପାଇଁ ସୁସ୍ଥ ଓ ନିରୋଗ ମାଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ଖାଦ୍ୟ ଖାଇସାରି କୁଳି କରିବା ଓ ପ୍ରତିଦିନ ଦାନ୍ତ ଘଷିବାର ମୁଖ୍ୟ ଲକ୍ଷ୍ୟ ହେଲା ଖାଦ୍ୟ ଖାଇବା ପରେ ଦାନ୍ତ ସନ୍ଧିରେ ଲୁଚାଯାଇଥିବା ଖାଦ୍ୟକଣିକାକୁ ସଫା କରିବା। ମୁତୁରୀ, ନିମ୍ବ, କରଞ୍ଜ ଭଳି କାଠି ଦାନ୍ତ ଘଷା ପାଇଁ ବ୍ୟବହାର କରିବା ଭଲ, ଏଥିରୁ ଔଷଧୀୟ ଗୁଣ ମିଳିଥାଏ।

0: କିନ୍ତୁ ସବୁ ସମୟରେ ସବୁ ଜାଗାରେ ଏହା ମିଳୁନଥିବାରୁ ଓ ଦାନ୍ତର ପ୍ରତ୍ୟେକ ଅଂଶକୁ ସଫା କରିବା ପାଇଁ ଦାନ୍ତ ଘଷା ବ୍ରଶ ବ୍ୟବହାର କରିବାର ଏକ ସ୍ୱତନ୍ତ୍ର ନିୟମ ରହିଛି ଓ ଏହା ଭଲ। ଦାନ୍ତର ସମଗ୍ର ଭାଗକୁ ଉପର ମାଢ଼ିର ତଳକୁ ଓ ତଳ ମାଢ଼ିର ଉପରକୁ ଦାନ୍ତର ଚୋବେଇ ଖାଇବା ପଟ ଓ ପଛପଟ ଯେକୌଣସି ପେଷ୍ଟ ସାହାଯ୍ୟରେ ବ୍ରଶ କରିବା ଭଲ, କିନ୍ତୁ ଅନେକ ଦାନ୍ତର କେବଳ ସାମ୍ନା ପଟକୁ ବ୍ରଶ କରିଥାନ୍ତି, ଚୋବେଇ ଖାଇବା ପଟ ଓ ଦାନ୍ତର ପଛପଟକୁ ସଫା କରିନଥାନ୍ତି। ତା ଛଡ଼ା ଜେନେତନ ପ୍ରକାରେ ବ୍ରଶ ବ୍ୟବହାର କରିବା ଯୋଗୁଁ ଦାନ୍ତ ଓ ମାଢି ସନ୍ଧିରେ ବ୍ରଶର ଭୁଲ ବ୍ୟବହାର ଯୋଗୁଁ ଦାନ୍ତ ଉପରେ ଉପକାର ଅପେକ୍ଷା ଅପକାର ମଧ୍ୟ ପଡ଼ିଥାଏ। ତେଣୁ ଯୋଗ୍ୟ ବିଧି ଅନୁଯାୟୀ ବ୍ରଶ କରିବା ଓ ପ୍ରତି 2 ମାସରେ ଥରେ ପୁରୁଣା ବ୍ରଶ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଉଚିତ। ଖାଦ୍ୟ ଖାଉଥିବା ସମୟରେ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ମାଛ ମାଂସ ପ୍ରଭୃତି ଖାଇଲେ ସନ୍ତୁଳିତ ଆହାର ମିଳିଥାଏ, ଯେଉଁଥି ଯୋଗୁଁ ସୁସ୍ଥ ଓ ନିରୋଗ ମାଢି ନିମନ୍ତେ ଖାଦ୍ୟପ୍ରାଣ ଖଣିଜ ଦ୍ରବ୍ୟ ଆବଶ୍ୟକୀୟ ମାତ୍ରାରେ ଉପଲବ୍ଧ ହୁଏ। ବହୁମୂତ୍ର ଭଳି ଅନ୍ତଃସ୍ରାବୀ ଗ୍ରନ୍ଥିର ରୋଗ ଯୋଗୁଁ ମାଢିର ଜୀବାଣୁ ସଂକ୍ରମଣ ପ୍ରତିରୋଧକ ଶକ୍ତି କମିଯାଇଥାଏ। ତେଣୁ ଯୋଗ୍ୟ ବିଧି ଅନୁଯାୟୀ ବ୍ରଶ କରିବା ଓ ପ୍ରତି 2 ମାସରେ ଥରେ ପୁରୁଣା ବ୍ରଶ ବଦଳାଇ ନୂଆ ବ୍ରଶ ବ୍ୟବହାର କରିବା ଉଚିତ। ଖାଦ୍ୟ ଖାଉଥିବା ସମୟରେ ସବୁଜ ପନିପରିବା, କ୍ଷୀର, ଅଣ୍ଡା, ମାଛ ମାଂସ ପ୍ରଭୃତି ଖାଇଲେ ସନ୍ତୁଳିତ ଆହାର ମିଳିଥାଏ, ଯେଉଁଥି ଯୋଗୁଁ ସୁସ୍ଥ ଓ ନିରୋଗ ମାଢି ନିମନ୍ତେ ଖାଦ୍ୟପ୍ରାଣ ଖଣିଜ ଦ୍ରବ୍ୟ ଆବଶ୍ୟକୀୟ ମାତ୍ରାରେ ଉପଲବ୍ଧ ହୁଏ। ବହୁମୂତ୍ର ଭଳି ଅନ୍ତଃସ୍ରାବୀ ଗ୍ରନ୍ଥିର ରୋଗ ଯୋଗୁଁ ମାଢିର ଜୀବାଣୁ ସଂକ୍ରମଣର ପ୍ରତିରୋଧକ ଶକ୍ତି କମିଯାଇଥାଏ। ତେଣୁ ବହୁମୂତ୍ର ରୋଗୀ ନିୟମିତ ରକ୍ତ ଶର୍କରା ଯାଞ୍ଚ କରାଇ ରକ୍ତରେ ଶର୍କରା ଭାଗକୁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ପ୍ରତି 3 ମାସରେ ଥରେ ଅଭିଜ୍ଞ ଦନ୍ତ ବିଶେଷଜ୍ଞଙ୍କ ଦ୍ୱାରା ମୁଖ ଗହ୍ୱର ଯାଞ୍ଚ କରାଇବା ଉଚିତ। ମୁଖ୍ୟ ଭୋଜନ ପୂର୍ବରୁ କାକୁଡ଼ି, ଗାଜର, ପିଆଜ ପ୍ରଭୃତିର ସାଲାଡ ଚୋବାଇଲେ, ପିଜୁଳି ଓ ସେଉ ଭଳି ଫଳ ଚୋବାଇବା ଦ୍ୱାରା ଦାନ୍ତ ସନ୍ଧିରେ ପଶି ଲୁଚି ରହିଥିବା ଖାଦ୍ୟକଣିକାକୁ ସଫା କରିବାରେ ସାହାଯ୍ୟ କରିଥାଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ମାଢ଼ିରେ ହେଉଥିବା ରୋଗର କାରଣ ଓ ପ୍ରତିକାର। ଆଲୋଚନା କରିଥିଲେ ଡାକ୍ତର ରବି ରଞ୍ଜନ ସାହୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିଛି ଭାରତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଜଳ ସୁରକ୍ଷା ଏକ ଭାଗିଦାରୀ ଦାୟିତ୍ୱ ବୋଲି ଜଳଶକ୍ତି ମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱବ୍ୟାପୀ ଦେଖାଦେଉଥିବା କୃତ୍ରିମ ବୁଦ୍ଧିମତା ଜନିତ ସମସ୍ୟାର ସମାଧାନ ଲାଗି ମିଳିତ ପଦକ୍ଷେପ ନେବା ଦିଗରେ ଆମେରିକା ଓ ଚୀନ ସହମତ। ଏବଂ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗର ସତର୍କ ସୂଚନା। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଉଦ୍ବେଗ ପ୍ରକାଶ କରିଛନ୍ତି। ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଅବସରରେ ଅନୁଷ୍ଠିତ ଜାହାଜ ଚଳାଚଳ ଓ ନାବିକମାନଙ୍କ ସୁରକ୍ଷା ଲାଗି ଗଠିତ ବନ୍ଧୁଗୋଷ୍ଠୀ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏଭଳି ଘଟଣା ଆଉ ଅସାଧାରଣ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତ ଏବଂ ଲିବେରିଆ ଜାହାଜ ଚଳାଚଳ ଏବଂ ନାବିକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମିଳିତ ପଦକ୍ଷେପ ନେବେ ବୋଲି ଡକ୍ଟର ଜୟଶଙ୍କର ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ନାବିକମାନଙ୍କ ଏକ ପ୍ରମୁଖ ଉତ୍ସ ହୋଇଥିବା ବେଳେ ବିଶ୍ୱର ସର୍ବବୃହତ୍ ଜାହାଜ ଚଳାଚଳ ପଞ୍ଜୀକରଣ ବ୍ୟବସ୍ଥା ଲିବେରିଆ ନିକଟରେ ରହିଛି। ତେଣୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ଦେଶ ହାତ ମିଳାଇଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଏହି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ମିଳିତ ଭାବେ ଆଲୋଚନା କରି ପ୍ରଦାନ କରୁଥିବା ପରାମର୍ଶଗୁଡ଼ିକୁ ସଫଳତାର ସହ କାର୍ଯ୍ୟକାରୀ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ।

କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି

0: ସମ୍ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପିଏମ୍ କିଷାନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର 2019 ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ବାର୍ଷିକ 6,000 ତିନୋଟି କିସ୍ତିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି ଜରିଆରେ ପ୍ରଦାନ କରାଯାଇଥାଏ। ବିଶ୍ୱର ଏହା ସର୍ବବୃହତ୍ ପ୍ରତ୍ୟକ୍ଷ ଲାଭ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଭାବେ ପରିଚିତ ଏହି ଯୋଜନାରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା 4,00,000 କୃଷକମାନଙ୍କୁ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ମହିଳା କୃଷକମାନଙ୍କୁ 1.06,00,000 ଦିଆଯାଇଛି। ଏହି ଯୋଜନାରେ ପ୍ରତ୍ୟେକ 4 ହିତାଧିକାରୀଙ୍କ ମଧ୍ୟରୁ ଜଣେ ମହିଳା ଚାଷୀ ଥିବା ଜଣାଯାଇଛି। ଇତିମଧ୍ୟରେ ଏହି ଯୋଜନାର 23ତମ କିସ୍ତି ପ୍ରଦାନ କରାଯାଇଛି। ଏହି କିସ୍ତିରେ 9.49 କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ 18,900 ପ୍ରଦାନ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ପିଏମ୍ କିଷାନ ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ସହଜରେ ଋଣ ମିଳୁଥିବା ସହିତ କୃଷି କାର୍ଯ୍ୟ ଲାଗି ସେମାନେ ପୁଞ୍ଜିନିବେଶ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ନୀତି ଆୟୋଗଙ୍କ ଆକଳନ ଅନୁଯାୟୀ 90% ହିତାଧିକାରୀ ଏହି ଆର୍ଥିକ ସହାୟତାକୁ କୃଷି କ୍ଷେତ୍ରରେ ନିବେଶ କରୁଛନ୍ତି। ପ୍ରାୟ 85% ହିତାଧିକାରୀଙ୍କ ଆୟ ବୃଦ୍ଧି ପାଇଥିବା ବେଳେ ଋଣ ହାର ମଧ୍ୟ ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି। ଏହି ଆର୍ଥିକ ସହାୟତା ଦ୍ୱାରା କୃଷକମାନେ ନିଜର ସନ୍ତାନ ସନ୍ତତିଙ୍କର ଶିକ୍ଷା, ପରିବାରର ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ମେଣ୍ଟାଇବାରେ ସକ୍ଷମ ହେଉଛନ୍ତି। କୃଷକମାନେ ଏହି ଯୋଜନାର ଆର୍ଥିକ ସହାୟତା ମାଧ୍ୟମରେ ଏକ ସୁରକ୍ଷିତ ଜୀବନଯାପନ ବ୍ୟବସ୍ଥା ଆପଣାଇବା ସହିତ ବିଭିନ୍ନ ଅନିଶ୍ଚିତତା ସ୍ଥିତିକୁ ସହଜରେ ପରିଚାଳନା କରି ନିଜର ଆତ୍ମବିଶ୍ୱାସକୁ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଯୋଜନାର ଶୁଭାରମ୍ଭ କରି ଚାଷୀମାନେ ଏହାଦ୍ୱାରା କିଭଳି ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରି କହିଥିଲେ,
1: लगभग 75,000 रुपये किसानों के खाते में पहुंचने वाले हैं। देश के वो 12 छोटे किसान जिनके पास 5 या उससे कम भूमि है, ऐसे सभी किसानों को इस योजना का सीधा लाभ मिलेगा। केंद्र सरकार हर साल जो 6,000 रुपये सीधे आपके बैंक खाते में ट्रांसफर करेगी, उससे जरूरत के सारे काम कर सकते हैं।
0: आपण माने संवाद सुनुचंती आकाशवाणी रो। ଜଳ ସୁରକ୍ଷା ଏକ ଭାଗିଦାରୀ ଦାୟିତ୍ୱ ବୋଲି ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 9ମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ 2026 ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ପକ୍ଷ, ଦେଶର ନାଗରିକ, ସରକାର ଏବଂ ଶିଳ୍ପାନୁଷ୍ଠାନମାନଙ୍କର ମିଳିତ ପ୍ରୟାସ ମାଧ୍ୟମରେ ହିଁ ଜଳ ସୁରକ୍ଷା ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପାଟିଲ କହିଛନ୍ତି, ଜଳଜୀବନ ମିଶନ, ନମାମି ଗଙ୍ଗେ, ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଏବଂ ଜଳ ସଞ୍ଚୟ ଜଳ ଭାଗିଦାରୀ ଭଳି ବିଭିନ୍ନ ପଦକ୍ଷେପର ନିରନ୍ତର ସଫଳତା ଲାଗି ଜନଭାଗିଦାରୀ ଏକାନ୍ତ ଆବଶ୍ୟକ।
2: हमें जल प्रबंधन को केवल आज की आवश्यकता नहीं बल्कि आने वाली पीढ़ियों की सुरक्षा से जोड़कर देखना होगा। इन दिनों की चर्चाओं से 3 बातें विशेष रूप से सामने आई हैं। पहली, जल संरक्षण से जन भागीदारी सबसे जरूरी है। दूसरी, विज्ञान और नई तकनीक का लाभ जमीन तक पहुंचना चाहिए। और तीसरी, जल की चुनौतियों का समाधान देशों और संस्थाओं के बीच निरंतर सहयोग से ही मजबूत होगा।
0: ବିଶ୍ୱସ୍ତରରେ ଦେଖାଦେଉଥିବା ଜଳ ସମ୍ପର୍କିତ ସମସ୍ୟା ଉପରେ ଆଲୋକପାତ କରି ଶ୍ରୀ ପାଟିଲ କହିଛନ୍ତି, ବିଭିନ୍ନ ଦେଶ ଏବଂ ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯାଇପାରିବ। ଏହି କ୍ଷେତ୍ରରେ କରାଯାଉଥିବା ଗବେଷଣା ଓ ଏହାର ବିକାଶ ସହିତ ନବସୃଜନ ଦ୍ୱାରା ବିକଶିତ ହେଉଥିବା ଅତ୍ୟାଧୁନିକ ଚିନ୍ତାଧାରାର କାର୍ଯ୍ୟକାରିତା ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଶ୍ରୀ ପାଟିଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାର ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶର ଚିହ୍ନଟ ଅଶାନ୍ତ ଅଞ୍ଚଳଗୁଡ଼ିକରେ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ 1958 କାର୍ଯ୍ୟକାରିତାକୁ ଆଉ 6 ପାଇଁ ବୃଦ୍ଧି କରିଛନ୍ତି।

0: ଆସନ୍ତା ମାସ ଏକ ତାରିଖରୁ ଲାଗୁ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ତିନିଦିନିଆ ଆମେରିକା ଗସ୍ତ ଶେଷ ହୋଇଛି। ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ବୈଦେଶିକ ନୀତି ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରାଯାଇଛି। ଶ୍ରୀ ଜିନ୍ପିଙ୍ଗ୍ ତାଙ୍କର ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କରିଥିବା ଦ୍ୱିପକ୍ଷୀୟ ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ବିଶ୍ୱବ୍ୟାପୀ କୃତ୍ରିମ ବୁଦ୍ଧିମତା ଜନିତ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଉଭୟ ପକ୍ଷ ମିଳିତ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଏକତ୍ର କାର୍ଯ୍ୟ କରି କୃତ୍ରିମ ବୁଦ୍ଧିମତା ଯେଭଳି ମାନବ ଅଧୀନରେ ରହିବ ତାହା ସୁନିଶ୍ଚିତ କରିବା ଉପରେ ଉଭୟ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଜିନ୍ପିଙ୍ଗ୍ଙ୍କ ଏହି ଗସ୍ତକୁ ରାଷ୍ଟ୍ରପତି ଟ୍ରମ୍ପ ଉଭୟ ଦେଶ ଲାଗି ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଛନ୍ତି। ସେହିଭଳି ଚଳିତ ବର୍ଷ ଶେଷ ସୁଦ୍ଧା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆଉ ଦୁଇଥର ପ୍ରତ୍ୟକ୍ଷ ଆଲୋଚନା କରିବେ ବୋଲି ଶ୍ରୀ ଜିନ୍ପିଙ୍ଗ୍ ସୂଚନା ଦେଇଛନ୍ତି। ଇରାନର ବିଭିନ୍ନ ବନ୍ଦରରୁ ଆମେରିକା ଅବରୋଧ ହଟାଇବା ସହିତ ଇରାନର ତୈଳ ବିକ୍ରି ଉପରୁ ବାସନ୍ଦ ଉଠାଇବା ପରେ ହିଁ ହର୍ମୁଜ୍ ପ୍ରଣାଳୀକୁ ପୁନଶ୍ଚ ଖୋଲାଯିବ ବୋଲି ଇରାନ ପ୍ରସ୍ତାବ ଦେଇଛି। ବୈଦେଶିକ ମନ୍ତ୍ରୀ ଆବାସ ଆରାକ୍ଜି ମିଳିତ ଜାତିସଂଘର ସୁରକ୍ଷା ପରିଷଦ ବାହାରେ ଏ ସମ୍ପର୍କିତ ଏକ ବିସ୍ତୃତ ପ୍ରସ୍ତାବ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି। ଏହି ପ୍ରସ୍ତାବରେ ଆମେରିକା ରାଜି ହେଲେ ସାତ ଦିନ ମଧ୍ୟରେ ଇରାନ ନିଜର ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସ୍ତାବ ଉପରେ ହ୍ୱାଇଟ୍ ହାଉସ୍ ପକ୍ଷରୁ କୌଣସି ମତାମତ ମିଳିନଥିବା ଜଣାଯାଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ ରାମପୁର, ପିଲଭିତ, ବରେଲି, ଶାହାଜାନପୁର ଓ ବାହାରିଚ୍ ଏବଂ ମଧ୍ୟପ୍ରଦେଶର ସାତନା, ଛତରପୁର, ଟିକମଗଡ଼ ଓ ନିୱାରୀ ସମେତ ଅନ୍ୟାନ୍ୟ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ୍, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ହରିୟାଣା ଓ ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱର ବିଭିନ୍ନ ମହାସାଗରରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାରେ ଉଦ୍ବେଗ ପ୍ରକାଶ କରିଛି ଭାରତ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱବ୍ୟାପୀ ଦେଖାଦେଉଥିବା କୃତ୍ରିମ ବୁଦ୍ଧିମତା ଜନିତ ସମସ୍ୟାର ସମାଧାନ ଲାଗି ମିଳିତ ପଦକ୍ଷେପ ନେବା ଦିଗରେ ଆମେରିକା ଓ ଚୀନ ସହମତ। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରିଛୁ ସୂଚନା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜି ପୁଣି କିଛି ନୂତନ ସୂଚନା, କିଛି ସୁମଧୁର ସଙ୍ଗୀତ ସହିତ ଶନିବାର ପରିକ୍ରମାକୁ ନେଇ ମୁଁ ଆସିଛି ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ। ଆଜି ପରିକ୍ରମାରେ ଜାଣିବା କଳା ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜପରିବାର ସମ୍ପର୍କରେ କିଛି ସୂଚନା। ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳର ଇତିହାସ ଯେତିକି ପ୍ରାଚୀନ, ସେତିକି ଗୌରବମୟ ତାର ରାଜପରମ୍ପରା। ପୌରାଣିକ ମତବାଦରେ ଖଡ଼ିଆଳ ଥିଲା ଦକ୍ଷିଣ କୋଶଳ ରାଜ୍ୟର ଏକ ଅଂଶବିଶେଷ ଓ ଏହାର ନାମ ଥିଲା ଇନ୍ଦ୍ରବନ, ଯାହାର ଅର୍ଥ ବିଶୁଦ୍ଧ ହୀରାର ପ୍ରାପ୍ତିସ୍ଥାନ। ଚୌହାନ ବଂଶୀୟ ଖଡ଼ିଆଳ ରାଜାମାନେ ଥିଲେ ପାଟଣା ବଲାଙ୍ଗୀର ରାଜାଙ୍କର ଭାଇ ଘର। 1590 ମସିହାରେ ଖଡ଼ିଆଳ ରାଜ୍ୟ ଅଲଗା ହେଲା ଓ ରାଜା ଗୋପାଳ ରାୟ କୋମନାକୁ ରାଜଧାନୀ ରୂପେ ପ୍ରତିଷ୍ଠା କରିଥିଲେ।

ଗୋପାଳ ରାୟଙ୍କଠାରୁ ନବମ ରାଜା ପ୍ରତାପ ରୁଦ୍ର ସିଂହଦେବଙ୍କ ପର୍ଯ୍ୟନ୍ତ କୁମନାଗଡ଼ ଖଡ଼ିଆଳର ରାଜଧାନୀ ଥିଲା। 1852 ମସିହାରେ କୃଷ୍ଣଚନ୍ଦ୍ର ସିଂହ ରାଜତ୍ୱ ସମୟରେ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସକଙ୍କ ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେଇଥିଲେ। ରାଜା କୃଷ୍ଣଚନ୍ଦ୍ର ସିଂହଦେଓ 1858 ମସିହାରୁ 1862 ମସିହା ପର୍ଯ୍ୟନ୍ତ ତାଙ୍କୁ ଖଡ଼ିଆଳ ଅଞ୍ଚଳରେ ଗୋପନ ଆଶ୍ରୟ ଦେଇଥିଲେ। ସେ ସମୟରେ ଖଡ଼ିଆଳ ରାଜାମାନେ ମହାରାଜା ଉପାଧିରେ ଭୂଷିତ ଥିଲେ। 1865 ମସିହାରେ ବ୍ରିଟିଶ ସରକାର ଖଡ଼ିଆଳ ରାଜ୍ୟକୁ ଜମିଦାରୀ ରାଜ୍ୟ ଘୋଷଣା କଲେ ଓ କୃଷ୍ଣଚନ୍ଦ୍ର ସିଂହଦେଓଙ୍କ ଭାଇ ପଦ୍ମନ ସିଂଙ୍କୁ ରାଜା ଉପାଧି ଦେଇ ପ୍ରତିଷ୍ଠା କଲେ। ପରେ ପରେ ରାଜା ବ୍ରଜରାଜ ସିଂହଦେଓ, ରାଜା ଆର୍ତତ୍ରାଣ ସିଂହଦେଓ, ରାଜା ଅନୁପ ସିଂହଦେଓ ରାଜତ୍ୱ କରିଥିଲେ ଓ ଖଡ଼ିଆଳର ପ୍ରତିଷ୍ଠା ସୁଦୂର ପ୍ରସାରୀ ହୋଇପାରିଥିଲା। ତେବେ ରାଜା ବ୍ରଜରାଜ ସିଂହଦେଓ ଓଡ଼ିଶା ଇତିହାସର ଜଣେ ଯୁଗାନ୍ତକାରୀ ପୁରୁଷ, ଓଡ଼ିଆ ସାହିତ୍ୟର ଜଣେ ବିଦଗ୍ଧ ସ୍ରଷ୍ଟା ଭାବରେ ସେ ଜନାଦୃତ। ଯୁବରାଜ ଥିବା ସମୟରେ 1883 ମସିହାରେ ସେ ଖଡ଼ିଆଳ ସାହିତ୍ୟ ସମିତି ଗଠନ କରିଥିଲେ ଓ ତାହା ଥିଲା ଓଡ଼ିଶାର ପ୍ରଥମ ସାହିତ୍ୟ ସମିତି। ତେବେ ନବା ଏକ ଛୋଟ ସଙ୍ଗୀତମୟ ବିରତି, ବିରତି ପରେ ପୁଣି କିଛି ଖଡ଼ିଆଳ ସାହିତ୍ୟ ଏବଂ ରାଜପରିବାରକୁ ନେଇ ସୂଚନା।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। 1983 ଖଡ଼ିଆଳ ସାହିତ୍ୟ ସମିତି ତାର ଶତବାର୍ଷିକୀ ପାଳନ କରିଥିଲା। ତତ୍କାଳୀନ ଓଡ଼ିଆ ପତ୍ରିକା ଇନ୍ଦ୍ରଧନୁ ଓ ବିଜୁଳି ରାଜା ବ୍ରଜରାଜ ସିଂ ଦେଓଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ଭାବରେ ନାମିତ କରିଥିଲା। ବୀର ବିକ୍ରମ ଦେଓ ଯୁବରାଜ ଅବସ୍ଥାରେ 1895 ବୀର ବିକ୍ରମ ଥିଏଟର ପ୍ରତିଷ୍ଠା କରିଥିଲେ, ଯାହାକି ଓଡ଼ିଶାର ପ୍ରଥମ ସ୍ଥାୟୀ ରଙ୍ଗମଞ୍ଚ ଭାବରେ ପ୍ରତିଷ୍ଠା ଅର୍ଜନ କରିଛି। ବୀର ବିକ୍ରମ ଜଣେ ଖ୍ୟାତନାମା ନାଟ୍ୟକାର ଥିଲେ ଓ 1903 ତାଙ୍କର ରଚିତ ଉତ୍କଳ ଦୁର୍ଦ୍ଦଶା

0: ନାଟକ ଅଖଣ୍ଡ ଓଡ଼ିଶା ଗଠନରେ ସହାୟକ ହୋଇଥିଲା। ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସ୍ୱରୂପ ସେ ଓଡ଼ିଶାର ସୁନାମଧନ୍ୟ କବି ରାଧାନାଥ ରାୟଙ୍କର ସୁପୁତ୍ର ଶଶିଭୂଷଣଙ୍କ ସହ ମହାପ୍ରସାଦ ବା ମୈତ୍ର ସମ୍ପର୍କ ରଖିଥିଲେ। ତେବେ ଖଡ଼ିଆଳର ସାହିତ୍ୟିକ ପରମ୍ପରା ସମ୍ପର୍କରେ ଆଲୋଚକ ଧନେଶ୍ୱର ବାରିକ ଯାହା ମତ ରଖନ୍ତି ତାକୁ ଟିକେ ଶୁଣିବା।
1: ଖଡ଼ିଆଳ କହିଲେ କେଉଁଠି? ପୂର୍ବତନ କଳାହାଣ୍ଡି ବା ସ୍ୱାଧୀନ ପରବର୍ତ୍ତୀ କଳାହାଣ୍ଡି ଜିଲ୍ଲାର ଗୋଟିଏ ସବ୍ଡିଭିଜନ ନୂଆପଡ଼ା ହିଁ ପ୍ରାଚୀନ ଖଡ଼ିଆଳ ରାଜ୍ୟ ବା କାଉଁରୀପାଟଣା ଅନ୍ତର୍ଗତ ଗୋଟିଏ ଛୋଟ ଜମିଦାରୀ ଅଞ୍ଚଳ। ଓଡ଼ିଶାର ଭୌଗୋଳିକ ମାନଚିତ୍ରରେ କଳାହାଣ୍ଡି ନୂଆପଡ଼ା ଖଡ଼ିଆଳ ପ୍ରଭୃତି ଭୂଖଣ୍ଡ ବିଶେଷ ସ୍ୱଳ୍ପ ସ୍ଥାନ ଅଧିକାର କରିପାରନ୍ତି, କିନ୍ତୁ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ଏହାର ସ୍ଥାନ ସ୍ୱତନ୍ତ୍ର ଓ ନିର୍ଦ୍ଦିଷ୍ଟ। ଯଦିଓ ଖଡ଼ିଆଳର ସାହିତ୍ୟିକ ପରମ୍ପରା କହିଲେ ବିଗତ 500 ବର୍ଷର ଇତିହାସ ଖଡ଼ିଆଳ ସାହିତ୍ୟର ସ୍ୱର୍ଣ୍ଣିମ ସମୟ। ଖଡ଼ିଆଳର ଆଦିକବି ହେଉଛନ୍ତି ଚୈତନ୍ୟ ଦାସ। ସେ ଏକାଧାରାରେ ଜଣେ ଉଚ୍ଚକୋଟୀର କବି, ସନ୍ଥ, ଯୋଗ ସାଧକ, ପରମ ନିର୍ଗୁଣ ଅଦ୍ୱୈତ ବ୍ରହ୍ମର ଏକନିଷ୍ଠ ସାଧକ, ସତ୍ୟ ମହିମା ଧର୍ମର ଆଦ୍ୟ ପ୍ରଚାରକ, ଉତ୍କଳର ମହାକବି ସାରଳ ଦାସ ଓ ପଞ୍ଚସଖାଙ୍କ ପରେ ପଶ୍ଚିମ ଓଡ଼ିଶାରେ ଏହି ଯୋଗଜନ୍ମା କବି କଠୋର ସାଧନା ବଳରେ କରିଥିଲେ ଅପୂର୍ବ ଗ୍ରନ୍ଥତ୍ରୟ ବିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମାହାତ୍ମ୍ୟ, ଦେବଦର୍ଶନ ପୁରାଣ, ତତ୍ ସହିତ ଅନେକ ଭଜନ ଓ ଚୌତିଶା। ଏହି ନିର୍ଗୁଣ ସାହିତ୍ୟ ଧାରାର କବି ଚୈତନ୍ୟ ଦାସ ହିଁ ଖଡ଼ିଆଳର ସାହିତ୍ୟ ଭୌଗୋଳିକ ଚିତ୍ରରେ ପରିଚୟ ଦେଇଛନ୍ତି ପ୍ରଥମ ଥର ପାଇଁ। ଖଡ଼ିଆଳ ଦରବାରର ପୁରୁଣା ରେକର୍ଡରୁ ରାଜା ରତ୍ନସିଂ ଦେବଙ୍କ 7 ରାଜା କୃଷ୍ଣଚନ୍ଦ୍ର ଦେବଙ୍କ 4 ପଦ୍ମନସିଂ ଦେବଙ୍କ 13 କବିତା ଏବଂ ତତ୍କାଳୀନ କବିମାନଙ୍କ କବିତା ସଂଗୃହୀତ ହୋଇ ଖଡ଼ିଆଳ କୁସୁମ ଦ୍ୱିତୀୟ ଭାଗ ଗୀତିମଞ୍ଜୁଷା ଖଡ଼ିଆଳ ସାହିତ୍ୟ ସମିତି ଦ୍ୱାରା 1955 ମସିହାରେ ପ୍ରକାଶିତ। ତାପରେ ରାଜା ବ୍ରଜରାଜ ସିଂହଙ୍କ 1899-1907 ସମୟରେ ଓଡ଼ିଆ ସାହିତ୍ୟ କାର୍ଯ୍ୟକଳାପ ଏକ ନୂତନ ବଳ ନେଲା। 1883 ଖଡ଼ିଆଳ ସାହିତ୍ୟ ସମିତି ଗଠନ କଲେ। ତାଙ୍କ ରଚିତ କାବ୍ୟ ବ୍ରଜବଧୁ ବିଳାସ ମଧ୍ୟ ଏହି ବର୍ଷ ପ୍ରକାଶିତ ହୋଇଥିଲା।
0: ରାଜା ବ୍ରଜରାଜଙ୍କର ଶାସନ କାଳରେ ହିଁ ଇଂରେଜ ଶାସନ ଖଡ଼ିଆଳରେ ଆରମ୍ଭ ହୋଇଥିଲା। 1897 ମସିହାରେ ଖଡ଼ିଆଳରେ ଆଙ୍ଗ୍ଲୋ ଭର୍ଣ୍ଣାକୁଲାର ମିଡିଲ୍ ସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାକି ବର୍ତ୍ତମାନ ଗର୍ଲସ୍ ସ୍କୁଲ ଭାବରେ ପ୍ରତିଷ୍ଠିତ। ରାଜା ଆର୍ତତ୍ରାଣ ଦେଉ ରାଜା ଇଟି ହାଇସ୍କୁଲ ପ୍ରତିଷ୍ଠା କରିଥିଲେ, ଯାହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ 1944 ମସିହା ଡିସେମ୍ବର ମାସ 15 ଇଂରେଜ ଗଭର୍ଣ୍ଣର ସାର୍ ହଟସନ୍ ଲୁଇସ୍ ଖଡ଼ିଆଳ ଆସିଥିଲେ। ବ୍ରିଟିଶ ସରକାର 1862 ମସିହାରେ ରାୟପୁର ଜିଲ୍ଲା ପ୍ରତିଷ୍ଠା କରି ଖଡ଼ିଆଳକୁ ମହାସମୁଦ ତହସିଲରେ ରଖିଥିଲେ। ଖଡ଼ିଆଳ ଅଞ୍ଚଳର ସାହିତ୍ୟପ୍ରେମୀ ରାଜା ଆର୍ତତ୍ରାଣ ଦେଉଙ୍କର ନେତୃତ୍ୱରେ ଭାଷା ଆନ୍ଦୋଳନରେ ସାମିଲ ହୋଇଥିଲେ। 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନରେ ଏହା ସହାୟକ ହୋଇପାରିଥିଲା। ତାଙ୍କର ସୁପୁତ୍ର ଅନୁପ ସିଂଦେଓ ଜଣେ ଜନପ୍ରିୟ ରାଜା ଓ ରାଜନେତା ଥିଲେ। ସେ ଅନେକ ଥର ଓଡ଼ିଶା ବିଧାନସଭାର ସଦସ୍ୟ ଓ ରାଜ୍ୟ ମନ୍ତ୍ରୀମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ରାଜା ବ୍ରଜରାଜ 1897 ମସିହାରେ ପ୍ରତିଷ୍ଠା କରିଥିବା ବ୍ରଜରାଜ ବାଗକୁ ରାଜା ଅନୁପ ସିଂଦେଓ ଓ ତାଙ୍କର ପତ୍ନୀ ସୌଭାଗ୍ୟ ମଞ୍ଜରୀ ଦେବୀ ଖଡ଼ିଆଳ କଲେଜ ପ୍ରତିଷ୍ଠା ପାଇଁ ଦାନ କରିଥିଲେ, ଯାହାର ପରିମାଣ ଥିଲା ପ୍ରାୟ 40 ଜମି। ଖଡ଼ିଆଳ ଥିଲା ରାଜା ଶାସନ ସମୟରେ ଏକ ସ୍ୱର୍ଣ୍ଣିମ ଅଞ୍ଚଳ। ରାଜ୍ୟର ବିକାଶ ସହ ରାଜଦରବାରରେ ସାହିତ୍ୟ, ସଙ୍ଗୀତ ଓ କବିତାର ଆସର ଜମୁଥିଲା। ଖଡ଼ିଆଳ ରାଜାବୃନ୍ଦ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଜଣେ ଯଶସ୍ୱୀ ସ୍ରଷ୍ଟା ଓ ସର୍ବମାନ୍ୟ ମହାମନିଷୀ। ବର୍ତ୍ତମାନ ପ୍ରଥା ଅନୁଯାୟୀ ରାଜା ଥିବା ଡକ୍ଟର ଜିତାମିତ୍ର ପ୍ରସାଦ ସିଂଦେଓ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରତ୍ନତତ୍ତ୍ୱବିତ୍ ଓ ଐତିହାସିକ। ପଟ୍ଟାୟତ ନୀଳ ଲୋହିତ ସିଂଦେଓ ଓଡ଼ିଶାର ଜଣେ ଆଗଧାଡ଼ିର କବି। ରାଣୀ ରାଜଶ୍ରୀ ଦେବୀ ଭାରତର ଜଣେ ପ୍ରତିଷ୍ଠିତ ମହିଳା ସମାଜସେବିକା। କର୍ପୂର ଉଡ଼ିଯାଇଛି, କନା ପଡ଼ି ରହିଛି, ଏହି ନ୍ୟାୟରେ ଆଜି ରାଜା ଶାସନ ନାହିଁ। ତଥାପି ଖଡ଼ିଆଳ ରାଜାଙ୍କ ପ୍ରତି ଏ ଅଞ୍ଚଳବାସୀଙ୍କର ପ୍ରଗାଢ଼ ଭକ୍ତି ଓ ସମ୍ମାନ ରହିଛି।

ତାହେଲେ ବନ୍ଧୁଗଣ, ଆଜି ପରିକ୍ରମାରେ କଳା ଓ ସାହିତ୍ୟର ବିକାଶରେ ସମର୍ପିତ ଖଡ଼ିଆଳ ରାଜ ପରିବାର ସମ୍ପର୍କରେ ସୂଚନା ଏତିକି, ଆଉ ସଙ୍ଗୀତ ବି ଏତିକି। ପୁଣି କିଛି ନୂତନ ସୂଚନା ଆଉ ସଙ୍ଗୀତ ସହ ଦେଖା ହେବ ଆସନ୍ତା ଶନିବାର ଦିନ ଠିକ୍ ଏହି ସମୟରେ ପରିକ୍ରମା କାର୍ଯ୍ୟକ୍ରମରେ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆଜି ଦିନଟି ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ। ବିଦାୟ ନେଉଛୁ, ନମସ୍କାର।

0: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିବେ ସୂର୍ଯ୍ୟମୁଖୀ ଚାଷ ସମ୍ପର୍କରେ ଉପସ୍ଥାପନା ଡିଲେଶ୍ୱର ରଣା।
1: ଆଜିକାଲି ତ ପ୍ରାୟ ଆମର ଚାଷୀ ଦଦା ଭାଇ ଭଉଣୀମାନେ ସମିଆ ଜାନିକରି ଭିନ୍ ଭିନ୍ ପ୍ରକାର ଚାଷ ସବୁ କରୁଛନ୍। ସେ ଭିତରେ କେନ୍ଟା ଖାଲ ଜାଗାନେ ହଉଥିବାର ବେଲେ କେନ୍ଟା ଢିପ୍ ଜାଗାନେ ହଉଛେ, ସେନ୍ତା କେତେ ଚାଷ୍କେ ଅର୍ଥ କରି ଫସଲ ହିସାବରେ ଚାଷ୍ କରୁଥିବାର ବେଲେ କେନ୍ଟାକେ ତେଲର ଲାଗି ବି ଚାଷ୍ କରାଯାଉଛେ। ତେଲର ଲାଗି କରାଯାଉଥିବାର ଚାଷ୍ ଭିତରେ ସୂର୍ଯ୍ୟମୁଖୀ ଗୋଟେ ଆୟକାରୀ ଫସଲ। ଇଟା ସବୁ ପ୍ରକାର ମାଟିନେ ଚାଷ୍ ହେଇପାରୁଥିଲେ ବି ଉର୍ବର ଦୁର୍ଷା ଆର୍ ଖଲିଆ ମାଟିନେ ଟିକେ ଭଲ୍ ହେସି। ଯେନ୍ ଜମିନେ ପାନ୍ ନେଇ ଜମି କରି ନିଥରି ଯାଉଥିସି ସେନେ ଇ ଚାଷ୍ କର୍ବାରଟା ଖୁବ୍ ଭଲ୍। ଇ ଫସଲନେ ଫୁଲ୍ ଫୁଟ୍ବାର ଠାନୁ ମୁଞ୍ଜି ଜୁର୍ବାର ତକ୍ ପାଗ୍ ଶୁଖ୍ଲା ରହିବା ଦରକାର। ହେଥିର୍ଲାଗି ବର୍ଷା ମାସ ସରିଆଇବାର ସମୟାନୁ ଖରା ମାସ ଆରମ୍ଭ ପତେ ସୂର୍ଯ୍ୟମୁଖୀ ଭଲ୍ ହିସାବେ ଚାଷ୍ କରାଯାଇପାର୍ବା। ସୂର୍ଯ୍ୟମୁଖୀ ଚାଷ୍ ଲାଗି ମାଟ୍କେ ବତର୍ ବନାବାକେ ପଡ଼୍ସି। ଶୀତଦିନିଆ ଫସଲ ଲାଗି ଅକ୍ଟୋବର ମଝିନୁ ନଭେମ୍ବର ଆରୁ ଖରାଦିନିଆ ଫସଲ ଲାଗି ଜାନୁଆରୀ ମଝିନୁ ଫେବୃଆରୀ ପତେ ସୂର୍ଯ୍ୟମୁଖୀ ବୁନ୍ବାର ଲାଗି ଠିକ୍ ସମିଆ। ଇ ସମିଆନେ ଜମିକେ ତିନ୍ ଚାର୍ ଥର ତସିଦି କରି ଘାସ୍କେ ବନେକରି ସଫା କର୍ବାକେ ପଡ଼୍ବା। ତାର୍ ପଛେ ପଟାଲିମନେ ବନେକରି ଧାଡ଼ିକେ ଧାଡ଼ି 45 cm ଆରୁ ଗଛ୍କେ ଗଛ୍ 30 cm ଦୂରିଆନେ ଦୁଇଟା ଲେଖା ମଞ୍ଜିକେ ଗୁଟେ ଇଞ୍ଚ ଗାଡ଼ାନେ ଲଗାବାକେ ପଡ଼୍ବା। ଯେନ୍ ଦିନେ ମଞ୍ଜି ଲଗା ହେବା ତାର୍ ଆଗର ଦିନେ ସଞ୍ଜନୁ ମଞ୍ଜିମନ୍କେ 12 ଘଣ୍ଟା ବୁତରେଇ କରି ମଞ୍ଜି ଲଗାଲେ ଗଜା ଭଲ୍ ହେସି। ଗୁଟେ ଏକର୍ନେ 3-4 kg ବିହନ ଲଗାଯାଇପାର୍ବା। ବିହନ ଲଗାବାର ଆଗନୁ ଇଟାର୍ କିସମମାନଙ୍କର ବାବଦେ ବି ଜାନ୍ବାକେ ପଡ଼୍ବା। ଉନ୍ନତ କିସମନେ ମର୍ଡ଼ନ 75-80 ଦିନିଆ, ଇସି 68,414 100-110 ଦିନିଆ, ଇସି 68,415 100-110 ଦିନିଆ ଆରୁ ହାଇବ୍ରିଡ୍ କିସମନେ KBSH1 90-95 ଦିନିଆ, KBSH14 90-95 ଦିନିଆ, PSC36 90-95 ଦିନିଆ, MSFH2 90-95 ଦିନିଆ, ଜ୍ୱାଳାମୁଖୀ 95-100 ଦିନିଆ, ପ୍ରସନ୍ନ 90-95 ଦିନିଆ ବିହନ ହିସାବେ ବ୍ୟବହାର କରାଯାଇପାର୍ବା। ଇ ବିହନମାନଙ୍କର ବିଶୋଧନ ଲାଗି KG ପିଛା 3 gram ଥିରାମ କି କ୍ୟାପ୍ଟେନ୍ ଗୁଲି କରି ପ୍ରୟୋଗ କରାଯାଇପାର୍ବା। ଜମିକେ ବତର କର୍ବା ସମିଆନେ ଏକର ପିଛା 30

0: କ୍ୱିଣ୍ଟାଲ ସଡ଼ା ଗୋରୁ ଖତ୍ କି କମ୍ପୋଷ୍ଟ କି ମାଇଟ୍ନେ ଦେବାକେ ପଡ଼୍ବା। ଉନ୍ନତ କିସମ ଲାଗି ଏକର ପିଛା 16 କେଜି ଜବଖିଆର ଯାନ, 16 କେଜି ଫସ୍ଫରସ୍ ଆରୁ 8 କେଜି ପଟାସ ଦରକାର ହେସି। ସେନ୍ତା ହାଇବ୍ରିଡ୍ କିସମ ଲାଗି 24 କେଜି ଜବଖିଆର ଯାନ, 32 କେଜି ଫସ୍ଫରସ୍ ଆରୁ 24 କେଜି ପଟାସ ଦେଲେ ଖୁବ୍ ଭଲ। ମଞ୍ଜି ଲଗାଇବାର 10-15 ଦିନ ହେଇଗଲେ ସବୁ ଜାଗାନେ ଗୋଟେ ଗୋଟେ ଗଛ ରଖିକରି ବାକିଟାକେ ଘିଚି ଦେବାର କଥା। ଗଛକେ 25-40 ଦିନ ହେଲେ କୁଡ଼ାକୁସା କରିକିନା ସାର ଦେଇକରି କିଆରିକେ ସଫା ସୁତୁରା ରଖବାକେ ପଡ଼୍ବା। ଘାସ ମାରବାର ଲାଗି ବୁନବାର ଆର ଦିନେ 800 ମିଲିଲିଟର ଆଲାକ୍ଲୋର 200 ଲିଟର ପାନ୍ନେ ଗୁଲି କରି ଝିଟିଲେ ଘାସ କମିଯିବା। ଫସଲକେ 40-60 ଦିନ ହେଲେ ଫୁଲ ଧର୍ସି। ଇ ସମୟାନେ କିଆରିକେ ମହୁମାଛିମାନେ ଯଦି ନାଇଁ ଆଇବେ ବୋଇଲେ ପରାଗ ସଙ୍ଗମନେ ଅସୁବିଧା ହେସି। ହେତିର୍ ଲାଗି ଇ ସମୟାନେ 8-10 ଦିନ ପତେ ସକାଲ ବେଲା 8-11 ଆରୁ ବେଲୁକା 3-5 ବଜା ପତେ ସବୁ ଫୁଲ ଉପରେ ହାତ ବୁଲାବାର କଥା। ହେନ୍ତା କଲେ ପରାଗ ସଙ୍ଗମ ଲାଗି ସୁବିଧା ହେବା ଆରୁ ମୁଞ୍ଜି ବନେ କରି ଧରିପାରବା। ଜମିର ବତର ଦେଖିକରି ପାନ୍ ମଡ଼ାବାର କଥା। ଖରାଦିନିଆ ସମିଆ ହେଲେ 10-15 ଦିନକେ ଥରେ ପାନ୍ ମଡ଼ାଲେ ଭଲ। ଗଛର ବଡ଼ ହେବାର ସମିଆ, ଫୁଲ ଆରୁ ମୁଞ୍ଜି ହେବାର ସମିଆନେ ବି ପାନ୍ ମଡ଼ାବାର କଥା। ନାଇଁ ହେଲେ ଆୟ କମିଯିବାର ସମ୍ଭାବନା ଥିସି। ସୂର୍ଯ୍ୟମୁଖୀକେ ଅଲଗା ଚାଷ ଭଳିଆ ରୋଗ ପୋକ ବି ହେସି। ହେତିର୍ ଲାଗି ତାର ପ୍ରତିକାର ବାବଦେ ବି ଜାନବାକେ ପଡ଼୍ବା। ଯୋଉ ପୋକ ଲାଗିଲେ ଗଛର ରସ ଖାଇକରି ଗଛକେ ଦୁର୍ବଳ କରିଦେସି, ସେନ୍ତା ପତ୍ରକଟା ପୋକ ଫସଲକେ ଖାଇକରି ନଷ୍ଟ କରିଦେସି। ହେତିର୍ ଲାଗି ମୋନୋକ୍ରୋଟୋଫସ୍ କି ଟ୍ରାୟାଜୋଫସ୍ 400 ମିଲିଲିଟର 200 ଲିଟର ପାନ୍ନେ ଗୁଲି କରି ଗୋଟେ ଏକର୍ନେ ଝିଟିଲେ ଇଟା କମିଯିବା। ମଥାବିନ୍ଧା ପୋକ ଫୁଲ ହେବା ସମୟାନେ ଲାଗ୍ସି। ଇଟାକେ କମାବାର ଲାଗି ବି ଟ୍ରାୟାଜୋପ୍ସ ବ୍ୟବହାର କରାଯାଇପାର୍ବା। କଲଙ୍କୀ ରୋଗ, ମୂଲସଡ଼ା ରୋଗ, ପତ୍ରପୋଡ଼ା ରୋଗ, ଝାଉଁଲା ରୋଗ, ମଥାସଡ଼ା ରୋଗ, ଏନ୍ତା ରୋଗ ସବୁ ଦେଖାଗଲେ ମାନକାଜେବ 800 ଗ୍ରାମ 200 ଲିଟର ପାନ୍ନେ ଗୁଲି କରି ବୁନବାର 30, 45 ଆରୁ 60 ଦିନେ ଛିଟବାର କଥା। ଗଛ ବଢ଼ି ଆସିଲେ ଅମଲ କରବାର ସମୟ ଆସିଯାଇସି। ଭଲ ହିସାବେ ଫଲ ଧରବା ବୋଇଲେ ଗୋଟେ ଏକର୍ନେ ଆମେ 6-8 କ୍ୱିଣ୍ଟାଲ ତକ ସୂର୍ଯ୍ୟମୁଖୀ ମୁଞ୍ଜି ପାଇପାର୍ମା।
1: ଶୁଣିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅରବିନ୍ଦ ମୁଦୁଲି। ପ୍ରଥମେ ଅରବିନ୍ଦ ମୁଦୁଲିଙ୍କ ନିଜସ୍ୱ ଗୀତ ଏବଂ କଣ୍ଠ

ଶୁଣିଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶିଳ୍ପୀ ଅରବିନ୍ଦଙ୍କ କଣ୍ଠରେ ଶେଷ ଗୀତଟି ନିଜାମଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶ୍ରୋତା ବନ୍ଧୁ, ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। କଣ୍ଠଶିଳ୍ପୀମାନେ ଥିଲେ ମହମ୍ମଦ ଅଜିଜ, ବାବୁଲ ସୁପ୍ରିୟ ଏବଂ ଅରବିନ୍ଦ। ପ୍ରଚାର କରିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ। କଣ୍ଠଶିଳ୍ପୀମାନେ ହେଲେ ସ୍ନିଗ୍ଧାରାଣୀ କର, ସୁବାସ ଦାସ ଏବଂ ମିତାଲି ଚିନାରା। ବର୍ଣ୍ଣନାରେ ପ୍ରସେନଜିତ ମହାନ୍ତି।

ଶ୍ରୀରାମ କହିଲେ, ହେ ବିଭୀଷଣ, ଶତ୍ରୁ ଆକ୍ରମଣ ବେଳେ ହନୁମାନ ମୋର ସହାୟ, କପି ସୈନ୍ୟ ନେଇ ରାକ୍ଷସ ବିନାଶ କରିବାରେ ହନୁମାନ ଦକ୍ଷ। ବିଜୟୀ ଲକ୍ଷ୍ମଣ ସଙ୍ଗେ ସଙ୍ଗେ ଅଙ୍ଗଦ କାନ୍ଧରେ ବସି ବିଜୟ ହେଲେ। ଏଡ଼େ ଭୟଙ୍କର ଯୁଦ୍ଧ ଦେଖି ଶ୍ରୀରାମ ନିଜର ରାମନାମ ରୂପୀ ବଜ୍ରପଞ୍ଜର କବଚ ଆଦ୍ୟରୁ ଓଙ୍କାର ଦେଇ ବିନ୍ୟାସ କଲେ ଓ ଋଷି ଛନ୍ଦରେ ମନ୍ତ୍ର ଉଚ୍ଚାରଣ କରି ନିଜ ଶରୀରକୁ କିଳିଲେ ବା ଦୃଢ଼ କଲେ। ଏହି ବଜ୍ରପଞ୍ଜର କବଚର ବିଶ୍ୱାମିତ୍ର ଋଷି, ଏହାର ଛନ୍ଦ ଅନୁଷ୍ଟୁପ ଛନ୍ଦ ଓ ଏହାର ଦେବତା ଶ୍ରୀରାମଚନ୍ଦ୍ର, ଏହାର ରାମ ବିଜୟ ଓ ସୀତା ଏହାର ଶକ୍ତି। ଏହା କହି ଶ୍ରୀରାମ ଶତ୍ରୁ ପରାଜୟ ଅର୍ଥରେ ଏହାକୁ ପାଠ କରି ବିନିଯୋଗ କଲେ ବା ପ୍ରୟୋଗ କଲେ। ଯେ ପାପନାଶକ, ଯେ ସକଳ କାମନାଦାୟକ, ଏପରି ଯେ ଦାସରଥି, ସେ ମୋର ମସ୍ତକ ରକ୍ଷା କରନ୍ତୁ। କୌଶଲ୍ୟା ପୁତ୍ର ମୋର ନିର୍ମଳ ଚକ୍ଷୁ ଦ୍ୱୟ ରଖନ୍ତୁ। ବିଶ୍ୱାମିତ୍ର ଋଷିଙ୍କ ପ୍ରିୟ ଶିଷ୍ୟ ମୋର ଦୁଇ ଶ୍ରବଣକୁ ରଖନ୍ତୁ। ମହାଯଜ୍ଞ ରକ୍ଷାକାରୀ ରାମ ମୋର ନାସିକାକୁ ରକ୍ଷା କରନ୍ତୁ। ଲକ୍ଷ୍ମଣଙ୍କଠାରେ ଉତ୍ତମ ରୂପେ ଅନୁରାଗୀ ହୋଇଥିବା ରାମ ମୋର ମୁଖକୁ ରକ୍ଷା କରନ୍ତୁ। ସକଳ ବିଦ୍ୟାର ସ୍ଥାନ ରାମଚନ୍ଦ୍ର ମୋର ଜିହ୍ୱାକୁ ରଖନ୍ତୁ। ଭରତ ପୂଜିତ ରାମ ମୋର କଣ୍ଠତଟକୁ ରକ୍ଷା କରନ୍ତୁ। ଦିବ୍ୟ ଆୟୁଧଧାରୀ ରାମ ମୋର ଦୁଇ କାନ୍ଧକୁ ରକ୍ଷା କରନ୍ତୁ। ହରଧନୁ ଭଗ୍ନକାରୀ ରାମ ମୋର ଦୁଇ ବାହାକୁ ରକ୍ଷା କରନ୍ତୁ। ସୀତାପତି ରାମ ମୋର ଦୁଇ ହସ୍ତକୁ ରଖନ୍ତୁ। କବନ୍ଦ ଦୈତ୍ୟହନ୍ତା ରାମ ମୋର ବକ୍ଷ ରକ୍ଷା କରନ୍ତୁ। ପରଶୁରାମ ବିଜେତ ରାମ ମୋର ହୃଦୟକୁ ରକ୍ଷା କରନ୍ତୁ। ଦେବପୂଜ୍ୟ ରାମ ମୋର ସ୍ତନଦ୍ୱୟକୁ ରଖନ୍ତୁ। ରଘୁବଂଶ ଶ୍ରେଷ୍ଠ ରାମ ମୋର ପାର୍ଶ୍ୱଦ୍ୱୟକୁ ରକ୍ଷା କରନ୍ତୁ। ଇକ୍ଷାକୁ ବଂଶୋଦ୍ଭବ ରାମ ମୋର ଉଦର ରକ୍ଷା କରନ୍ତୁ। ବିବାଦୀ ଖର ରାକ୍ଷସର ବିନାଶକ ରାମ ମୋର କଟିଭାଗକୁ ରଖନ୍ତୁ। ଜାମ୍ବବର ଆଶ୍ରୟ ରାମଚନ୍ଦ୍ର ମୋର ନାଭିକୁ ରକ୍ଷା କରନ୍ତୁ। ସୂର୍ଯ୍ୟପୁତ୍ର ନାମରେ ପ୍ରସିଦ୍ଧ ଲଭିଥିବା ସୁଗ୍ରୀବର ମିତ୍ର ରାମ ମୋର ଅଣ୍ଟାକୁ ରକ୍ଷା କରନ୍ତୁ। ହନୁମାନର ପ୍ରଭୁ ରାମଚନ୍ଦ୍ର ମୋର ଉରୁସନ୍ଧିକୁ ରଖନ୍ତୁ। ସେତୁବନ୍ଧ ବନ୍ଧାଇଥିବା ରାମଚନ୍ଦ୍ର ମୋର ବୃହତ୍ ଜାନୁଦ୍ୱୟକୁ ରକ୍ଷା କରନ୍ତୁ। ରାବଣହନ୍ତା ରାମ ମୋହର ଜଙ୍ଘଦ୍ୱୟକୁ ରକ୍ଷା କରନ୍ତୁ। ବିଭୀଷଣର ସମ୍ବାଦଦାତା ରାମଚନ୍ଦ୍ର ମୋର ପାଦଦ୍ୱୟ ରଖନ୍ତୁ। ରାମ ମୋହର ସମସ୍ତ ଶରୀର ରକ୍ଷା କରନ୍ତୁ। ଏହି କବଚକୁ ଯେ ଭୁଜପତ୍ରରେ ଲେଖିବ ଓ ବ୍ୟବହାର କରିବ, ତାର ଶତ୍ରୁ ଅସ୍ତ୍ରାଘାତ ତ୍ରାସ ଯିବ ଓ ଯଶ ହେବ। ଏହି ସମୟରେ ତେଜମୟ ରାମଚନ୍ଦ୍ର ନିଜ ସେନାରେ ପ୍ରବେଶ କରି ବିଜୟ ଶଙ୍ଖ ବଜାଇଲେ। ବାନର ସୈନ୍ୟମାନେ ଭୟ ଛାଡ଼ି ଉତ୍ସାହ ସହ ଅଗ୍ରସର ହେଲେ। ରଣସ୍ଥଳ ସନ୍ଧ୍ୟାକାଳ ଆକାଶ ଭଳି ଦିଶିଲା। ସନ୍ଧ୍ୟାରେ ନିଶାଚର ପକ୍ଷୀ ବୁଲିବା ଭଳି ନିଶାଚର ବା ରାକ୍ଷସ ବୁଲିଲେ। ଖଗମାନେ ଉଡ଼ିଲା ପରି ଖଗ ବା ସର ପକ୍ଷୀ ଭଳି ଜଣାଗଲେ। ସନ୍ଧ୍ୟାରେ ରାମ ଲକ୍ଷ୍ମଣ ବା ଚନ୍ଦ୍ରଙ୍କ ପ୍ରଭା ପ୍ରକଟିତ ହୁଏ। ବିରୂପାକ୍ଷ ବା ଶିବଙ୍କ ସ୍ଥାନରେ ଦର ବା ଶଙ୍ଖଧ୍ୱନି ହୁଏ। ଏଠି ରାମ ଲକ୍ଷ୍ମଣଙ୍କ କୀର୍ତ୍ତି ପ୍ରକଟିତ ହେବାରୁ ବିରୂପାକ୍ଷ ଅସୁରର ଦର ବା ଭୟ ଘଟିଲା। ସୌରୀ ବାନର ଭାବିଲା ଦଶକନ୍ଧର ରଥକୁ ଫୋପାଡ଼ି ଦିଅନ୍ତି, କିନ୍ତୁ ମନ୍ଦର ଭଳି ଏ ରଥ ତୋଳିବା କ୍ଷମତା ତା'ର ନାହିଁ। ଅନୁଲୋମ ବିଲୋମ ବା ମେଷଯୁଦ୍ଧ ଅଳଙ୍କାରରେ ଭଞ୍ଜକବି କହୁଛନ୍ତି, ରାବଣ ରଥକୁ ଅଙ୍ଗଦ ଠେଲି ଦେବାରୁ ସେ ଭୟଙ୍କର ଶବ୍ଦ କଲା। କହିଲେ, ଅଙ୍ଗଦ ଏ ପୁଷ୍ପକକୁ ପୁଷ୍ପ ପରି ଟେକିପାରେ, କୈଳାସ ପର୍ବତକୁ ମଧ୍ୟ ତିଳ ଭଳି ତୋଳିପାରେ। ଲକ୍ଷ୍ମଣଙ୍କୁ ଲକ୍ଷ୍ୟ କରି ବ୍ରହ୍ମାସ୍ତ୍ର ଧରି ରାବଣ କହିଲା, ମୋ ପୁତ୍ର ପ୍ରାଣଧନ ନେଇ ବ୍ରାହ୍ମଣଠାରେ ଋଣୀ ତୁ, ତୋ ପ୍ରାଣ ମୋ ହାତରେ ଦେଇ ଋଣ ସୁଝିଦେ। ଏହା କହି ସର ବିନ୍ଧିଲା ଓ ଲକ୍ଷ୍ମଣ ତାକୁ ଛେଦିଲେ ରଭସେ ବା ଅତି ବେଗରେ। ରାବଣର ରଥକୁ ବେଢ଼ିଗଲେ ସମସ୍ତେ। ରକ୍ତ ନଦୀର ଲାଲ ପଦ୍ମରେ ପୃଥିବୀ ମଣ୍ଡି

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ରାଧାକାନ୍ତ ନନ୍ଦ। କଣ୍ଠଶିଳ୍ପୀମାନେ ଥିଲେ ସ୍ନିଗ୍ଧାରାଣୀ କର, ସୁବାସ ଦାସ ଏବଂ ମିତାଲି ଚିନାରା। ବର୍ଣ୍ଣନାରେ ପ୍ରସେନଜିତ ମହାନ୍ତି। ଶ୍ରୋତାବନ୍ଧୁ ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତିକମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ।

ଜନ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଛୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ। ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ। ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନଳପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜ ଯାନବାହନଗୁଡ଼ିକ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାନ୍ତୁ। ମଦନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦବିଡ଼ି ନୁହେଁ, ଛୋଟିଆ ନିଶା, ଜଣାପଡ଼ି ନାହିଁ ଟାଣି ପଇସା। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ, ଅସୁବିଧା, ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା। ସମୟ ବର୍ତ୍ତମାନ ସକାଳ 9:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୁରୁ କଥାଚିତ୍ରରୁ, ଦ୍ୱୈତକଣ୍ଠରେ ଲତା ମଙ୍ଗେସ୍କର ଏବଂ ଶୈଳେନ୍ଦ୍ର ସିଂ, ଗୀତରଚନା ଅଞ୍ଜାନ, ସଙ୍ଗୀତ ପରିଚାଳନା ବାପି ଲହିରୀ।

ପରବର୍ତ୍ତୀ କଥାଚିତ୍ର ୱକ୍ତ କି ଆୱାଜ ଯୁଗଳକଣ୍ଠରେ ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ଅଜିଜ। ଇନ୍ଦିବରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ବାପି ଲାହିରି। କଥାଚିତ୍ର ୱକ୍ତ କି ଆୱାଜ।

ପରବର୍ତ୍ତୀ ଗୀତଟି କାବେରୀ କଥାଚିତ୍ରରୁ, ଦ୍ୱୈତକଣ୍ଠରେ ଚିତ୍ତ ଜିନା ଏବଂ ଭୁବନେଶ୍ୱରୀ ମିଶ୍ର, କଳ୍ପତରୁ ପଳଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଏଥର ଆସନ୍ତୁ ଶୁଣିବା ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ବୃନ୍ଦାବନ ଜେନାଙ୍କ ଗୀତ ରଚନାରୁ ସଙ୍ଗୀତ ବାସୁଦେବ ରଥ କଥଚିତ୍ର ସୌତୁଣୀ।

ଆସନ୍ତୁ ଶ୍ରୋତା ବନ୍ଧୁ, ଏକ ନୂତନ ପ୍ରସଙ୍ଗକୁ ନେଇ ଆଗକୁ ବଢ଼ିବା। ମହାପ୍ରଭୁ ଜଗନ୍ନାଥଙ୍କ ଅନ୍ୟ ଏକ ଗୋପନ ରହଣୀସ୍ଥଳକୁ ନେଇ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପ୍ରଭୁଙ୍କର ଗୁପ୍ତଳୀଳାକୁ ଅବଗତ କରାଇବା ପାଇଁ ପ୍ରୟାସ କରିଛୁ। ଆଶା ଓ ବିଶ୍ୱାସ ପ୍ରସଙ୍ଗଟି ଆପଣମାନଙ୍କୁ ପ୍ରଭୁଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ପ୍ରଦାନ କରିବ। ତା ପୂର୍ବରୁ ଏକ ଭକ୍ତିମୟ ସଙ୍ଗୀତ ବିରତି।

ଖୋର୍ଦ୍ଧାଗଡ଼ ସ୍ଥିତ ଗୋପାଳ ମନ୍ଦିରରେ ବ୍ରହ୍ମପଦାର୍ଥଙ୍କ ପିଜୁ ଚତୁର୍ଥ ବିଗ୍ରହଙ୍କ କଳେବର ନିର୍ମାଣ ଭୋଇବଂଶର ପ୍ରତିଷ୍ଠାତା ଗଜପତି ମହାରାଜ ଦେବ ପ୍ରଥମ କଟକରୁ ଖୋର୍ଦ୍ଧାଗଡ଼କୁ ନିଜର ରାଜଧାନୀ ସ୍ଥାନାନ୍ତରିତ କରିଥିଲେ। ଗବେଷକମାନଙ୍କ ମତାନୁଯାୟୀ 1570ରୁ 1572 ଖ୍ରୀଷ୍ଟାବ୍ଦ ମଧ୍ୟରେ କଟକ ଓ ପୁରୀ ମଧ୍ୟରେ ବାରୁଣୀ ବା ବରୁଣେଇ ପର୍ବତ ପାଦଦେଶରେ ଥିବା ଖୋଲାପଲ୍ଲୀ ନିକଟସ୍ଥ ଖୋର୍ଦ୍ଧା ନାମକ ପଲ୍ଲୀ ଗ୍ରାମକୁ ନିଜର ରାଜଧାନୀ କରିବା ନିମିତ୍ତ ସ୍ଥିର କରି ଦୃଢ଼ ଦୁର୍ଗ ନିର୍ମାଣ କରିଥିଲେ। ସେହିଠାରେ ତାଙ୍କର ଶ୍ରୀନଅର ରାଣୀନଅର ରାଜଦରବାର ସଭାକକ୍ଷ ଭଣ୍ଡାରଘର ଶୟନକକ୍ଷ ସ୍ନାନ ନିମିତ୍ତ ବୃତ୍କାୟ ଜଳକୁଣ୍ଡ ସମେତ ନଅରର ଚତୁଃପାର୍ଶ୍ୱରେ ସୁଉଚ୍ଚ ପ୍ରସ୍ତର ପ୍ରାଚୀର ନିର୍ମାଣ କରିଥିଲେ। 1572 ଖ୍ରୀଷ୍ଟାବ୍ଦରେ କଟକ ବାରବାଟୀ ଜିଲ୍ଲାରୁ ଗଡ଼ଖୋର୍ଦ୍ଧାକୁ ରାଜଧାନୀ ଉଠି ଆସିଥିଲା। ଏହି ନବରାଜଧାନୀର ନାମ ଦିଆଯାଇଥିଲା ଜଗନ୍ନାଥ କଟକ। ରାଜଧାନୀ ପରିବର୍ତ୍ତନ ହେବାର 4 ବର୍ଷ ପୂର୍ବରୁ ଖୋଲାପଲ୍ଲୀ ଗ୍ରାମଠାରେ ମେରେଦା ସଦୃଶ ଏକ ମନ୍ଦିର ନିର୍ମିତ ହୋଇଥିଲା। ଗଜପତି ପୁରୁଷୋତ୍ତମ ଦେବ କାଞ୍ଚିରୁ ଶ୍ରୀ ଗୋପାଳ ବିଗ୍ରହଙ୍କୁ ନେଇ ଆସି କଟକ ବାରବାଟୀସ୍ଥିତ ଦୁର୍ଗରେ ପ୍ରତିଷ୍ଠିତ ପୂଜକ ପୂଜା କରୁଥିଲେ। 1568 ଖ୍ରୀଷ୍ଟାବ୍ଦରେ କଳାପାହାଡ଼ର ଆକ୍ରମଣର ଆଶଙ୍କା କରି ଗୋପାଳ ବିଗ୍ରହଙ୍କୁ ଲୁକାୟିତ ଭାବେ ଖୋର୍ଦ୍ଧାଗଡ଼ର ମେରେଦା ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା। ପୁନଶ୍ଚ ଯବନ ଆକ୍ରମଣ ସମୟରେ ଗୋପାଳଙ୍କୁ ରଥିପୁରଗଡ଼ଠାରେ ଓ ପୁନଶ୍ଚ ଭୂଷଣ୍ଡପୁରର କନ୍ତଳବାଇଗଡ଼କୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ସତ୍ୟବାଦକୁ ଏହି ବିଗ୍ରହ ଅପସାରିତ ହୋଇ ପ୍ରତିଷ୍ଠିତ ହୋଇଥିଲେ। ବର୍ତ୍ତମାନ ସେ ସାକ୍ଷୀ ଗୋପାଳ ନାମରେ ପୂଜିତ ହୋଇ ଆସୁଛନ୍ତି। ଅତୀତରେ ସେହି ଖୋଲାପଲ୍ଲୀଠାରେ ମେରେଦା ସଦୃଶ ମନ୍ଦିରଟି ଏବେ ବି ଜନମାନସରେ ଗୋପାଳ ମନ୍ଦିର ନାମରେ ସର୍ବତ୍ର ପ୍ରସିଦ୍ଧି ଲାଭ କରିଛି। ଖୋର୍ଦ୍ଧାଗଡ଼ରେ ଭୋଇବଂଶର ପ୍ରତିଷ୍ଠାତା ଗଜପତି ମହାରାଜ ରାମଚନ୍ଦ୍ର ଦେବ ପ୍ରଥମ ଶାସନ ଆରମ୍ଭ କରିବା ପରେ ଚକୁଡ଼ାପୋଥି ମତରେ ବ୍ରହ୍ମପଦାର୍ଥର ଅବସ୍ଥିତି ସମ୍ପର୍କରେ ଗଜପତିଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। 1575 ଖ୍ରୀଷ୍ଟାବ୍ଦରେ ଗଜପତି ମହାରାଜ ରାମଚନ୍ଦ୍ର ଦେବ ଗଡ଼କୁଜଙ୍ଗରୁ ବ୍ରହ୍ମପଦାର୍ଥଙ୍କୁ ଅଣାଇ ଏହି ମନ୍ଦିରଠାରେ 1 ମାସ ପାଇଁ ରଖିଥିଲେ। ଖୋର୍ଦ୍ଧାଗଡ଼ସ୍ଥିତ ଏହି ଗୋପାଳ ମନ୍ଦିରକୁ ବ୍ରହ୍ମପଦାର୍ଥକୁ ମସ୍ତକରେ ବହନ କରି ଏକ ମହାପଟୁଆରରେ ରାଜଗୁରୁ ରାଜକର୍ମଚାରୀ ପଣ୍ଡିତବର୍ଗଙ୍କ ସହ ବିଶ୍ୱର ମହାନ୍ତି ଆସିଥିଲେ।

ସେଠାରେ ପ୍ରଥମେ ଜଗନ୍ନାଥଙ୍କ ଈଷତ୍ କୃଷ୍ଣାବତାରର ସନ୍ଧାନ ମିଳିଥିଲା। ସେଠାରେ ଅପନ୍ତରାହୁଳରେ ଥିଲା ପଞ୍ଚଶାଖା ବିଶିଷ୍ଟ ଗୋଟିଏ ମହାନିମ୍ବ ବୃକ୍ଷ। ବୃକ୍ଷ ଦେହରେ ଶାସ୍ତ୍ରୋକ୍ତ ଶଙ୍ଖଚକ୍ର ଚିହ୍ନ ଉତ୍କୀର୍ଣ୍ଣ ଥିଲା। ବୃକ୍ଷର ପାଦ ତଳେ ଏକ ପୁରୁଣା ଉଇହଙ୍କା ଥିଲା। ସେହିଠାରେ ବହୁ ଅନ୍ୱେଷଣ ପରେ ଦାରୁର ସନ୍ଧାନ ମିଳିଥିଲା।

ଗବେଷକ ଡକ୍ଟର ଜନ୍ମଜୟ ଚୌଧୁରୀଙ୍କ ଉଲ୍ଲେଖ ପ୍ରକାରେ ଗଜପତି ରାମଚନ୍ଦ୍ର ଦେବଙ୍କ ଦ୍ୱାରା ବ୍ରହ୍ମ ପଦାର୍ଥକୁ ଉଦ୍ଧାର କରାଯାଇ ନବପ୍ରତିଷ୍ଠିତ ଖୋର୍ଦ୍ଧାଗଡ଼ର ଗୋପାଳ ମନ୍ଦିରରେ ପ୍ରଭୁଙ୍କର ବିଗ୍ରହ ନିର୍ମାଣ ପୂର୍ବକ ପୁନଃ ବ୍ରହ୍ମ ପଦାର୍ଥ ସଂସ୍ଥାପନ କରି ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅଧିଷ୍ଠିତ କରାଯାଇଥିଲା। ଏ ସମୟରେ ଠାକୁରମାନେ ଖୋର୍ଦ୍ଧାରେ 3 ମାସର ଉର୍ଦ୍ଧ୍ୱକାଳ ରହିଥିବା ବେଳେ ଗଜପତି ପୁରୁଷୋତ୍ତମ ଦେବ 1607 ଖ୍ରୀଷ୍ଟାବ୍ଦରୁ 1633 ଅଙ୍କ ରାଜତ୍ୱ ସମୟରେ ହାସିମ ଖାଁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ 3 ମାସ 14 ଦିନ ପାଇଁ ଖୋର୍ଦ୍ଧା ଗୋପାଳ ମନ୍ଦିରକୁ ପୁନଃ ସ୍ଥାନାନ୍ତର ହୋଇଥିଲେ। ଡକ୍ଟର ଚୌଧୁରୀଙ୍କ ପ୍ରଦତ୍ତ ଏହି ସମୟ କାଳକୁ ଅନ୍ୟାନ୍ୟ ପ୍ରାବନ୍ଧିକମାନେ ସହମତ ହୋଇନାହାନ୍ତି। ଚକଡ଼ା ପୋଥି ଅନୁସାରେ ବଡ଼ପଦ୍ମନାଭ ପଟ୍ଟନାୟକ ଏହି ବ୍ରହ୍ମ ପଦାର୍ଥଙ୍କ ସହ ଗଡ଼କୁଜଙ୍ଗରୁ ଖୋର୍ଦ୍ଧାଗଡ଼ରୁ ଗୋପାଳ ମନ୍ଦିରକୁ ଆସିଥିଲେ। ଓଡ଼ିଶାର ବିଶିଷ୍ଟ ଔପନ୍ୟାସିକ ରାମଚନ୍ଦ୍ର ଦେବ ଅଭିଷିକ୍ତ ହେବାରୁ ସେ ଗଡ଼କୁଜଙ୍ଗଠାରୁ ବ୍ରହ୍ମ ଅଣାଇ ଚତୁର୍ଦ୍ଧ ବିଗ୍ରହଙ୍କର ନବକଳେବର କରାଇଥିଲେ ବୋଲି ସୁରେନ୍ଦ୍ର ମହାନ୍ତି ତାଙ୍କ ଉପନ୍ୟାସ ନୀଳଶୈଳରେ ଲେଖିଛନ୍ତି। ସେ ଲେଖିଛନ୍ତି, ବହୁଆଡ଼େ ଅନୁସନ୍ଧାନ ପରେ ମଧ୍ୟ ଏବେ ଯେଉଁଠାରେ ଦଧିମାମାନଙ୍କର ମନ୍ଦିର ନିର୍ମିତ ହୋଇଛି

ପାଖରେ ସ୍ଥାପିତ ହୋଇଥିଲା ବ୍ରହ୍ମପୁରା ଗ୍ରାମ ଓ ଦଧିବାମନଙ୍କ ମନ୍ଦିର। ରାମଚନ୍ଦ୍ର ଦେବ ବିଶ୍ୱର ମହାନ୍ତିଙ୍କୁ ଗଡ଼ନାୟକ ପଦବୀ ଦେଇ ମନ୍ଦିରର ରକ୍ଷଣାବେକ୍ଷଣ ଓ ଚୌପାଢ଼ୀ ପାଇଁ 360 ବାଟି ନିଷ୍କର ଜମି ଖଞ୍ଜି ଦେଇଥିଲେ। ସିଂହଳ ବ୍ରହ୍ମପୁର ଚୌପାଢ଼ୀ ଓ ଦଧିବାମନ ମନ୍ଦିରରେ ଏହି ଇତିବୃତ୍ତି ଏବେ ସୁଦ୍ଧା ଚୌପାଢ଼ୀର ଭଉଁରିଆ ଖେଦାମାନଙ୍କର ଲେଖା ହୋଇ ରହିଛି। ଏହି ତଥ୍ୟ ଶ୍ରୀ ମହାନ୍ତି ତାଙ୍କ ଉପନ୍ୟାସରେ ସ୍ଥାନିତ କରିଥିବାରୁ ଏ ସମ୍ବନ୍ଧରେ ଅଧିକ ଗବେଷଣା ସାପେକ୍ଷ। ଏତଦ୍ବ୍ୟତୀତ ବିଶ୍ୱର ମହାନ୍ତି ତାଙ୍କର ଗଡ଼ନାୟକ ବଂଶ ଜାଗିରି ପାଇ ପଞ୍ଚମ ପିଢ଼ି ପର୍ଯ୍ୟନ୍ତ ଦଧିବାମନ ମନ୍ଦିରରେ ସେବକ ଥିଲେ, କିନ୍ତୁ ଅପୁତ୍ରିକ କୁଜଙ୍ଗଡ଼ ନାୟକଙ୍କଠାରୁ ବିଶ୍ୱର ମହାନ୍ତି ବଂଶ ସବୁଦିନ ପାଇଁ ଲୋପ ପାଇଯିବାର ଜନଶ୍ରୁତି ମଧ୍ୟ ରହିଅଛି। ପ୍ରାବନ୍ଧିକ ପ୍ରଭାତ କୁମାର ନନ୍ଦଙ୍କ ଉଲ୍ଲେଖ ପ୍ରକାରେ ବରୁଣେଇ ଘନ ଜଙ୍ଗଲରୁ ଦାରୁ ସଂଗ୍ରହ କରାଯାଇ ମନଜାଗପିଥିରେ ବିଗ୍ରହମାନଙ୍କ ନିର୍ମାଣ କରାଯାଇଥିଲା। ମନ୍ଦିର ପରିଚ୍ଛା ରାଜଗୁରୁ ଓ କରଣ ସେବକମାନେ ସାହାଯ୍ୟ କରି ଏହି ପ୍ରଥମ ଐତିହାସିକ ନବକଳିବର ଜୁଲାଇ 1575 ଖ୍ରୀଷ୍ଟାବ୍ଦରେ ନିର୍ବିଘ୍ନରେ ଏହି କାର୍ଯ୍ୟ ସମାପନ କରାଇଥିଲେ। ସୁତରାଂ ଗୋପାଳ ମନ୍ଦିରରେ ବ୍ରହ୍ମପଦାର୍ଥଙ୍କ ସଂସ୍ଥାପନ, ନୂତନ ବିଗ୍ରହ ନିର୍ମାଣ, ସ୍କନ୍ଦପୁରାଣୋକ୍ତି ଅନୁଯାୟୀ ନବକଳିବରର ବିଧିବିଧାନ ଅନୁଷ୍ଠିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା।

ରଥାକୃତି ଚୌଦଳରେ ବିଗ୍ରହମାନଙ୍କୁ ବିଜେ କରାଯାଇ ଖୋର୍ଦ୍ଧାଗଡ଼ର ଗୋପାଳ ମନ୍ଦିରଠାରୁ ଶ୍ରୀକ୍ଷେତ୍ରର ନୃସିଂହ ମନ୍ଦିର ଦେଇ ରଥ ବଡ଼ଦାଣ୍ଡରେ ବର୍ଣ୍ଣାଢ଼୍ୟ ପଟୁଆରରେ ଅଧିଷ୍ଠିତ ହୋଇଥିଲେ। ଐତିହାସିକ କେଦାରନାଥ ମହାପାତ୍ରଙ୍କ ମତାନୁଯାୟୀ ଏହି ସ୍ମରଣୀୟ ଘଟଣାଟି ଥିଲା 1575 ଖ୍ରୀଷ୍ଟାବ୍ଦ ଜୁଲାଇ ମାସ 17 ତାରିଖ। ପୁନଶ୍ଚ 1607 ଖ୍ରୀଷ୍ଟାବ୍ଦରେ ହାସିମ୍ ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବା ଯୋଗୁଁ ସେବକମାନେ ଗୋପନରେ ବିଗ୍ରହମାନଙ୍କୁ ରତ୍ନସିଂହାସନରୁ ସ୍ଥାନାନ୍ତର କରି ଖୋର୍ଦ୍ଧାଗଡ଼ର ଗୋପାଳ ମନ୍ଦିରରେ ବିଜେ କରାଇଥିଲେ। ସେହିଠାରେ ପ୍ରଭୁଙ୍କର ପୂଜା ହୋଇଥିଲା। ପୁରୁଷୋତ୍ତମ ଦେବଙ୍କ 15 ଅଙ୍କରେ 1608 ଖ୍ରୀଷ୍ଟାବ୍ଦ ଫେବୃଆରୀ ମାସରେ ଗଜପତିଙ୍କ ଉଦ୍ୟମରେ ଖୋର୍ଦ୍ଧାଗଡ଼ସ୍ଥିତ ଗୋପାଳ ମନ୍ଦିରରୁ ପ୍ରଭୁମାନଙ୍କୁ ବିଜେ କରାଯାଇ ଶ୍ରୀମନ୍ଦିର ରତ୍ନସିଂହାସନରେ ପୁନଃ ଅଧିଷ୍ଠିତ କରାଯାଇଥିଲା। ସୁତରାଂ 1575 ମସିହା ଜୁନ୍ ଜୁଲାଇରେ ଏହି ମନ୍ଦିରକୁ ଗଡ଼କୁଜଙ୍କରୁ ବ୍ରହ୍ମ ପଦାର୍ଥ ଆନୟନ ଓ 1607 ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହମାନଙ୍କୁ ପ୍ରାୟ ଏକ ବର୍ଷ ପାଇଁ ଏଠାରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲେ ହେଁ ଆକ୍ରମଣର ଆଶଙ୍କା ଥିବାରୁ କୌଣସି ବିଶେଷ ଉତ୍ସବ ଯାନିଯାତ୍ରା ଆଦି ପାଳିତ ହୋଇନଥିଲା। ସମ୍ପ୍ରତି ଖୋର୍ଦ୍ଧାଗଡ଼ର ଧ୍ୱଂସପ୍ରାପ୍ତ ଭଗ୍ନାବଶେଷ ଶ୍ରୀନଗର ସମ୍ମୁଖରେ ଗୋପାଳ ମନ୍ଦିର ଦଣ୍ଡାୟମାନ ପୂର୍ବକ ସ୍ମୃତି ପୂର୍ବକୁ ଚାରଣ କରି ଦେଉଅଛି।

ଶ୍ରୋତାବନ୍ଧୁ, ଆଜି ଭାଦ୍ରବ ପୂର୍ଣ୍ଣିମା। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପୁରୀରେ ଇନ୍ଦ୍ରଗୋବିନ୍ଦ ବନ୍ଦାପନା ନୀତି ପାଳନ କରାଯାଇଥାଏ। ଭାଦ୍ରବ ପୂର୍ଣ୍ଣମୀ ଦିନ ସନ୍ଧ୍ୟା ଆଳତୀ ବିଷୟରେ ମହାପ୍ରଭୁଙ୍କ ବାଳରେ ଖଣ୍ଡିଏ ମାଳ ଆଜ୍ଞାମାଳ ଲାଗି ହୋଇଥିବ। ଦକ୍ଷିଣୀ ଘର ଭୋଗ ସରିବା ପରେ ଛାମୁଦେହୁଡ଼ି ସହ ଦୋଳଗୋବିନ୍ଦଙ୍କୁ ମହାଜନ ସେବକ ହସ୍ତରେ ବିଜେ କରାଯାଇ ଭିତର ସିଂହାସନରେ ରଖିଥାନ୍ତି। ଏହି ସମୟରେ ପୂଜା ପଣ୍ଡା ଦୋଳଗୋବିନ୍ଦଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଥି ଉତ୍ତାରୁ ମହାଜନ ସେବକମାନେ ହସ୍ତରେ ବିଜେ କରାଇ ଆଣି ବଟବୃକ୍ଷ ମୂଳେ ଥିବା ପାଲିଙ୍କିରେ ପ୍ରତିମାମାନଙ୍କୁ ଅଧିଷ୍ଠିତ କରାଇଥାନ୍ତି। ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ପାଲିଙ୍କିକୁ ନେଇ ସିଂହଦ୍ୱାରସ୍ଥ ବଡ଼ଛତା ମଠ ପାର୍ଶ୍ୱରେ ରଖିଥାନ୍ତି। ଏଠାରେ ଶୀତଳ ଭୋଗ ହେବା ପରେ ଭିତରଚ୍ଛ ଇନ୍ଦ୍ର, ଚନ୍ଦ୍ର, ଗୋବିନ୍ଦଙ୍କୁ ବନ୍ଦାପନ କରିଥାନ୍ତି। ଏଦିନ ବାସେଳି ସାହିସ୍ଥ ଇନ୍ଦ୍ରହାତୀ ଆସିଥିବା ବନ୍ଦାପନା ପରେ ପ୍ରତିମାମାନେ ଦେଉଳକୁ ବାହୁଡ଼ା ପିଛି କରିଥାନ୍ତି।

ପୃଥିବୀ ହେଉଛି କର୍ମଭୂମି, ଜୀବନ ହେଉଛି କର୍ମମୟ। କର୍ମ ବିନା ମନୁଷ୍ୟ ବଞ୍ଚିପାରେ ନାହିଁ। ସୁପ୍ତ ଅବସ୍ଥାରେ ମଧ୍ୟ ଶରୀର ମଧ୍ୟରେ କର୍ମ ଅନବରତ ଚାଲିଥାଏ। ଜାଗ୍ରତ ସମୟରେ କାୟମନ ବାକ୍ୟରେ କର୍ତ୍ତବ୍ୟ କର୍ମ ସମ୍ପାଦନ ହୁଏ। ବର୍ତ୍ତମାନ ଜୀବନର କର୍ମ ସମୂହ ପରବର୍ତ୍ତୀ ଜନ୍ମକୁ ନିୟନ୍ତ୍ରଣ କରିଥାଏ। ଧର୍ମଶାସ୍ତ୍ର କହି କର୍ମ ହିଁ ଜନ୍ମ ମୃତ୍ୟୁ ଚକ୍ରର ବନ୍ଧନ ଓ ମୋକ୍ଷର ଚାବିକାଠି। ସାଧାରଣତଃ ଏକ ଚାବିକାଠିକୁ ଗୋଟିଏ ପଟରୁ ବୁଲାଇଲେ ତାହା ତାଲା ପଡ଼ିଯାଏ ଏବଂ ବିପରୀତ ପଟରୁ ଘୁରେଇଲେ ତାହା ତାଲା ଖୋଲିଯାଏ। ଚାବି ଏକ, କିନ୍ତୁ ତାର ବ୍ୟବହାର ଭିନ୍ନ। ଗୋଟିଏ ଧାରାରେ ବନ୍ଧନ, ଅନ୍ୟ ଧାରାରେ ମୁକ୍ତି। କର୍ମର ବ୍ୟବହାର ଅନୁକୂଳ ହେଲେ ସୁକର୍ମ ତଥା ଜୀବନର ମୁକ୍ତିର ପଥ ଉନ୍ମୁକ୍ତ ହୁଏ, କିନ୍ତୁ ପ୍ରତିକୂଳ ହୋଇ କୁକର୍ମ ବା ଅକର୍ମ କଲେ ବନ୍ଧନର କାରଣ ହୁଏ।

କର୍ମସବୁକୁ ବିଭାଜନ କରି ଉତ୍କୃଷ୍ଟ କର୍ମ ଚୟନ କରିବାକୁ ହେଲେ ଉତ୍ତମ ଶିକ୍ଷା ତଥା ଜ୍ଞାନର ଆବଶ୍ୟକ ରହିଛି। ଭଗବତ ଗୀତାର କଥାବସ୍ତୁ 18 ଅଧ୍ୟାୟରେ ରଚିତ ଏବଂ ପ୍ରତ୍ୟେକ ଅଧ୍ୟାୟରେ ଗୋଟିଏ ଗୋଟିଏ ପ୍ରସଙ୍ଗ ବର୍ଣ୍ଣିତ। ଏହି 18 ଅଧ୍ୟାୟର ବିଷୟ ତିନି ଭାଗରେ ବିଭକ୍ତ, ଯଥା ଜ୍ଞାନଯୁଗ, କର୍ମଯୁଗ ଓ ଭକ୍ତିଯୁଗ। ଜ୍ଞାନଯୁଗର ସାଧନ ଦ୍ୱାରା ଉଚିତ ଅନୁଚିତ କର୍ମର ବିଚାର ଓ ଆତ୍ମବିଶ୍ଳେଷଣ, କର୍ମଯୁଗ ଦ୍ୱାରା ସମୟାନୁସାରେ ଆବଶ୍ୟକ କର୍ମ ସମ୍ପାଦନ ଏବଂ ଭକ୍ତିଯୁଗ ଦ୍ୱାରା ଜୀବନର ନମ୍ରତା ଓ ସମର୍ପଣ ଭାବ ଜାଗ୍ରତ ହୁଏ। ଏହି ତିନୋଟି ଯୁଗକ୍ରିୟାର ଫଳସ୍ୱରୂପ ଜୀବନର ଗତି ସୁଗଠିତ, ସୁଶୃଙ୍ଖଳ, ସୁଲଳିତ, ଆଦର୍ଶ ଉନ୍ନତମୁଖୀ ହୋଇଥାଏ। ଜୀବନ କର୍ମ ସର୍ବଦା ବହୁଜନ ହିତାୟ ଓ ସମାଜ ତଥା ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଏଥିରେ ବ୍ୟକ୍ତିର ପାର୍ଥିବ ଲାଭ ଅପେକ୍ଷା ଆଧ୍ୟାତ୍ମିକ ଲାଭ ଅଧିକ ହୋଇଥାଏ। ଇନ୍ଦ୍ରିୟ ସୁଖ ଅପେକ୍ଷା ଆତ୍ମିକ ଶାନ୍ତି ବୃଦ୍ଧି ହୁଏ। ପରବର୍ତ୍ତୀ ଉନ୍ନତ ଜନ୍ମ ପାଇଁ ପରମାତ୍ମାଙ୍କ ଅନୁକମ୍ପା ଲାଭ ଅନୁକୂଳ ହୁଏ। କିନ୍ତୁ ଅନ୍ୟକୁ କଷ୍ଟ ଦେଇ, କ୍ଷତି ପହଞ୍ଚାଇ, ନିଜର ସୁଖ ଯଶ ଐଶ୍ୱର୍ଯ୍ୟ ଅର୍ଜନ ଜନିତ କର୍ମରେ ଜୀବର ଅଧୋଗତି ହୋଇ ପରଜନ୍ମରେ ନିକୃଷ୍ଟ ଶରୀର ଲାଭ ହୋଇଥାଏ। ଏଣୁ ପାରମାତ୍ମିକ ଲାଭର ଲକ୍ଷ୍ୟ ନେଇ ମନୁଷ୍ୟ ସମସ୍ତ ଅକର୍ମକୁ ତ୍ୟାଗ କରି ସ୍ୱଧର୍ମରେ ଅଟଳ ରହିବା ପୂର୍ବକ କର୍ତ୍ତବ୍ୟ କର୍ମ ସମ୍ପାଦନ କରିବା ବିଧେୟ। ଦ୍ୱିତୀୟତଃ ସ୍ୱକର୍ମ ନିର୍ବାହ ସମୟରେ ଆବଶ୍ୟକ ସ୍ଥଳେ ସୁକର୍ମ ଅର୍ଥାତ୍ ସାଧାରଣ ଲୋକଙ୍କ ପକ୍ଷେ ପାଳିତ କର୍ମକୁ ମଧ୍ୟ ତ୍ୟାଗ କରି ନିଜ ଧର୍ମ ପାଳନ ପୂର୍ବକ ଅନୁକୂଳ କର୍ମ ସାଧନ କରିବାକୁ ହୁଏ। ଆମର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ହେଉଛନ୍ତି ସର୍ବଶକ୍ତିମାନ ପରମପିତା ପରମାତ୍ମା। ତାଙ୍କ ପ୍ରେରଣାରେ ଆମକୁ ତାଙ୍କ ଅଭିପ୍ରେତ କାର୍ଯ୍ୟ ସମ୍ପାଦନ କରିବାକୁ ମର୍ତ୍ତ୍ୟମଣ୍ଡଳକୁ ଆସିବାକୁ ହୁଏ। ତାଙ୍କର ପ୍ରଦତ୍ତ ପ୍ରାଣସ୍ୱରୂପ ବାୟୁ, ଜୀବନରୂପକ ଜଳ ଓ ଶକ୍ତିପ୍ରଦାୟୀ ଖାଦ୍ୟ ଗ୍ରହଣ କରି ଆମ ଜୀବନ ପୃଷ୍ଟ ହୋଇଥାଏ। ଏଣୁ ସେହି ପରମେଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ କରିବା ପୂର୍ବକ ପ୍ରତ୍ୟହ ଭକ୍ତି ଉପାସନା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ପ୍ରକୃତ ଜୀବନ କ'ଣ। ବୁଦ୍ଧି ବଳରେ ବ୍ୟାପାର, ଶିକ୍ଷା, ପାଣ୍ଡିତ୍ୟ, ବିଦବତ୍ତା, ଉଚ୍ଚ ପଦବୀ ଏବଂ ଜୀବନର ଅନ୍ୟ ସମସ୍ତ ପ୍ରକାର ସଫଳତା ମିଳିଥାଏ, କିନ୍ତୁ ହୃଦୟର ବିଶାଳତା ଅଭାବରେ ସଫଳତାର ଏହି ବିରାଟ ମହଲଗୁଡ଼ିକ ଅନ୍ଧକାରାଚ୍ଛନ୍ନ ପ୍ରାସାଦ ବା କିଲ୍ଲା ଭଳି ଭୟାନକ ଲାଗନ୍ତି। ଶାନ୍ତି ଓ ସମୃଦ୍ଧିର ଆଧାର ଶିଳାରୂପୀ ଯେଉଁ ପରମାର୍ଥ ମାନବ ଜାତିର ଅନ୍ତରାତ୍ମା ରୂପେ ରହିଆସିଛନ୍ତି, ତାକୁ ନଷ୍ଟଭ୍ରଷ୍ଟ କରି ପକାଇବା ସ୍ୱାର୍ଥପର ଜୀବନ ଅଟେ। ମାନବ ଜୀବନ ସ୍ୱାର୍ଥପରତାରେ ନୁହେଁ, ପରମାର୍ଥ ପାଇଁ ଅଭିପ୍ରେତ। ଭଗବାନ ମନୁଷ୍ୟକୁ ଏତେ ସବୁ ସୁବିଧା ଦେଇନାହାନ୍ତି ଯେ ସେ ତାହାଦ୍ୱାରା ମଉଜ ମଜଲିସ୍ କରିବ, ନିଜର କାମନା ବାସନାର ଅଗ୍ନିକୁ ପ୍ରଜ୍ୱଳିତ କରିବ ଏବଂ ନିର୍ବାପିତ କରିବାର ଗୋଲକ ଧନ୍ଦାରେ ବ୍ୟସ୍ତ ରହିବ। କେବଳ ମଉଜ ମଜଲିସ୍ କରିବା ନିମନ୍ତେ ଈଶ୍ୱର ଯଦି ମନୁଷ୍ୟକୁ ଏତେ ସୁବିଧା ଦେଇଥାନ୍ତେ, ତେବେ ନିଶ୍ଚୟ ତାକୁ ପକ୍ଷପାତି ଆଖ୍ୟା ଦିଆଯାଇଥାନ୍ତା। ନିଜର ଉପାର୍ଜନକୁ ନିଜେ ଖାଇଯିବା ବ୍ୟକ୍ତିକୁ ଶାସ୍ତ୍ରରେ ସ୍ୱାର୍ଥପର ଓ ଚୋର କୁହାଯାଇଛି। ଅତଏବ ପ୍ରତ୍ୟେକଙ୍କୁ ଶହେ ହାତରେ ପ୍ରସଙ୍ଗ କରି ହଜାରେ ହାତରେ ଦାନ କରିବାର ନୀତି ଉପରେ ଚାଲିବାର ପ୍ରବୃତ୍ତି ଗ୍ରହଣ କରିବା ଉଚିତ। ଏହି ତ୍ୟାଗ ଓ ଉପକାରର ପୁଣ୍ୟ ପ୍ରକ୍ରିୟାର ନାମ ହିଁ ଧର୍ମ, ସଂସ୍କୃତି ଓ ମାନବିକତା। ଏହି ପୁଣ୍ୟ ପ୍ରକ୍ରିୟାକୁ ନଷ୍ଟ କରି ଦିଆଗଲେ ମନୁଷ୍ୟ କେବଳ ନିଜର ସ୍ୱାର୍ଥପରତା କଥା ଭାବି ତହିଁରେ ବ୍ୟସ୍ତ ରହିବାର ନୀତି ଗ୍ରହଣ କଲେ ନିଶ୍ଚିତ ରୂପେ ମାନବୀୟ ସଂସ୍କୃତି ନଷ୍ଟ ହୋଇଯିବ। ଶାନ୍ତି ଓ ସମୃଦ୍ଧିର ଆଧାରଶୀଳ ରୂପେ ଯେଉଁ ପରମାର୍ଥ ମାନବ ଜାତିର ଅନ୍ତରାତ୍ମା ରୂପେ ରହିଆସିଛନ୍ତି, ତାହା ନଷ୍ଟଭ୍ରଷ୍ଟ କରିପକାଇବ।

ଅଳ୍ପ ସମୟ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ପୁଣି ଥରେ ଖୋଲା ଝରକାର ପରିସରକୁ ଆପଣଙ୍କୁ ସ୍ୱାଗତ। ବିବେକଯୁକ୍ତ ପରାମର୍ଶ କ'ଣ ଏବଂ କାହିଁକି ଏହା ଆବଶ୍ୟକ, ଏ ବିଷୟରେ ଆସନ୍ତୁ ଆଲୋଚନା କରିବା। ଯେଉଁ ପରାମର୍ଶ ଅନ୍ୟର ମଙ୍ଗଳ ଉଦ୍ଦେଶ୍ୟରେ, ଜନହିତକର ପାଇଁ, ସ୍ୱାର୍ଥରହିତ, ଅହଂକାର ଶୂନ୍ୟ, ଯୁକ୍ତିଯୁକ୍ତ ଏବଂ ସର୍ବଜନଗ୍ରାହ୍ୟ ସହ ନ୍ୟାୟସଙ୍ଗତ, ସେହି ପରାମର୍ଶକୁ ବିବେକଯୁକ୍ତ ପରାମର୍ଶ କୁହାଯାଇପାରିବ। ସର୍ବଦା ବିବେକଯୁକ୍ତ ପରାମର୍ଶକୁ ଗ୍ରହଣ କରିବା ଉଚିତ। ନିଜଠାରୁ ବଡ଼ କିମ୍ବା ଆପଣାର ଲୋକମାନେ ଦେଉଥିବା ଅନୁପଯୁକ୍ତ ପରାମର୍ଶ ପାଳନୀୟ ନୁହେଁ। ବ୍ୟକ୍ତି ତୁଳନାରେ ତଥ୍ୟର ଗରିମା ଅଧିକ, କୌଣସି କଥା ନୂଆ ବା ପୁରୁଣା ଏହି ଆଧାର ଉପରେ ତାହାକୁ ଶ୍ରେଷ୍ଠ ବୋଲି ମନେ କରାଯାଇ ନପାରେ। ବରଂ ତଥ୍ୟ ଓ ସତ୍ୟର ସମର୍ଥନ କାହା ପଛରେ ଅଛି ତାହା ଦେଖିବା ଆବଶ୍ୟକ। ଅଭ୍ୟସ୍ତ ପ୍ରଥାକୁ ବଦଳାଇ ଦେବା ପାଇଁ ମନ ପଛଘୁଞ୍ଚା ଦେଇଥାଏ। ସମସ୍ତେ ଓଲଟ ପାଲଟ କରିବାର ଅସୁବିଧାଠାରୁ ଦୂରରେ ରହିବାକୁ ଇଚ୍ଛା କରନ୍ତି। ଏପରି ସାହସହୀନ ଅବସ୍ଥା ଯୋଗୁଁ ଅନୀତି ଆଗରେ ମୁଣ୍ଡପୋତି ରହିବାକୁ ପଡ଼େ। ସତ୍ମାର୍ଗରେ ଚାଲିବାର ପରାମର୍ଶ ଯେକୌଣସି ସ୍ଥାନରୁ ମିଳୁନା କାହିଁକି, ତାହା ବିବେକଯୁକ୍ତ ହୋଇଥିଲେ ସ୍ୱୀକାର କରାଯାଇପାରେ। ପରାମର୍ଶ ଦେବା ଲୋକ ଆମଠାରୁ ଛୋଟ ହୋଇଥିଲେ ସୁଦ୍ଧା ସେପରି ପରାମର୍ଶ ଗ୍ରହଣୀୟ। ବଡ଼ ଲୋକଙ୍କ ପରାମର୍ଶ ଅନୁଚିତ ହୋଇଥିଲେ ତାହା ସ୍ୱୀକାରଯୋଗ୍ୟ ନୁହେଁ। ସବୁବେଳେ କୌଣସି ବିଷୟକୁ ତର୍କ, ତଥ୍ୟ ଓ ପ୍ରମାଣର କଷଟି ପଥରରେ ପରଖି ନେବା ଦରକାର। କୌଣସି ଏକ ପ୍ରଥା ପ୍ରଥମରୁ ପ୍ରଚଳିତ, ତେଣୁ ଗ୍ରହଣୀୟ ଏପରି ଚିନ୍ତା କରିବା ଅନୁଚିତ।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିନେବା ଆଜିର ପାଣିପାଗ ସମ୍ପର୍କରେ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିବ। ଝଡ଼ ଏବଂ ପବନର ତୀବ୍ରତା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି।

ଲେଖି ଜଣାଇବେ, ଆମକୁ ଚିଠି ଲେଖିବାର ଠିକଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀ ପାଟଣା, ପିନ୍ ନମ୍ବର 7660001। ଚିଠି ପାଇଛୁ କାର୍ଯ୍ୟକ୍ରମ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କ ମତାମତ ଏବଂ ଚିଠି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଶୁଣିଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ନୀଳକଣ୍ଠ ଗୌଡ଼ ଏବଂ ସାଥୀ। ତା ପୂର୍ବରୁ ଏହି ବିଜ୍ଞାପନ।

0: ସବୁ ବ୍ୟାଙ୍କରେ ଅଲଗା ଅଲଗା କେୱାଇସି କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
1: ଅଛି ନା ବାପା, ସି କେୱାଇସି ଆଇଡି।
0: ସି କେୱାଇସି ମାନେ?
1: ବ୍ୟାଙ୍କ ଆପଣଙ୍କ କେୱାଇସି ଡିଟେଲ ସି କେୱାଇସି ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ ସି କେୱାଇସି ଆଇଡି, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ କେୱାଇସି ଅପଡେଟ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ ହୋଇଯାଏ।
0: ବାଃ, ଆର୍‌ବିଆଇ କହେ
1: ସୁରକ୍ଷିତ ବ୍ୟାଙ୍କିଂ ଆଡକୁ ପ୍ରଥମ ପଦକ୍ଷେପ।
2: बोलो वृंदावन में हरिलाल की जय, चारी धाम की जय, चारी नाम की जय, चारी मठों की जय, चारी बोटों की जय, चारी तीर्थों की जय। बोलो आनंद कुमार କସ୍ତୁରୀ ତିଲକଂ ଲଲା ଆଠ ପଟଳ ବକ୍ଷସ୍ଥଳେ କସ୍ତୁରଂ ନାସଗ୍ରେ ଗଜମୁକ୍ତିକଂ କରତଳେ ବେଣୁକରେ କଙ୍କଣଂ ସର୍ବାଙ୍ଗେ ହରିଷ୍ଣନଂ ଶୁଳୟତଂ କଣ୍ଠେଷ୍ଠ ମୁକ୍ତାବଳୀ ଗୋପସ୍ତି ପରିବେଷ୍ଟିତଂ ବିଜୟତେ ଶ୍ରୀ ଗୋପ।

0: ଶୁଣୁଥିଲେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଥିଲେ ନୀଳକଣ୍ଠ ଗୌଡ଼ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା ଏକ ଭାରତ ଶ୍ରେଷ୍ଠ ଭାରତ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆରମ୍ଭ କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ।

ଭାରତର ବିଶାଳ ମାନଚିତ୍ରରେ ଅସଂଖ୍ୟ ରଙ୍ଗରେ ଅଙ୍କାଯାଇଛି ଅନେକ ରାଜ୍ୟର ଚିତ୍ର। ପାହାଡ଼ରୁ ସମୁଦ୍ର, ନଦୀରୁ ମରୁଭୂମି, ପ୍ରକୃତି ଯେପରି ଭିନ୍ନ ଭିନ୍ନ ରୂପରେ ସଜେଇ ହୋଇଛି, ସେହିପରି ପ୍ରତ୍ୟେକ ରାଜ୍ୟର ରହିଛି ନିଜସ୍ୱ ଭାଷା, ସଂସ୍କୃତି ଓ ପରମ୍ପରା। ତଥାପି ଏହି ବିବିଧତା ଅନ୍ତରାଳରେ ଶୁଭୁଥାଏ ଗୋଟିଏ ହିଁ ସ୍ୱର, ଆମେ ଭାରତୀୟ।

ଆମେ ଗୋଟିଏ ଜନନୀର ସନ୍ତାନ। ଆମ ମଧ୍ୟରେ ଥାଇପାରେ ଭାଷାର ବିଭିନ୍ନତା, କଳା, ସଂସ୍କୃତି, ପରମ୍ପରା, ବେଶଭୂଷାର ବିଭିନ୍ନତା, କିନ୍ତୁ ଯାହା ଆମକୁ ଗୋଟିଏ ମାଳରେ ବାନ୍ଧି ରଖିଛି ତାହା ହେଉଛି ଆମର ଏକତା। ଏ ମାଟି କେବଳ ଏକ ଭୂଖଣ୍ଡ ନୁହେଁ, ଏ ମାଟି ହେଉଛି ଅନେକ ସ୍ୱରର ଏକ ସୁମଧୁର ସଙ୍ଗୀତ, ଅନେକ ରଙ୍ଗର ଏକ ଅପୂର୍ବ ଚିତ୍ରପଟ, ଅନେକ ସଂସ୍କୃତିର ଏକ ଅବିଚ୍ଛିନ୍ନ ମାଳା। କେଉଁଠି ଗଙ୍ଗାର ଧାରା, କେଉଁଠି ଗୋଦାବରୀର ଗତି, କେଉଁଠି ନୀଳାଚଳର ନୀଳ ଆକାଶ, ତ ପୁଣି କେଉଁଠି ହିମାଳୟର ଧବଳ ଶିଖର। ଏହି ଭିନ୍ନତା ମଧ୍ୟରେ ଏକତାର ସେତୁ ହେଉଛି ଆମର ଏ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ।

0: ଶ୍ରୋତାବନ୍ଧୁ, ଯେଉଁ ଦେଶର ଭାଷା ସାହିତ୍ୟ ଯେତେ ସମୃଦ୍ଧ ସେହି ଦେଶ ସେତେ ସମୃଦ୍ଧ ବୋଲି ଆମେ ସମସ୍ତେ ଜାଣିଛେ। ଭାରତର ସାହିତ୍ୟ ଭାରତକୁ କରିଛି ସମୃଦ୍ଧ। ଆମ ଦେଶ ଭାରତ ତାର ଧର୍ମ, କଳା, ସଂସ୍କୃତି, ସ୍ଥାପତ୍ୟ, ସାହିତ୍ୟ କ୍ଷେତ୍ରରେ ବେଶ ଉତ୍କର୍ଷ ଲାଭ କରିଛି। ଦେଶ ବାହାରେ ମଧ୍ୟ ନିଜ ପରିଚୟକୁ କରିଛି ସୁଦୃଢ଼। ଆମ ଦେଶର ପୁରାତନ ରଚନାମାନ ତଥା ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ପଢ଼ିଲେ ଆମେ ବୁଝିପାରିବା ଆମ ଦେଶର ସାହିତ୍ୟ ଆଜିକାଲିର ନୁହେଁ, ଆବାହମାନ କାଳର। ତେବେ ଆମେ ମରାଠୀ ସାହିତ୍ୟକୁ ଅନୁଧ୍ୟାନ କଲେ ଜାଣିପାରିବା, ସ୍ୱାଧୀନତା ପରବର୍ତ୍ତୀ ସାହିତ୍ୟ କ୍ଷେତ୍ରରେ ଉନ୍ନତି ଘଟିବା ସହିତ ବହୁ ପ୍ରତିଷ୍ଠିତ ସାହିତ୍ୟ ସାହିତ୍ୟିକ ମଧ୍ୟ ସୃଷ୍ଟି ହୋଇଥିଲେ। ରଚନା କରିଥିଲେ ଅନେକ ଗଳ୍ପ, କବିତା, ଉପନ୍ୟାସ। ତେବେ ସେହି ସମ୍ପର୍କରେ ଆଜିର କାର୍ଯ୍ୟକ୍ରମରେ ଶୁଣିବା ଆଲୋଚନା, ସ୍ୱାଧୀନତା ପରବର୍ତ୍ତୀ ମରାଠୀ ସାହିତ୍ୟ। ଏହି ବିଷୟରେ ଆଲୋଚନା କରିଛନ୍ତି ଡକ୍ଟର ଚିନ୍ମୟୀ ମହାପାତ୍ର।
1: ତ୍ରୟୋଦଶ ଶତାବ୍ଦୀରୁ ଆରମ୍ଭ କରି ମରାଠୀ ସାହିତ୍ୟର ଧାରା ଅନେକ ଶତାବ୍ଦୀର ପାହାଚ ଡେଇଁ ନବଯୁଗ ଆଡ଼କୁ ଅଗ୍ରସର ହୋଇଛି। ପ୍ରାଚୀନ ସନ୍ଥମାନଙ୍କର ଭକ୍ତିଭାବାଶ୍ରିତ ରଚନା, ପରେ ପରେ ଆଖ୍ୟାନ କାବ୍ୟର ଧାରା, ଶିବାଜୀ ମହାରାଜ ଓ ପେଶବାମାନଙ୍କ ରାଜତ୍ୱରେ ବିକଶିତ ଗଦ୍ୟ ସାହିତ୍ୟ, ବ୍ରିଟିଶ ଶାସନ କାଳରେ ପାଶ୍ଚାତ୍ୟ ପ୍ରଭାବ ହେତୁ ବିଭିନ୍ନ ନୂତନ ସାହିତ୍ୟିକ ବିଭାଗର ବିକାଶ, ସ୍ୱାଧୀନତା ପରେ ନିରଙ୍କୁଶ ଭାବପ୍ରକାଶର ସୁଯୋଗରେ ଉତ୍ତରୋତ୍ତର ବିକାଶ ଲାଭ କରିଛି। ପ୍ରାକ୍ ସ୍ୱାଧୀନତା କାଳର କେତେଜଣ ସାହିତ୍ୟ ସ୍ରଷ୍ଟା ସ୍ୱାଧୀନତା ପରବର୍ତ୍ତୀ କାଳରେ ମଧ୍ୟ ଅଗ୍ରଣୀ ଭାବେ ପରିଗଣିତ ହୋଇଛନ୍ତି ଓ ପରବର୍ତ୍ତୀ ଅନେକ କବିଙ୍କର ମୌଳିକତା ମରାଠୀ କାବ୍ୟ କବିତାର ଭାବବସ୍ତୁ ଓ ଶୈଳୀକୁ ନୂତନ ଶୃଙ୍ଖଳା ଦେଇଛି। ଅନିଲଙ୍କର ପର୍ତେହୁଆ ଓ ସାଙ୍ଗାତି, ଏନ୍ ଜି ଦେଶପାଣ୍ଡେଙ୍କ ସିଲ୍, ବିବି ବର୍କରଙ୍କ ଦୁଧସାଗର ଓ ଚିତ୍ରବୀଣା ସେ ସମୟରେ ଉତ୍କୃଷ୍ଟ କବିତାର ନିଦର୍ଶନ ହୋଇଥିଲା। 1947ରେ ଭାରତ ସ୍ୱାଧୀନ ହେଲା ବେଳକୁ ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିଣାମରେ ସାହିତ୍ୟ ପ୍ରତି ନୂତନ ଆଭିମୁଖ୍ୟ ମୁଣ୍ଡ ଟେକିଥିଲା। ପ୍ରଥମେ କବିତା ଓ ପରେ ପରେ କଥା ସାହିତ୍ୟରେ ନବସାହିତ୍ୟ ଆନ୍ଦୋଳନର ସୂତ୍ରପାତ ହେଲା। ନବକାବ୍ୟ ଓ ନବକଥା ଧାରାର ପ୍ରସାର ହେବାକୁ ଲାଗିଲା। ନବକାବ୍ୟ ଧାରାରେ 1947ରେ ପ୍ରକାଶିତ ବାଲ ସୀତାରାମ ମାର୍ଢେକରଙ୍କ କାହି କବିତା ପୁସ୍ତକ ସାହିତ୍ୟ କ୍ଷେତ୍ରରେ

ଝଡ଼ ସୃଷ୍ଟି କରିଥିଲା। ପୁଣି 1951ରେ ତାଙ୍କର ଆଣଖି କାହି କବିତାରେ ମଣିଷର ଦୁଃଖ ଦୁର୍ଭୋଗ ଭିତରେ ଆଧ୍ୟାତ୍ମିକ ଅନ୍ୱେଷାର ସ୍ୱର ପ୍ରକାଶ ପାଇଲା। ମାତ୍ର ତାଙ୍କର ସମସାମୟିକ ପିଏସ୍ ରେଗେଙ୍କ କବିତା ବ୍ୟକ୍ତିଗତ ଭାବନା ଓ ପ୍ରେମ ପ୍ରଣୟକୁ ଆଧାର କରିଥିଲେ ହେଁ ଭାଷାର ଲାଳିତ୍ୟ ତାହାକୁ କଳାତ୍ମକ କରିଥିଲା। 1954ରେ ବିନାୟକ ଗୋବିନ୍ଦ କରନ୍ଦିକରଙ୍କ ମୃଦୁଗନ୍ଧାରେ ସମାଜବାଦୀ ସ୍ଫୋରଣ ଘଟିଥିଲେ ହେଁ ପରେ ଧ୍ରୁପଦ, ବିରୂପିକା, ଜାତକ ଆଦିରେ ବିଷୟ ଓ ଶୈଳୀର ବିବିଧତା ତାଙ୍କୁ ଅଗ୍ରଣୀ କବି ଭାବେ ପରିଗଣିତ କରାଇଲା ଓ 2003ରେ ସେ ଜ୍ଞାନପୀଠ ପୁରସ୍କାର ଲାଭ କଲେ। ବସନ୍ତ ବାପଟଙ୍କ ବିଜଲି ଓ ସେତୁ ସଂକଳନର ପ୍ରଣୟ ଚେତନା ଓ ଛନ୍ଦ ମାଧୁର୍ଯ୍ୟ, ଶରତ ଚନ୍ଦ୍ର ମୁକ୍ତିବୋଧଙ୍କ ପ୍ରଗତିବାଦୀ ରାଜନୈତିକ ଚେତନା, ମଙ୍ଗେଶ ପାଡଗାଓକରଙ୍କ କବିତାରେ ନାନା ନୂତନ ଭାବଧାରା, ସଦାନନ୍ଦ ରେଗେଙ୍କ କବିତାରେ ବୁଦ୍ଧିବାଦିତା, ଆତ୍ମଗରିମା ଓ ବାଗଧାରାର ପ୍ରୟୋଗ ମରାଠୀ କବିତାରେ ଅନେକ ସ୍ୱାଦର ସଞ୍ଚାର କରିଥିଲା। କବୟିତ୍ରୀ ଇନ୍ଦିରା ସାନ୍ତଙ୍କ କ୍ରମ ପରିପକ୍ୱ ସର୍ଜନ ପ୍ରତିଭା, ସୂକ୍ଷ୍ମ ସମ୍ବେଦନା ସହିତ ସରଳ ସୁସ୍ପଷ୍ଟ ବାଗ୍ବିନ୍ୟାସରେ ପୂର୍ଣ୍ଣ ମୃଗଜଳ ତାଙ୍କର ଏକ ଉତ୍କୃଷ୍ଟ ସୃଷ୍ଟି। ସଞ୍ଜୀବନୀ ମରାଠେ, ପଦ୍ମା ଗୋଳେ, ଶାନ୍ତା ଶେଳକେ ପ୍ରମୁଖଙ୍କ ନାମ ଏଠାରେ ସ୍ମରଣୀୟ। ବିଂଶ ଶତାବ୍ଦୀର ଷଷ୍ଠରୁ ଅଷ୍ଟମ ଦଶକ ମଧ୍ୟରେ ମୁଣ୍ଡ ଟେକିଥିବା ଲିଟିଲ ମେଗାଜିନ୍ ମୁଭମେଣ୍ଟ ଯେଉଁ ନୂତନ ପିଢ଼ିର ସାହିତ୍ୟିକମାନଙ୍କୁ ଜନ୍ମ ଦେଲା ସେମାନଙ୍କ ମଧ୍ୟରେ ଦିଲ୍ଲୀପ ଚିତ୍ରେ, ଅରୁଣ କୋଲାଟକର, ନାମଦେବ ଢସାଲ, ତୁଲସୀ ପରବ, ବାଲଚନ୍ଦ୍ର ନେମାଡେ, ବସନ୍ତ ଆବାଜୀ ହୋକେ ପ୍ରଭୃତିଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ। ବିଂଶ ଶତକର ଶେଷ ଭାଗରେ ଉଦାରୀକରଣ, ଜଗତୀକରଣ, ଘରୋଇକରଣର ପ୍ରଭାବରେ ଅର୍ଥନୀତି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଲା। ପୁଣି ପ୍ରଯୁକ୍ତି ବିଜ୍ଞାନ, ଦୂରଭାଷ ଓ ଦୂରଦର୍ଶନ ତଥା ଡିଜିଟାଲ ରିଭଲ୍ୟୁସନର ପ୍ରଭାବରେ ସମାଜ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା। ମହାରାଷ୍ଟ୍ରର ଜନଜୀବନ ସହିତ ସାହିତ୍ୟ ମଧ୍ୟ ନୂଆ ମୋଡ଼ ନେଲା। ଏହି ନୂତନ ପର୍ଯ୍ୟାୟରେ ମାନ୍ୟା ଯୋଶୀ, ମଙ୍ଗେଶ ନାରାୟଣ ରାଓ କାଲୋଏ, ହେମନ୍ତ ଦିବତେ, ସଞ୍ଜୀବ ଖାଣ୍ଡେକର, ସଲିଲ ୱାଗ, ସଚିନ କେଟକର, ଭୁଜଙ୍ଗ ମେଶ୍ରାମ, କବିତା ମହାଜନ, ମଲ୍ଲିକା ଅମର ଶେଖ ପ୍ରମୁଖଙ୍କ କବିତାରେ ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନ ସହ ତାଳ ଦେଇ ନୂତନ ଭାବ ସମ୍ବେଦନା ପ୍ରକାଶ ପାଇଲା। ଏକବିଂଶ ଶତକରେ କବିତା କ୍ଷେତ୍ରରେ ନୂତନ ଭାବଭାବନା ଓ ଶକ୍ତିମତ୍ତା ବିଶେଷ ଭାବେ ପରିଲକ୍ଷିତ ହୋଇଛି। ସାଂସ୍କୃତିକ ବିବିଧତାର ମିଶ୍ରଣ ଓ ଅବିରାମ ଗତିଶୀଳତା ଜନିତ ଜଟିଳ ଅବସ୍ଥାର ପ୍ରତିଫଳନ ଏଥିରେ ରହିଛି। ଏ ସମୟରେ ପ୍ରକାଶିତ ବିଭିନ୍ନ ପତ୍ରିକାର ବିଭିନ୍ନ ବିଶେଷାଙ୍କ ଏ ସବୁର ସଙ୍କେତ ବହନ କରିଛନ୍ତି। ଏ କାଳରେ ପ୍ରକାଶିତ ଅନେକ ନୂତନ ପତ୍ରପତ୍ରିକା ଅଜିତ ଅଭଙ୍ଗ, ଓଙ୍କାର କୁଲକର୍ଣ୍ଣୀ, ପ୍ରଣବ ସଖଦେବ, ସତ୍ୟପାଲ ସିଂ ରାଜପୁତ ଆଦି ନୂଆ ପିଢ଼ିର କବିଙ୍କୁ ବରିଷ୍ଠ କବିମାନଙ୍କ ସହିତ ପାଦକୁ ପାଦ ମିଳାଇ ଅଗ୍ରସର ହେବାର ସୁଯୋଗ ଦେଇଛନ୍ତି। ସ୍ୱାଧୀନତା ପରବର୍ତ୍ତୀ ମରାଠୀ ଉପନ୍ୟାସ କ୍ଷେତ୍ରରେ ଗୋପାଳ ନୀଳକଣ୍ଠ ଦାଣ୍ଡେକର ଏକ ଉଲ୍ଲେଖଯୋଗ୍ୟ ନାମ। ସିତୁ, ପଢ଼ଘଓଲି, ଆମ୍ଭି ଭାଗିରଥା ଚେ ପୁତ୍ର, କୁଣା ଏକାଚି ଭ୍ରମଣ ଗାଥା, ପବନ କଥା ଚା ଧୋଣ୍ଡି, ୱାଘାରୁ ଆଦି ଅନେକ ଉପନ୍ୟାସର ଭାବପୂର୍ଣ୍ଣ କଥାବସ୍ତୁ ଓ କଥିତ ଭାଷା ସହିତ ପ୍ରାଚୀନ ଉଦ୍ଧୃତିର ସମାବେଶ ତାଙ୍କ ଲୋକପ୍ରିୟତାର କାରଣ। ବିଏସ୍ ମାଢେକରଙ୍କ ପାଣି ଗ୍ରାମ୍ୟ ଜୀବନର ପୁନର୍ଗଠନର ବାର୍ତ୍ତା ଦେଇଥିଲା। ପଦ୍ମଶ୍ରୀ ବସନ୍ତ କାଣ୍ଟେକରଙ୍କ ଘର, ପଙ୍ଖ, ପୋର୍ଖା ଆଦି ଉପନ୍ୟାସର କାହାଣୀ ଅତି ଉତ୍ତମ। ଗଙ୍ଗାଧର ଗାଡ଼ଗିଲଙ୍କ ଲିଲି ଚେ ଫୁଲ ତଥା ଏସ୍ ଏନ୍ ପେଣ୍ଡସେଙ୍କ ଏଲଗାର, ଗାରିମ୍ବିଚା ବାପୁ, ହତ୍ୟା, କଲନ୍ଦର ଆଦି ଆଞ୍ଚଳିକତାର ସୌରଭରେ ସୁରଭିତ ଉପନ୍ୟାସ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ। ତୁକାରାମ ଭାଉରାଓ ବା ଆନ୍ନା ଭାଉ ସାଠେଙ୍କ ଫକିରାରେ ଗ୍ରାମର ଅତ୍ୟାଚାରୀ ଶୋଷକ ଗୋଷ୍ଠୀ ତଥା ବ୍ରିଟିଶ ସରକାରଙ୍କ ସହ ଲଢ଼ି ଫାଶୀ ପାଇଥିବା ଗୋଟିଏ ଚରିତ୍ରର ଜୀବନ କଥା ଚିତ୍ରିତ ହୋଇଛି।

ମରାଠୀ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ନାରୀବାଦୀ ଚେତନାର ସ୍ୱର ଶୁଣାଇଥିବା ବିଭାବରୀ ଶିରୁଡ଼କରଙ୍କ ସର୍ବୋତ୍କୃଷ୍ଟ ଉପନ୍ୟାସ ବାଲିରେ ଅପରାଧୀ ଜନଜାତିଙ୍କ ବନ୍ଦୋବସ୍ତ ଶିବିରର ଅବସ୍ଥା ଚିତ୍ରିତ ହୋଇଛି। ପଦ୍ମଭୂଷଣ ବିଷ୍ଣୁ ଶାଖାରାମ ଖାଣ୍ଡେକର ଯଯାତି ଉପନ୍ୟାସ ପାଇଁ 1960ରେ ମହାରାଷ୍ଟ୍ର ଷ୍ଟେଟ୍ ଆୱାର୍ଡ ଓ ସାହିତ୍ୟ ଏକାଡେମୀ ପୁରସ୍କାର, ପୁଣି 1974ରେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ପଦ୍ମଶ୍ରୀ ରଣଜିତ ଦେଶାଇ ବାରି, ରାଧେୟ, ଶେଖର, କାଞ୍ଚନ ମୃଗ, ରାଜା ରବି ବର୍ମା ଆଦି ଅନେକ ଉପନ୍ୟାସର ରଚୟିତା ହେଲେ ହେଁ ସ୍ୱାମୀ ଓ ଶ୍ରୀମାନ ଯୋଗୀ ତାଙ୍କର ଶ୍ରେଷ୍ଠ ରଚନା। ଜ୍ଞାନପୀଠ ବିଜେତା ପଦ୍ମଶ୍ରୀ ବସନ୍ତ ପୁରୁଷୋତ୍ତମ କାଲେଙ୍କର ମରାଠୀ ଉପନ୍ୟାସ ସାହିତ୍ୟ ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି। ଭାଉ ପାଠ୍ୟ ଭାବେ ଜଣାଶୁଣା ପ୍ରଭାକର ନାରାୟଣ ପାଠ୍ୟ ମହାରାଷ୍ଟ୍ରର ଜଣେ ଆଗଧାଡ଼ିର ସାହିତ୍ୟିକ। ସେ ବୈତାଗବାଡ଼ି ଉପନ୍ୟାସ ପାଇଁ ମହାରାଷ୍ଟ୍ର ଷ୍ଟେଟ୍ ଆୱାର୍ଡ ଓ ବାରିଷ୍ଟର ଅନିରୁଦ୍ଧ ଧୋପେଶ୍ୱରକର ପାଇଁ ଲଳିତ ଆୱାର୍ଡ ପାଇଛନ୍ତି। ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ସୁପରିଚିତ ଅରୁଣ ସାଧୁ ସିଂହାସନ ଓ ମୁମ୍ବାଇ ଦିନାଙ୍କ ପାଇଁ ବେଶ ସୁଖ୍ୟାତ। ଶିବାଜୀ ସାୱନ୍ତ ଶ୍ରୀକୃଷ୍ଣଙ୍କ ବିଷୟରେ ଯୁଗନ୍ଧର ଉପନ୍ୟାସ ରଚନା କରି ସାହିତ୍ୟ ଏକାଡେମୀ ପୁରସ୍କାର, ଓ କର୍ଣ୍ଣଙ୍କ ବିଷୟରେ ମୃତ୍ୟୁଞ୍ଜୟ ଉପନ୍ୟାସ ଲେଖି 1994ରେ ମୂର୍ତ୍ତିଦେବୀ ପୁରସ୍କାର ଲାଭ କରିଛନ୍ତି। ଛାବା, କାବା ଦାସେ, କାଞ୍ଚନ କଣ, ଲଢ଼ା, ଆସିମାଣେ ଆସେ ନମୁନେ ଆଦି ତାଙ୍କର ଅନ୍ୟାନ୍ୟ ସୃଷ୍ଟି। ଲକ୍ଷ୍ମଣ ମାରୁତି ଗାଇକୱାଡ ନିଜର ଅନୁଭୂତି ଆଧାରିତ ଉପନ୍ୟାସ ଉଚ୍ଚଲାୟ ପାଇଁ ଏକାଧିକ ସମ୍ମାନଜନକ ପୁରସ୍କାର ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଛନ୍ତି। ବାଲଚନ୍ଦ୍ର ନେମାଡ଼େ, ରଙ୍ଗନାଥ ପଠାରେ, ଶ୍ୟାମ ମନୋହର, ଏଚ୍ ଏମ୍ ମରାଠେ, ବିଳାସ ସାରଙ୍ଗ ପ୍ରମୁଖଙ୍କର କଲମ ମରାଠୀ ଉପନ୍ୟାସକୁ ନୂଆ ରୂପ ଦେଇଛି। ଶାନ୍ତା ଗୋଖଲେ, ମେଘନା ପେଠେ, କବିତା ମହାଜନ, ମଲ୍ଲିକା ଅମର ଶେଖ, ନନ୍ଦା ଖାରେ ଇତ୍ୟାଦି ଏକବିଂଶ ଶତକର ଉପନ୍ୟାସ କ୍ଷେତ୍ରର ପ୍ରଭାବଶାଳୀ ଲେଖିକା। ଆନନ୍ଦ ବିନାୟକ ଜଟେଗାଓକର, ଦୀନାନାଥ ମନୋହର ନାମ ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ। ଏ କାଳର ମରାଠୀ କ୍ଷୁଦ୍ରଗଳ୍ପ ସ୍ରଷ୍ଟାଙ୍କ ମଧ୍ୟରେ ଅନନ୍ତ କାଣେକର, ଆର୍ ଭି ଯୋଶୀ, ପ୍ରଭାକର ପାଢ୍ୟେ, ଗଙ୍ଗାଧର ଗାଡ଼ଗିଲ, ଭେଙ୍କଟେଶ ମାଡଗୁଲକର, ଶଙ୍କର ରାଓ ଖାରାଟ ପ୍ରଭୃତିଙ୍କର ନାମ ଉଲ୍ଲେଖଯୋଗ୍ୟ। ରଣଜିତ ଦେଶାଇ, ସତୀଶ ତାମ୍ବେ, ଜୟନ୍ତ ପୱାର, ଆଶାରାମ ଲେମ୍ଟେ, ସମର ଖଦାସ ପ୍ରମୁଖ ଏବେ ଗଳ୍ପ ସୃଷ୍ଟିରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ମହାରାଷ୍ଟ୍ରର ନାଟ୍ୟ ପରମ୍ପରା ବେଶ ପ୍ରାଚୀନ ଓ ଉନ୍ନତ। ସ୍ୱାଧୀନତା ପରବର୍ତ୍ତୀ କାଳରେ ନାଟକ ଓ ଏକାଙ୍କିକା ରଚନା ପାଇଁ କେହି କେହି ପାଶ୍ଚାତ୍ୟ ନାଟକର ଅନୁସରଣ କରିଛନ୍ତି, କିଛି ପୌରାଣିକ ଓ ଐତିହାସିକ ନାଟକ ମଧ୍ୟ ଲେଖା ହୋଇଛି। ଅନନ୍ତ କାଣେକର, ମାଧବ ମନୋହର ଓ କୁସୁମାଗ୍ରଜ ଏ କ୍ଷେତ୍ରରେ କୃତିତ୍ୱ ଦେଖାଇଥିଲେ। ପଦ୍ମଭୂଷଣ ବିଜୟ ତେନ୍ଦୁଲକରଙ୍କ ଶାନ୍ତତା, କୋର୍ଟ ଚାଲୁଆ ହେ, ଗୃହସ୍ଥ, ଶ୍ରୀମନ୍ତ, ଘାସିରାମ କୋଟୱାଲ ଆଦି ନାଟକ ବେଶ ପ୍ରସିଦ୍ଧ। ପଦ୍ମବିଭୂଷଣ ମହାରାଷ୍ଟ୍ର ଭୂଷଣ ବଲୱନ୍ତ ମରେଶ୍ୱର ପୁରନ୍ଦରେ ଜାନ୍ତା ରାଜା ନାଟକର ରଚୟିତା ଭାବେ ସୁପରିଚିତ। ପି ଏଲ୍ ଦେଶପାଣ୍ଡେଙ୍କ ତୁକାମ ହଣେ ଆତା, ଅମଲଦାର, ତୁ ଜ ଅହେତୁ ଜ ପାସି ଆଦି ନାଟକ ଚହଳ ସୃଷ୍ଟି କରିଥିଲା। ବସନ୍ତ କାଣ୍ଟେକରଙ୍କ ୱାଡ଼ାଚେ ଘର ଉମ୍ମାତ ଓ ଡେଉଁଆଚେ ମନୋରାଜ୍ୟ ନୂତନତାର ସ୍ୱାଦ ଆଣିଥିଲା। ଏ କ୍ଷେତ୍ରରେ ମହାରାଷ୍ଟ୍ର ଭୂଷଣ ପ୍ରଭାକର ପାଞ୍ଚିକର ଓ ପଦ୍ମଶ୍ରୀ ଗଜାନନ ଦିଗମ୍ବର ମାଡଗୁଲକରଙ୍କ ନାମ ଉଲ୍ଲେଖଯୋଗ୍ୟ। ମୁକ୍ତାବାଈ ଦୀକ୍ଷିତ, ତାରା ବନାରସଙ୍କ ପରି ନାରୀମାନଙ୍କର ଅବଦାନ ମଧ୍ୟ ମରାଠୀ ନାଟକକୁ ଉନ୍ନତ କରିଛି। ରଣଜିତ ଦେଶାଇ, ପ୍ରେମାନନ୍ଦ ଗଜବୀ, ସଞ୍ଜୟ ପୱାର, ପ୍ରଜ୍ଞା ପୱାର ମରାଠୀ ନାଟ୍ୟ ସୃଷ୍ଟି କ୍ଷେତ୍ରରେ ନୂଆ ପିଢ଼ିର ପ୍ରତିନିଧି। ସ୍ୱାଧୀନତା ପରବର୍ତ୍ତୀ ମରାଠୀ ସାହିତ୍ୟରେ ଜୀବନୀ ଓ ଆତ୍ମଜୀବନୀ ରଚନା କ୍ଷେତ୍ରରେ ଏସ୍ ଏମ୍ ମାଟେ, ପୁଣ୍ଡଲିକ ଜି କାଟଗଡ଼େ, କେ ଏସ୍ ଠାକରେ, ଚିନ୍ତାମଣି ରାଓ କୋହ୍ଲଟକର, ଜି ଏନ୍ ଦାଣ୍ଡେକର, ଲକ୍ଷ୍ମଣ ବାପୁ ମାଣେ, ବି ଏସ୍ ଖାଣ୍ଡେକର ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନନ୍ତ କାଣେକର, ଆର୍ ଭି ଯୋଶୀ, ଗଙ୍ଗାଧର ଗାଡ଼ଗିଲ, କାକା କାଲେଲକର, ଜୟବନ୍ତ ଦଳୁଇ, ପି ଏଲ୍ ଦେଶପାଣ୍ଡେ,

ପଣ୍ଡିତ ରାମାବାଇ, ଗିରିଜା କିର, ସୁହାସ ମନ୍ତ୍ରୀ, ଅନିଲ ଦାମଲେ, ଡକ୍ଟର ମାୟା ଭାଲେରାଓ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ। ପ୍ରବନ୍ଧ ରଚନା କ୍ଷେତ୍ରରେ ଭିପି ଦାଣ୍ଡେକର, ଏନ୍ ଭି ଗାଡ଼ଗିଲ, କାକା କାଲେଲକର, ଏସ୍ ଏସ୍ ନୱରେ, ମହାଦେବ ମାଟେ, ଏସ୍ କେ କ୍ଷୀରସାଗର, ପି ଜି ସହସ୍ରବୁଦ୍ଧି, ଟି ଏସ୍ ସେଜୱାଲକର, ଏସ୍ ଟି ଜାୱଡେକର, ଏସ୍ ଜେ ଭାଗବତ ପ୍ରମୁଖଙ୍କର ନାମ ଓ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜି ଟି ଦେଶପାଣ୍ଡେ, ବି ଏସ୍ ମାଢେକର, ଭି ପି ଦାଣ୍ଡେକର, ଏସ୍ ଏନ୍ ବହ୍ନଟି, ଏନ୍ ଜି କାଲେକର ପ୍ରମୁଖଙ୍କର ନାମ ବିଶେଷ ଉଲ୍ଲେଖଯୋଗ୍ୟ। ଆଧୁନିକ ସାହିତ୍ୟର ବିକାଶ କ୍ଷେତ୍ରରେ ପତ୍ର ପତ୍ରିକାର ଭୂମିକାକୁ ଅସ୍ୱୀକାର କରିହେବ ନାହିଁ। ସ୍ୱାଧୀନୋତ୍ତର କାଳରେ ପ୍ରଥମ ଭାଗରେ ଜ୍ଞାନପ୍ରକାଶ, ମୌଜ, ଜନତା, ଯଶବନ୍ତ, ସତ୍ୟକଥା, ସମୀକ୍ଷକ, ଚାନ୍ଦ ଆଦି ଏହି ଭୂମିକା ନିର୍ବାହ କରିଥିଲେ। ପରେ ପରେ ଅଭିଧା ଓ ତାର ପରବର୍ତ୍ତୀ ରୂପ ଅଭିଧାନ୍ତର, ନବାକ୍ଷର ଦର୍ଶନ, ଅତିରିକ୍ତ, ଭା ଆଦି ପତ୍ରିକା ଏ କ୍ଷେତ୍ରରେ ବିଶେଷ ସହାୟତା କରିଛନ୍ତି। ଅନ୍ୟାନ୍ୟ ଭାରତୀୟ ଭାଷାର ସାହିତ୍ୟ ପରି ମରାଠୀ ସାହିତ୍ୟ ମଧ୍ୟ ଅନେକ ନୂତନ ସମ୍ଭାବନା ନେଇ ଅଗ୍ରଗତି କରିଚାଲିଛି।

ଶ୍ରୋତା ବନ୍ଧୁ, ସାହିତ୍ୟ ହେଉଛି ମଣିଷ ଅନ୍ତରରେ ଅନୁଚରିତ ହୋଇ ରହିଥିବା ସେହି ଅସଂଖ୍ୟ ଭାବନାର ଭାଷା, ଯାହା ଶବ୍ଦ ପାଇଲେ ହୁଏ କବିତା, ଗଳ୍ପ, ଉପନ୍ୟାସ। ସାହିତ୍ୟ ହେଉଛି ସମୟର ସାକ୍ଷୀ, ଯେଉଁଥିରେ ସଂସ୍କୃତି, ପରମ୍ପରା, କଳା, ସ୍ଥାପତ୍ୟର ପ୍ରତିଛବି ପ୍ରତିଫଳିତ ହୋଇଥାଏ। ତେବେ ମରାଠୀ ଭାଷାରେ ସାହିତ୍ୟିକମାନେ ସାହିତ୍ୟ ଜଗତରେ ନିଜର ଲେଖନୀ ଚାଳନା କରି ସାଇତି ରଖିଛନ୍ତି ଅଜସ୍ର ସାକ୍ଷୀ। ମରାଠୀ ସାହିତ୍ୟ ସହ୍ୟାଦ୍ରୀର ଶିଳା ପରି ଦୃଢ଼, ଭୀମ ଗୋଦାବରୀର ଧାରା ପରି ସ୍ୱଚ୍ଛ ଓ ମହାରାଷ୍ଟ୍ରର ମାଟି ପରି ସରଳ, ସଜୀବ ଏବଂ ଆତ୍ମୀୟ। ମରାଠୀ ସାହିତ୍ୟର ପୃଷ୍ଠା ଓଲଟାଇଲେ କେବଳ ଅକ୍ଷର ଦେଖାଯାଏ ନାହିଁ ବନ୍ଧୁ, ଦେଖାଯାଏ ମହାରାଷ୍ଟ୍ରର ମାଟି, ଶୁଣାଯାଏ ଭକ୍ତିର ସ୍ୱର, ଅନୁଭବ ହୁଏ ମଣିଷର ଦୁଃଖ, ଦେଖାଯାଏ ସମାଜ ପରିବର୍ତ୍ତନର ସ୍ୱପ୍ନ।

0: ଜୀବନର ଦୌଡ଼ରେ ଆମେ ପ୍ରାୟତଃ କିଛି ଜିନିଷ ଭୁଲି ଯାଉ। ଯେତେବେଳେ କେହି ତୁମର ଯତ୍ନ ନିଅନ୍ତି, ତମେ ଭଲ ଅନୁଭବ କର। ଯେପରିକି RBI ତମ ଅନକ୍ଲେମ ଡିପୋଜିଟ୍ର ଯତ୍ନ ନିଏ।
1: ଅନକ୍ଲେମ ଡିପୋଜିଟ୍ର ଅର୍ଥ ହେଉଛି ସେହି ବ୍ୟାଙ୍କ ଆକାଉଣ୍ଟ ଯେଉଁଥିରେ 10 ବର୍ଷ କିମ୍ବା ଅଧିକ ସମୟ ପାଇଁ କୌଣସି ଅର୍ଥ କାରବାର ହେଇନାହିଁ। ଏହିପରି ଆକାଉଣ୍ଟ ଗୁଡ଼ିକ RBI ର DEA ପାଣ୍ଠିକୁ ଯାଏ। ଆପଣଙ୍କ ବ୍ୟାଙ୍କର ଯେକୌଣସି ଶାଖା ପରିଦର୍ଶନ କରନ୍ତୁ, ଆପଣଙ୍କର KYC ଅଦ୍ୟତନ କରନ୍ତୁ ଏବଂ ଆପଣଙ୍କ ଅନକ୍ଲେମ ରାଶି ଗୁଡ଼ିକୁ ଫେରସ୍ତ ପାଆନ୍ତୁ।
0: RBI କହିଛି ସଚେତନ ହୁଅନ୍ତୁ
1: ଆଉ ସତର୍କ ରୁହନ୍ତୁ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ।
1: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
2: ଆରେ ବାଃ,
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏଇ କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର।
6: ଓ ଲଭ୍ଲି, ୱେଲ୍ ଡନ୍।
5: ବିଜନେସ୍ ଲୋନ୍ ଆପ୍ରୁଭ୍ଡ।
6: ଏବେ ହେବ ବଡ଼ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ,
5: ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ।
6: ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢ଼ାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
5: କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ।
6: ଆପଣ କିଏ?
4: ଆର୍‌ବିଆଇ କହେ,
5: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

0: ହେଲେ ସିନା ଆମର ଜଳବାୟୁ ସଫା ରହିବା ଆରୁ ମନୁଷ୍ ଭଲସେ ବେଶୀ ଦିନ ପତେ ବଞ୍ଚିପାରବା। ହେଥିର୍ ଲାଗି ତ ସ୍ୱଚ୍ଛ ପରିବେଶ ଦରକାରେ। ଦେଖନ୍ ଭଇନ, ଖାଲି ଯେ ସଫା ରହିବା ବୋଇଲେ ଆମେ ଗୁଧାଗୁଧି ହେଇକରି ଭଲ କରି ସଫା ରହିବା, କପଡ଼ା ପିନ୍ଧିବା, ହେଟା ନାଇଁ। ସେ ଆମର ଘର ବାଡ଼ି, ଆମର ରାସ୍ତା ଆରୁ ଆମର ଚାରିପାଖେ ରହିଥିବା ପରିବେଶକେ ବି ସଫା କରିବା ଦରକାରେ। ହେଲେ ଭଇନମାନେ, ଇ ଆମର ପରିବେଶ କେମିତି ସଫା ରଖବା, ଏଥିର୍ଲାଗି ଆମେ ଯତ୍ନ କରିବା କଥା। ଆମର ସରକାର ବି ସ୍ୱଚ୍ଛତାର ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍, ଯେନ୍ତିକି ଆମର ମହିଳା ସ୍ୱଚ୍ଛତା କର୍ମୀମାନଙ୍କର ଭୂମିକା ବଡ଼। ଏ ଶ୍ରୋତା ଭଇନ, ଆମର ମାଆ ଭଇନମାନେ ନିଜର ଘରର କବାର କରବାର ସନେ ସନେ ଘରକେ ସଫା ସୁତରା ରଖସନ୍। ରାନ୍ଧନା, ପିଲା ଛୁଆମାନଙ୍କେ ସମ୍ଭଳେଇବାଟା ଆରୁ ଘରର ଲୋକମାନଙ୍କେ କେମିତି ବିମାର ନେଇ ହୁଅନ୍, ହେ ଦିଗ୍ନେ ବି ଯତ୍ନବାନ ଥିସନ୍। ଆମର ମାଆ ଭଏନ ଘରର କବାର ତ କରୁଛନ୍, ତାହା ସନେ ସନେ ବାହାରର କାମ ବି କରୁଛନ୍। କେତେ ଆମର ଭଏନ ଘର ଘର ଯାଇକରି ଖୁରିଗିନା ମଜା, ସଫାସଫି ଆର୍ ରନ୍ଧାରନ୍ଧି କାମ ବି କରୁଛନ୍। ଆରୁ ସ୍କୁଲମାନଙ୍କରେ, ଡାକ୍ତରଖାନାରେ ଆରୁ ସ୍ୱଚ୍ଛତା ସାଥୀ ଭଳିଆ କାମ କରୁଛନ୍। ହେଲେ ଇ ସମୟରେ ସେମାନେ ତାଙ୍କର ନିଜର ସୁରକ୍ଷାକେ ବାଜି ଲଗେଇକିନା କାମ କରସନ୍, ଖାଲି ଆମର ଲାଗି, ଆମର ସୁରକ୍ଷାର ଲାଗି। ତ କାଣା ଆମର ଭଇନମାନେ ଅନୁଭବ କରୁଛନ୍, ଆସନ୍ କଥା ହେଇକିନା ଜାନବା ତାଙ୍କର ଅନୁଭୂତିକେ।
1: ଜୁହାର ବହେନ, ଆପଣଙ୍କର ବିଷୟ ନେ ଆମର ଶ୍ରୋତା ମନକେ ଟିକେ କହନ୍।
2: ମୋର ବିଷୟରେ କହିବା ଲାଗି ଚାହୁଁଛି, ମୁଁ ଆଇଟି ପାଖରେ ରହିଛେ। ମୋ ନା ରାଧାରାଣୀ ମିଶ୍ର, ଗଭର୍ଣ୍ଣମେଣ୍ଟ ଆଇଟି ପାଖରେ ଆମର ଘର। ମୋର ବାପାଙ୍କ ଘର ଘରେ ରହିଛି, ମୋର ବାପା ମା, ଆମେ ଭାଇ ଭଉଣୀ, ମୋର ଭାଉଜ ଆର ଛୁଆ ଦୁଇଟା।
1: ଗଭର୍ଣ୍ଣମେଣ୍ଟ ଆଇଟି ବୋଇଲେ ଭବାନୀପାଟଣା କେ?
2: ହଁ ମ୍ୟାଡ଼ାମ, ଭବାନୀପାଟଣା ଗଭର୍ଣ୍ଣମେଣ୍ଟ ଆଇଟି।
1: ଆପଣଙ୍କର କାମ କାଣା ବହେନ?
2: କାମ ହଉଛି ମୋର ମ୍ୟୁନିସିପାଲିଟିରେ ଗୋଟେ ଛୋଟ କର୍ମଚାରୀ କହିଲେ ଅତ୍ୟୁକ୍ତି ନାହିଁ। ସ୍ୱଚ୍ଛ ସାଥୀ ଭାବରେ ଆମେ କାମ କରୁଛୁଁ, ଫିଲ୍ଡ ୱାର୍କ ଆମର ଯେନ୍ଟାକି ସକାଳୁ ସକାଳୁ ଆମର ଗାଡ଼ି ଆମର ଆସୁଛି କି ନାହିଁ ସେସବୁ ଜିନିଷ ଆମେ ବୁଝାବୁଝି କରୁଛୁଁ। ଗାଡ଼ି ୱାର୍ଡ଼ରେ କେନ୍ଠାନୁ ଲାଗ୍ବା, କେନୁ ରୋଟେସନ୍ ୱାଇଜ୍ ଆମର ପୁରା ବୁଲ୍ବା, ଆମେ ସବୁ ଠିକ୍ କରିଥିସୁଁ ଆଗରୁ। ସେଇ ହିସାବରେ ଆମର ଆମର ହିସାବରେ ଗାଡ଼ି ବୁଲେଇସୁଁ। ପ୍ରତି ଘରଠୁ ଆମର ଯେନ୍ ଗାର୍ବେଜ୍ଟା ବାହାରୁଛି, ପ୍ରତି ଡୋର୍ କଲେକ୍ସନ୍ ଆମର ହେବା ଯେ ଡବଲ ଡଷ୍ଟବିନ୍ ରଖିକିରି ଗାର୍ବେଜ୍ଟା ଆମେ ଗାଡ଼ିରେ ଦିଅନ୍, ଯେନ୍ତାକି ବାହାରେ ଏମିତି ନାଇଁ ପକେଇବି। ପବ୍ଲିକ୍କେ ଆମେ ସେଟା ବୁଝିଛୁ, ମା ମାନକେ ସେଟା ବୁଝେଇଛୁ ଆମେ।
1: ଆପଣମାନେ କେତେବେଳେ ବାହାରସନ୍ କାମ କରବାର?
2: ତ 6:30 ଭିତରେ ବାହାରି ଯାଇସୁଁ ଘରୁ। ଆଉ ସେଟା ଆମେ ଗାଡ଼ି ଆସିଲା କି ନାଇଁ ଜଗସୁଁ, ଯେନ୍ ଦିନ ଗାଡ଼ି ଜଲ୍ଦି ଲାଗିଥିବା ତ ଆମର ତେତେଲ ଗଛ ପଡ଼ାନୁ ଲାଗ୍ସି। ମୋତେ ତ 20 ୱାର୍ଡ଼ ଦିଆହେଇଛେ, ମନ୍ଦାର ବଗିଚା ପଡ଼ା। ତେତେଲ ଗଛ ପଡ଼ାନୁ ଲାଗିଲେ ଆମର ଯାଇସି ପୁରା ମାତା ମନ୍ଦିର, ସିଧା ରୋଟେସନ୍ ୱାଇଜ୍ ଆମର ବୁଲ୍ସି। ଆମର ମାତା ମନ୍ଦିର ହେଇକିରି ସିଧା ଯିବା ଆମର ଦୁର୍ଗା ମଣ୍ଡପ ହେଇକିରି ସିଧାରେ ଆମେ ଯାଇସି। ଗୋଟେ ଟ୍ରିପ୍ ହେସିଲା ହେଲା ପରେ ତାକେ ଆଉ ଥରେ ଅନଲୋଡ଼ କରି ଆସି ଆର୍ ଥରେ ଆମର ରଥ ଗଲି ବାଟୁ ଲଗାସି। ଦୁଇ ଟ୍ରିପ୍ ହେସି ଆମର ୱାର୍ଡ଼ରେ ପ୍ରତିଦିନ।
1: ହେଲେ ଆପଣଙ୍କର ଭଳିଆ କେତେଟା ଆପଣଙ୍କର ସ୍ୱଚ୍ଛତା ସାଥୀ ଅଛନ୍?
2: ସ୍ୱଚ୍ଛ ସାଥୀ ଆମର ଅଛନ୍ 30 ଜଣ।
1: ଆମର ସମାଜ ନେ ମହିଳା ସଫେଇ କର୍ମୀ ମାନଙ୍କର ଜାଗା କାଣା, କାମ କାଣା?
2: ମହିଳା ସଫେଇ କର୍ମୀ ମାନଙ୍କର କାମ ହଉଛି ଆମର NCC MRFରେ ସେମାନେ କାମ କରସନ୍, ଯେନ୍ତା କି ମାନେ ପ୍ରତି ଆମର ଡୋର କଲେକ୍ସନ ଯେନ୍ ହେସି ଗାଡି ଗୁଡାକ ଆସି ଓଦା କଚରା ଆର୍ ଶୁଖା କଚରା NCC MRFରେ ସେଟାକେ ଡାଲସନ୍। ସେନେ କାଣା ଜରି ଫରି ଯଦି ମିଶିଥିବା ଇନକେସ୍ ବେଲେ ସେଟା ଆମର ଅଲଗ କରସନ୍, ଆଉ ସେଟା ସବୁ କଟିଂ କରସନ୍। ଆମର ମେସିନ୍ ଗୁଡାକ ଅଛେ, ସେ ମେସିନ୍ରେ କଟିଂ କରିକି ସେଟା ଆମେ ଖତ ରୂପରେ ବ୍ୟବହାର କରାହେସି, ଯେନ୍ତାକି ଓଦା କଚରାକେ। ଆର ଜରି ମାନେ ଯେନ୍ ଆସି ଶୁଖା କଚରା ସେଟା ଆମର NCCକେ ଦିଆଯାଇସି, ଯେନ୍ତାକି NCCରେ ଭଲ ଭଲ ଜରି ଗୁଡାକ ଆସି ସେ ଜରି ଗୁଡାକ ଆମେ ବାଛା ମିଛା କରିକି ଡବା, ଆମର ଯେଉଁ ପାଣି ଡବା ବୋତଲ ଅଛି, ପାଣି ବୋତଲ ଜରି ଗୁଡାକ ସବୁ ସେଗ୍ରିଗେସନ୍ କରି ଅଲଗା ଅଲଗା ରଖାହେସି। ସେଟା ସିମେଣ୍ଟ ଫ୍ୟାକ୍ଟ୍ରିକେ ଯାଇସି ଆର୍ ବୋତଲ ଗୁଡାକ ଅଲଗା ସବୁ ଡେଲି ମେସିନ୍ରେ ସେଟା ପକେଇକିରି ତାକୁ ପୁରା ଫୋଲ୍ଡ କରାହେଲା ପରେ ସେ ତାକୁ ବାନ୍ଧିକିରି ଆଉଥରେ ଆମର ପଠାହେସି ଉପରକେ।
1: ଇନେ ଗୋଟେ ପ୍ରଶ୍ନ ଅଛେ, ଆମର ରାସ୍ତା ଆରୁ ସର୍ବଜନୀନ ଜାଗା ମନକେ ସଫା କରବାଟା କାଇଁ ଯେ ଜରୁରୀ?
2: ସଫା କରବାଟା ଜରୁରୀ ବେଲେ କହୁଛେ ଯେ ସେଟା ଆଜିର ଡେଟ୍ରେ ବାହାରୁ ଯଦି ଯଦି ଯେ ଜଣେ ଆସୁଛନ୍ ଆମର ଭବାନୀପାଟଣାକେ, ତ ନିହାତି ଦେଖ୍ବେ ଯେ କଚରା ଗଦା ହେଇଥିଲେ କେନ୍ତା ଗୋଟେ ଅପରିଷ୍କାର ଲାଗ୍ସି।

0: ଗାଁ ପରିମଳ ଧୋବା ତୁଠରୁ ଯେମିତି ଗୋଟେ ଅଛି ବ୍ୟାଖ୍ୟା, ଯେମିତି ଗୋଟେ ବ୍ୟାଖ୍ୟା ନେଇକିରି ମାନେ ଇଏ କରସନ୍ ଯେ ମାନେ ଆଗ ଧାଡ଼ିଟା ଆମର ଯଦି ସୁନ୍ଦର ହେଲାନି, ଯାହାତି ଭିତରେ ବି ସୁନ୍ଦର ଥିବା ବୋଲିକିରି ଲୋକଙ୍କର ଗୋଟେ ମାନେ ଧାରଣା ଥିସି। ସେଥିଲାଗି ଆମର ରାସ୍ତାଘାଟ ପ୍ରଥମେ ସାଇଟ୍ ଫାର୍ଷ୍ଟ ଯେନ୍ ଏଣ୍ଟ୍ରି କରୁ କରୁ ଯେନ୍ ରାସ୍ତାଘାଟ ଆମର ଥିସି, ସେଇଟାକୁ ଫାର୍ଷ୍ଟ ଆମେ ସଫା କରିବା ଲାଗି ଚାହୁଁଛୁ। ଫେର୍ ବି ସଫା କରିବା ଦ୍ୱାରା ନିହାତି ସଫା କରିବାକେ ପଡ଼ବା, ଯେନ୍ଟାକି ମାନେ ରୋଗ ବୈରାଗ ବି ଲୋକ ନାଇଁ ପଡ଼ ଆଜିକାଲି, ଯେନ୍ କରୋନା ଟାଇପ୍ର ହେଲା, ଲୋକ ମାନେ କାହାର ଘରକେ କାହାକେ ମଣିଷ ବି ମଣିଷ ଛୁଆଁ ଛୁଇଁ ବି ନେଇ ହେଇପାରିଲେ, ହେନ୍ତି ପ୍ରକାର ବି ରୋଗ ବାହାରିଛି। ସେଥିଲାଗି ଆମେ ଆଗ ସଫା କେମିତି ହେବା ରାସ୍ତାଘାଟ, ସେଟାକେ ପ୍ରଥମେ ଅଗ୍ରାଧିକାର ଦିଆଯାଇଛି।
1: ସ୍ୱଚ୍ଛତା ଜରୁରୀ ନା,
0: ସ୍ୱଚ୍ଛତା ଜରୁରୀ ଆଜ୍ଞା।
1: ଆମର ବହେନ ମାନେ ଘରେ ଘରେ ଯାଇକିନା ମଇଳା ସଂଗ୍ରହ କରୁଛନ୍, ଭଉଣୀ ମାନଙ୍କର କାଣା ଭୂମିକା ରହୁଛେ ଆରୁ କାଣା ସମସ୍ୟା ହଉଛେ ଏମାନକେ କାମ କଲା ବେଲେ?
0: ହଁ, ସେଟା ତ ଗୋଟେ ଭଲ କ୍ୱେଶ୍ଚିନ୍ ପଚାରିଲେ ଆପଣ। ଯେନ୍ଟାକି ମାନେ ଘରକେ ଘର ଆମେ ଯାଇକିରି ବୁଝଉଛୁଁ ଯେ ଆମର କଚରାଟା ବାହାରେ ନାଇଁ ପକନ୍, ଆଉ ଗାଡ଼ି ଆସୁଛେ ଡେଲି ଗାଡ଼ିରେ ଦିଅନ୍, ଆଉ ଓଦା ଶୁଖା ଅଲଗା କରନ୍, ଆମେ ବୁଝଉଛୁଁ। କିନ୍ତୁ ପବ୍ଲିକ ବେଳେ ବେଳେ ନାଇଁ ବି ବୁଝବାର, ଆମକେ ଗୋଟେ ଅଲଗା ନଜରରେ ଦେଖସନ୍, ହେ କଚରା ବାଲି ଆଇଲା ଏନ୍ତା ସେନ୍ତା ବି କହିସନ୍, ଯେ ଭଲ ନାଇଁ ଲାଗେ ହେଟା। ଫେର୍ ବି କଚରା ତ
1: ନିହାତି ଭାବରେ ହେଟା ଗୋଟେ ଭଲ ଲାଗୁଛି କେ
0: କିନ୍ତୁ ଭଲ ନାଇଁ ଲାଗେ। ଫେର୍ ବି ଆମେ ନାଇଁ ଆମର ଛୋଟ କାମ ବୋଲି ଆମେ ନାଇଁ ଭାବୁ ସେଟାକେ, ଯେହେତୁ ଆମେ ବି ଗୋଟେ କେନ୍ କାମକେ ଆମେ ଛୋଟ ବୋଲି ନାଇଁ ଭାବବା, କାମ ଗୋଟେ କରୁଛୁ ମାନେ ନିହାତି କିଛି ନା କିଛି ଗୋଟେ ଆମର ଭୂମିକା ରହିଛେ, ଆଉ ଆମେ ସେଟାକେ ଛୋଟ ନାଇଁ ଭାବିକିରି ପବ୍ଲିକକେ ଗାଳି କଲେ ବି ଆମେ ତାଙ୍କ ଘରକୁ ବାରମ୍ବାର ଯାଇଛୁ, ନାଇଁ ଏମିତି କରବ ଏକା ମ୍ୟାଡମ୍ ବୋଲିକିରି ଆମେ ସେ ମା ମାନଙ୍କୁ ବୁଝେଇବାକୁ ଯାଇଛୁ।
1: ଆମର ମହିଳା ସଫେଇ କର୍ମୀ ମାନଙ୍କର ଲାଗି, ତାଙ୍କର ସ୍ୱାସ୍ଥ୍ୟର ଯତ୍ନର ଲାଗି, ସେମାନଙ୍କର ସୁରକ୍ଷାର ଲାଗି କାଣା କାଣା ଜିନିଷ ଯୁଗା ହଉଛେ ହେମାନକେ?
0: ସେମାନଙ୍କେ ଆମର ସ୍ୱଚ୍ଛ କର୍ମୀ ମାନଙ୍କର ଯେନ୍କେ ଆମେ MCC MRF ରେ କାମ କରସନ୍, ସେମାନଙ୍କର ଲାଗି ହ୍ୟାଣ୍ଡ ଗ୍ଲୋଭ୍ସ, ଆଉ ଆମର ଜୋତା, ମାସ୍କ, ଏସବୁ ଜିନିଷ ଆମେ ଯୋଗେଇ ଦେସନ୍ ମ୍ୟୁନିସିପାଲିଟି ଅଫିସ ବାଲେ। ଆଉ ଆମର ସେମାନଙ୍କର ବହୁତ ଗୁଡ଼ାଏ କାମ ସେମାନଙ୍କେ ରହିଛେ, ମାନେ କଚରା ସାଙ୍ଗରେ ସେମାନେ ଦିନ ରାତି ସେମାନେ ଘାଣ୍ଟି ହେଇକିରି କାମ କରସନ୍, ସେଥିରେ ସେମାନେ ବେମାର କେମିତି ନାଇଁ ପଡ଼ନ୍ ବୋଲିକିରି ସେମାନଙ୍କ ଲାଗି ସବୁ।
1: ଆମର ଭଇନ ମାନେ କେତେ ବଜାନୁ କାମ ଆରମ୍ଭ କରୁଛନ୍?
0: କେତେ ବଜାନୁ ବୋଲେ ଆମେ ତ ବାହାରି ଯାଇସୁଁ 6:30 କେ ଘରୁ ବାହାରି ଯାଇସୁଁ,
1: ଗାଡ଼ି ଆସିଲା କି ମାନେ ଆମର ସଫେ ଯାଉଛନ୍ ଘର ସଫା କରବାର ଲାଗି, ଓଜେବା
0: ସଫା କରବା ଲାଗି। ହଁ, ଯାଇସନ୍ ସେମାନେ ବି 6:30 ରୁ ପଳେଇ ଆସନ୍ ଆମର MCC MRF କେ କାମ କରବା ଲାଗି। ଆର ରାସ୍ତାଘାଟରେ ଯେନ୍ ଆମର ଝାଡ଼ୁ ଝୁଡ଼ା ମାରସନ୍, ସେ ମା ମାନେ ବି ପଳେଇ ଆସନ୍ 5:30 ସେମାନେ ବାହାରି ପଡ଼ସନ୍।
1: ଆମର ସଫେଇ କର୍ମୀ ଭଇନ ମାନେ ନିଜର କାମର ଜାଗାନେ କେତେ ଦୂର ସୁରକ୍ଷିତ ଅଛନ୍?
0: ସୁରକ୍ଷିତ ଅଛନ୍ ବେଲେ କାଣା କି ସେମାନଙ୍କର ଲାଗି ତ ଗଭର୍ଣ୍ଣମେଣ୍ଟ ଏବେ ବହୁତ କିଛି ସୁବିଧା ବି କରିଛି, ଯେମାନେ ଯେନ୍ ତାଙ୍କର ସୁରକ୍ଷା ବୀମା ଗୋଟେ କରିଛନ୍ ସେଟା ସରକାର।
1: ଆମର ସଫେଇ କର୍ମୀ ଭଇନ ମାନେ ସବୁଦିନ ଯେନ୍ କାମ କରୁଛନ୍, ସେ ହିସାବରେ ସେମାନେ କେତେ ସମ୍ମାନିତ ହଉଛନ୍ ଆରୁ ସେ ହିସାବରେ ତାଙ୍କର ପାରିଶ୍ରମିକ ଯେନ୍ ମିଳୁଛେ ତା ଠିକ ହଉଛେ କି?
0: ସେଟା ତ ପାରିଶ୍ରମିକ ତ ବହୁତ କମ ଏକା ଅଛେ ଆମ ମୋର ହିସାବରେ।
1: ଯେ ଭଇନ ଇନେ ଗୋଟେ ପ୍ରଶ୍ନ ମୋର ମନେ ଆସୁଛେ ଯେ ଯେନ୍ SHG ମହିଳା ଭଇନ ମାନେ ଆପଣ ମାନଙ୍କୁ ଏଇ କାମ ନେ କେତେ ସାହାଯ୍ୟ କରୁଛନ୍ କେ?
0: ଏଇଟା ତ କେବଳ SHG ମହିଳା ମାନଙ୍କ ଲାଗି ହିଁ କାମ ଆସିଛି, ଏଇଟା SHG ମହିଳା ସଂଗଠନର ମହିଳା ମାନେ ହିଁ ଆସିକିରି ଏଇଟା ମାନେ ମା ମାନେ ଆସିକିରି କାମ କରସନ୍ SHG ଗ୍ରୁପରେ ଥାଇକିରି। ଏଇଟା ଆମେ ବି ଆସିଛୁ SHG ଗ୍ରୁପ ଥ୍ରୋନୁ, SHG ଗ୍ରୁପ ଥ୍ରୋନୁ ଆସିଲେ ହିଁ ଏଇ କାମ ମାନେ କରବା ଲାଗି ସରକାରଙ୍କର ଯୋଜନା ଥିଲା, ଯୋଜନା ବି ଚାଲିଛି ଏବେ ବି।
1: ଆପଣଙ୍କ ହିସାବ ନେ ସମାଜ ଆମର ସ୍ୱଚ୍ଛତା ସାଥୀ ଭଇନ ମାନଙ୍କର ଲାଗି କାଣା କରବା କଥା?
0: କାଣା କରବା କଥା ବେଲେ ସାହାଯ୍ୟ ବେଶୀ କରବା କଥା, ଅଫିସ ତରଫରୁ ଆମକୁ ସପୋର୍ଟ ମିଳୁଛି
1: ଯେ ହେଲେ ସମାଜ କାଣା କରବା କଥା? ଆପଣ
0: ସମାଜ କରବା କଥା, ସମାଜ ତ ଆମକୁ ବହୁତ ମାନେ ଖରାପ ଚକ୍ଷୁରୁ ମାନେ ଘୃଣ୍ୟ ଚକ୍ଷୁରୁ ବି ଦେଖସନ୍ ବେଳେ ବେଳେ, କଚରା ବାଲି ଆଇଲା ରେ କଚରା ମାଗି ହେବା ନା ବୋଲି ଏନ୍ତା ବି କହିସନ୍ ଯେ ଆମକେ ଖରାପ ଲାଗ୍ସି। ଫେର୍ ବି ନାଇଁ ନାଇଁ ଆମେ ଗୋଟେ କାମରେ ଅଛୁ, ସେମାନେ ଖରାପ ଭାବିଲେ ଭାବନ ପଛେ ଆମେ ଗାଳି କଲେ ବି ଆମେ ସେ ଜାଗାକେ ଯାଇଛୁ ଯେ ଆମକେ ବୁଝେଇଛୁ ଯେ ଆଉ ମାଉସୀ କି ମା ମାନେ ବାହାରେ ଘରେ କଚରା ବାହାରେ ବାଟେ ଯେନେ ରାସ୍ତାଘାଟେ ନାଇଁ ଫିକିକିରି ଆମର ଗାଡ଼ି ଆସୁଛି ଗାଡ଼ି ନେଇ ଦିଅନ୍ ବୋଲିକି।
1: ଆଉ ଗୋଟେ ପ୍ରଶ୍ନ, ସରକାର କାଣା କାଣା ଯୋଜନା କରିଛନ୍ ସ୍ୱଚ୍ଛତା ଦିଗ୍ନେ?

0: ଛୋଟା ଦେଇକିନି ବହୁତ କିଛି କାମ ସରକାର ମାନେ ଇଏ କରୁଛନ୍, ଯେନ୍ତାକି ମାନେ ସ୍ଲୋଗାନ ମାନେ ବେଶୀ ଦଉଛନ୍, ସଫା ସୁତୁରା ରହିବା ଲାଗି ବହୁତ ଚାଲିଛେ, ସ୍ୱଚ୍ଛତା ଉପରେ ସ୍ୱଚ୍ଛ ସର୍ବେକ୍ଷଣ ବି ଚାଲିଛେ, ଯେନ୍ତାକି ମାନେ ପ୍ରତି ବର୍ଷ ହେସି ଭାରତ ଆଉ ସହର ଗାଁ ଗୁଡ଼ିକର ଯେନ୍ ମାନଙ୍କର ଗୋଟେ ସ୍ୱଚ୍ଛତା ସଭାକେ ନେଇକିରି ସହରକୁ ନେଇକିରି ଗୋଟେ ମାନେ ବାର୍ଷିକ ପ୍ରତିଯୋଗିତା ବି ଆମର ଚାଲିଛେ।
1: ସ୍ୱଚ୍ଛତା ଆପ୍ କଣ ଭଏନ?
0: ସ୍ୱଚ୍ଛତା ଆପ୍ ହଉଛି ଗୋଟେ ଯେନ୍ଟାକି ମାନେ ଗୋଟେ ଜେନେରେଟ୍ କରାଯାଇଛି ଆମର ମୋବାଇଲରେ, ସ୍ୱଚ୍ଛତା ଆପ୍ ମାନେ ଗଭର୍ଣ୍ଣମେଣ୍ଟର ଏଇଟା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆମର କହିଛନ୍, ଯେନ୍ଟାକି ମାନେ ଆମର ସେଇ କଚରା ଗଦା ଥିବା ସେଥିରେ ଆପଣ GPS କ୍ୟାମେରାରେ ଫଟୋ ଉଠେଇକିରି ସେ ସ୍ୱଚ୍ଛତା ଆପ୍ ମାଧ୍ୟମରେ ଆମର ଫଟୋ ଉଠେଇକିରି କ୍ଲିକ୍ କରିବେ ବୋଲେ ଡାଇରେକ୍ଟ ଗଭର୍ଣ୍ଣମେଣ୍ଟକେ ସେଟା ଯାଇସି। ଗଭର୍ଣ୍ଣମେଣ୍ଟ ବାରମ୍ବାର ସେଇ ଜାଗାର ଲୋକେସନ୍ ଦେଖିଲା ବେଲେ ସାଙ୍ଗେ ସାଙ୍ଗେ ଗଭର୍ଣ୍ଣମେଣ୍ଟର ସୂଚନା ଆସ୍ବା କି ଆମର ଯେନ୍ ଜାଗାରଟା ହେଇଥିବା ସେ ଜାଗାରେ ଇଓ ସାର୍କେ ଆସ୍ବା, ମ୍ୟୁନିସିପାଲିଟି ଅଫିସ୍ ଷ୍ଟାଫ୍କେ ଆସ୍ବା ଯେ ଶୀଘ୍ର ସେଇ ଗାର୍ବେଜ୍ ପଏଣ୍ଟକେ GBP ପଏଣ୍ଟକେ ଉଠାଯାଉ ବୋଲିକିରି। ସେଟା ହେଉଛି ସ୍ୱଚ୍ଛତା ଆପ୍ ଯା ଗୋଟେ ଗଭର୍ଣ୍ଣମେଣ୍ଟ ସେଟା ଲଞ୍ଚ କରିଛନ୍।
1: ଆପଣ କହିଥିଲେ ଯେ ତିନିଟା ଡଷ୍ଟବିନ୍ କଥା।
0: ହଁ ନାଇଁ ମ୍ୟାଡ଼ାମ୍, ତିନିଟା ନାଇଁ ଚାରିଟା ଡଷ୍ଟବିନ୍।
1: ଆଚ୍ଛା,
0: ଆମର ହେଉଛି ବ୍ଲୁ ଡଷ୍ଟବିନ୍। ବ୍ଲୁ ଡଷ୍ଟବିନ୍ରେ ଆମେ ଡ୍ରାଇ ୱେଷ୍ଟ ଗାର୍ବେଜ୍ ଯେନ୍ଟା ଶୁଖିଲା ଅଳିଆ ତାକୁ ରଖମା, ଯେନ୍ଟାକି ଶୁଖିଲା ଅଳିଆ କାଣା ସେଟା ଯେମିତି ବିସ୍କୁଟ ଜରି, ଆମର କୁରକୁରେ ଜରି, ବିଭିନ୍ନ ପ୍ରକାର ଆମର ପଲିଥିନ ଗୁଡ଼ାକ ବାହାରୁଛି ସେ ଜରି ଗୁଡ଼ାକ ଏଣେ ତେଣେ ନ ଫିଙ୍ଗି ଆମେ ଯଦି ସେ ବ୍ଲୁ ଡଷ୍ଟବିନ୍ରେ ରଖମା ବେଲେ ସେଟା ଶୁଖିଲା ଅଳିଆରେ ଯିବା। ଆଉ ଆଉ ଗୋଟେ ହେଉଛି ଆମର ଗ୍ରୀନ୍ ଡଷ୍ଟବିନ୍। ଗ୍ରୀନ୍ ଡଷ୍ଟବିନ୍ ହେଉଛି ୱେଷ୍ଟ ୱେଷ୍ଟ ଗାର୍ବେଜ୍, ଯେନ୍ଟାକି ଆମର ଖାଦ୍ୟ ପଦାର୍ଥ କିଛି ବଳିଗଲା କି ଆଜି ଆମର ରୁଟି ଫୁଟି କାଣ ବି ବଳିଗଲା ଏଣେ ତେଣେ ନାଇଁ ପକେଇକିରି ମାଛି ହେଇକିରି ଯାହା ତାହା ଅପରିଷ୍କାର ହଉଛେ ସେଟା ସେଇ ଡଷ୍ଟବିନ୍ରେ ରଖିଦେମୁ, ଆଉ ଗାଡ଼ି ଆସିଲେ ଗାଡ଼ିରେ ଦେମୁ। ଆଉ ଗୋଟେ ଅଛି ଆମର ବ୍ଲାକ୍ ଡଷ୍ଟବିନ୍, ଯେନ୍ଟାକି ମାନେ ବିପଦଜନକ ବର୍ଜ୍ୟବସ୍ତୁ, ସେଟା ହେଉଛି ଫ୍ୟୁଜ୍ ବଲ୍ ରହିଲା, ଦୁଇରେ ଆମର ବ୍ୟାଟେରୀ ଗୁଡ଼ାକ ରହିଲା, ବ୍ଲେଡ୍, ଏସବୁ ଭଙ୍ଗା କାଚ ଏଣେ ତେଣେ, ଏକ୍ସପାରି ଆମର ମେଡିସିନ ଏଣେ ତେଣେ ନ ଫୋପାଡ଼ିକିରି ତାକୁ ଆମେ ଗାଡ଼ି ଆସିଲେ ଗାଡ଼ିରେ ଦେଇଦେମା। ଆଉ ଗୋଟେ ଅଛି ରେଡ୍ ଡଷ୍ଟବିନ୍, ଯେନ୍ଟାକି ଆମର ସେନିଟାରି ମାନେ ନାପକିନ୍ ଗୁଡ଼ାକ ସେଠି ପକେଇକିରି ଗାଡ଼ି ଆସିଲେ ଗାଡ଼ିରେ ଦେଇଦେମା।
1: ଆଜ୍ଞା, ତ ସ୍ୱଚ୍ଛତାର ଲାଗି ସବୁଠାରୁ ଭଲ ଗୁରୁ ମନ୍ତ୍ର କାଣା?
0: ସ୍ୱଚ୍ଛତା ଲାଗି ଭଲ ଗୁରୁ ମନ୍ତ୍ର ହଉଛେ ତ ନିଜେ ସ୍ୱଚ୍ଛ ରହିବା, ନିଜେ ପରିବେଶକୁ ସ୍ୱଚ୍ଛ ରଖିବା, ନିଜେ ସୁସ୍ଥ ରହିଲେ ହିଁ ପରିବେଶ ସୁସ୍ଥ ରହିବ।
1: ଆଜ୍ଞା, ତ ଭଉଣୀନେ ଆପଣ ଆମର ଶ୍ରୋତା ଭାଇମାନଙ୍କେ ସ୍ୱଚ୍ଛତା ଦେଇକିନି କାଣା କହିବାକେ ଚାହିଁବେ?
0: ମୁଇଁ କହିବି ଏତିକି ଯେ ଆମର ଯେ ଠିକ୍ସେ ସେମାନେ ଗାଡ଼ି ଯାଉଛେ ଗାଡ଼ିରେ ମାନେ ଇଏ କରନ୍, ଗାର୍ବେଜ୍ଟା ଗାଡ଼ିରେ ଦିଅନ୍, ଶୁଖିଲା ଓଦା ଦୁଇଟା ଡଷ୍ଟବିନ୍ ରଖନ୍, ଗାଡ଼ି ଆସୁଛି ଗାଡ଼ିରେ ଦିଅନ୍ ବୋଲି ଆମର ଗୋଟେ ସ୍ଲୋଗାନ, ଯେନ୍ତାକି ମାନେ ଆମର ପରିବେଶ ସୁସ୍ଥ ରହିବା ଆଉ ସୁନ୍ଦର ରହିବା, ଅପରିଷ୍କାର ହେଇକିରି ନାଇଁ ରହୁ।
1: ଭାଇନା ଆପଣଙ୍କର ଏଇ କଥା ନେଇ ମତେ ଗୋଟେ ମନରେ ପ୍ରଶ୍ନ ହଉଛେ, ଏଇଟା ତ ଥିଲା ସହର କଥା, ଗାଁରେ ଚିନ୍ତା କରି ଆମର ଭଉଣୀମାନେ ନିଜର ପରିବେଶର ନିଜର ଘରର ସ୍ୱଚ୍ଛତା ରକ୍ଷା କରିପାରିବେ?
0: ଗାଁରେ ତ ଗୋଟେ ନାରୀ ନିହାତି ସ୍ୱଚ୍ଛ ରଖବା, ତା ନିଜର ଘର ଦ୍ୱାରକେ ସୁନ୍ଦର ସଜେଇକି ରଖବାଟା, ତାପରେ ନିଜେ କେମିତି ସଫା ସୁତର ନିଜେ ରହିଲେ ହିଁ ସେ ତାର ଛୁଆ ପିଲାକେ ବି ସଫା ସୁତର କରି ରଖିପାରବା। ଲେଟିନ୍ ଫେଟିନ୍ ୟୁଜ୍ କରନ୍, ବାହାରକେ ଝାଡ଼ା ପରିସ୍ରା ନାଇଁ ଯନ୍, ନିଜର ଛୁଆମାନଙ୍କେ ବି ଲେଟିନ୍ ୟୁଜ୍ କରବା ଲାଗି ଦିଅନ୍।
1: ଧନ୍ୟବାଦ ଭୋଏନ୍, ଆମକେ ସମିଆ ଦେଲେ, ଆମର ସାଙ୍ଗେ କଥା ହେଲେ। ଆମର ଭୋଏନ୍ମାନେ ବି ଆପଣଙ୍କେ ଶୁଣିଥିବେ ନିଶ୍ଚୟ, ଆରୁ ତାଙ୍କର ମନରେ ଆମର ସ୍ୱଚ୍ଛତା ସାଥୀ ଭୋଏନ୍ମାନଙ୍କର ଲାଗି ସମ୍ମାନ ନିଶ୍ଚିତ ଭାବରେ ଜାଗି ଉଠିଥିବା ବୋଲି ମୁଇଁ ଭାବୁଛେ। ରହିଲୁ, ଜୁହାର।
2: ଭୋଏନ୍ମାନେ ଆପଣମାନେ ଶୁଣୁଥିଲେ ଭୋଏନ୍ ରାଧାରାଣୀ ମିଶ୍ରକେ। ଭୋଏନର କଥା ଶୁଣି ସେମାନଙ୍କର ଲାଗି ସମ୍ମାନ ମନରେ ବଢ଼ିଗଲା ନାଇଁ କେଁ? ଭାବନ୍ତ, ଘରର କବାର ସରେଇକିନା କୁକୁଡ଼ା ଡାକ୍ଲା ବେଲୁନ୍ ଉଠିକିନା ସେମାନେ ଆମର ସୁରକ୍ଷାର ଲାଗି ସଫେଇ କାମ ଆରମ୍ଭ କରୁଛନ୍। ହେଲେ ଇସବୁ ପରେ ହେମନଙ୍କର ଲାଗି ଆମର ମନରେ ସମ୍ମାନ ଉଠବା କଥା କି ନାଇଁ?

ଆକସ୍ମିଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସାମଗ୍ରୀଗୁଡ଼ିକର ଉପଲବ୍ଧତା ଉପରେ ସେ ଗୁରୁତ୍ୱ ଦେଇ କହିଛନ୍ତି କୋଭିଡ୍ 19 ସମୟରେ 100ଟି ଦେଶ ଏବଂ ଜାତିସଂଘର 2ଟି ସଂସ୍ଥାକୁ ଭାରତ ଟିକା ଯୋଗାଇଥିଲା ଓ ଏପର୍ଯ୍ୟନ୍ତ 150ରୁ ଅଧିକ ଦେଶକୁ ବିଭିନ୍ନ ସମୟରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଛି। ସେ କହିଛନ୍ତି ଭାରତ ଗୋଟିଏ ବିଶ୍ୱ ଗୋଟିଏ ସ୍ୱାସ୍ଥ୍ୟନୀତିକୁ ଗୁରୁତ୍ୱ ଦେଉଛି। ଏହି ବୈଠକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧନମ୍ ଗେବ୍ରିସିୟସ୍ ବିଶ୍ୱ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୃତ୍ରିମ ବୁଦ୍ଧିମତା ଏଆଇର ସମ୍ଭାବନା ଏବଂ ଏଥିରେ ଦେଖାଦେଉଥିବା ବିପଦ ସମ୍ପର୍କରେ ସତର୍କ ରହିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷା ତଥା ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ଏକ ବୈଠକରେ ଡକ୍ଟର ଜୟଶଙ୍କର ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଜାତିସଂଘରେ କୃତ୍ରିମ ବୁଦ୍ଧିମତା ଏବଂ ସାମୁଦ୍ରିକ ସୁରକ୍ଷା ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇ ରହିଛି। ସେ କହିଛନ୍ତି ନୂଆଦିଲ୍ଲୀ ଘୋଷଣାନାମାରେ ଏଆଇ ସମ୍ବଳର ଗଣତାନ୍ତ୍ରିକ ବ୍ୟବହାର ତଥା ଏହା ଉପରେ ପର୍ଯ୍ୟବେସିତ ସୁରକ୍ଷା ଏବଂ ବିଶ୍ୱସନୀୟତାକୁ ଆଧାର କରି ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶକୁ ଭାରତ ଗୁରୁତ୍ୱ ଦେଉଛି। ଡକ୍ଟର ଜୟଶଙ୍କର ସାମୁଦ୍ରିକ ବ୍ୟବସ୍ଥାରେ ବୃଦ୍ଧି ପାଉଥିବା ସ୍ୱାୟତ୍ତତା ନିଷ୍ପତ୍ତି ଗ୍ରହଣ କରିବା କ୍ଷେତ୍ରରେ ଉତ୍ତରଦାୟିତ୍ୱକୁ ସୂଚାଉଛି ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଜାତିସଂଘର 81ତମ ଅଧିବେଶନର ଏକ ଉଚ୍ଚସ୍ତରୀୟ ବୈଠକରେ ଉଦ୍ବୋଧନ ଦେବେ। ଜାତିସଂଘର ଏହି ଅଧିବେଶନର ଶୀର୍ଷକ ରହିଛି ବିଶ୍ୱାସ ପୁନଃସ୍ଥାପନ କରିବା ଓ ପରିବର୍ତ୍ତନ ପରିଚାଳନା ପୂର୍ବକ ସଭିଙ୍କ ପାଇଁ କାର୍ଯ୍ୟ କରିବା। ଏହି ସାଧାରଣ ଅଧିବେଶନରେ ଜାତିସଂଘର 193ଟି ଦେଶର ସଦସ୍ୟ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସେମାନେ ବୈଠକରେ ପ୍ରମୁଖ ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଜାତିସଂଘର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ବିଶ୍ୱ ସହଯୋଗ ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ଶାନ୍ତି ଏବଂ ସ୍ଥିରତା ପାଇଁ ମିଳିତ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ଗିଫ୍ଟ ସିଟି ଭଳି ଦୂରଦୃଷ୍ଟି ସମ୍ପନ୍ନ ଅଭିଯାନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2008 ଭାରତର ପ୍ରଥମ ସବୁଜ ସ୍ମାର୍ଟ ସିଟି ଭାବେ ଗୁଜରାଟ ଆନ୍ତର୍ଜାତିକ ଫାଇନାନ୍ସ ଟେକ୍ ସିଟି ପରିକଳ୍ପନା ହୋଇଥିଲା ଏବଂ ଏହା ସହରାଞ୍ଚଳ ଯୋଜନା ତଥା ବିଶ୍ୱ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ମଧ୍ୟ ହୋଇଥିଲା। ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଭିତ୍ତିଭୂମିରେ ସ୍ୱୟଂକ୍ରିୟ ବର୍ଜ୍ୟବସ୍ତୁ ସଂଗ୍ରହ ତାପମାତ୍ରା ନିୟନ୍ତ୍ରଣ ତଥା ଟନେଲ ଏହି ଗିଫ୍ଟ ସିଟିକୁ ଭାରତର ପ୍ରଥମ ଆନ୍ତର୍ଜାତିକ ଆର୍ଥିକ ସେବାକେନ୍ଦ୍ର ଭାବେ ମାନ୍ୟତା ଦେଇଥିଲା। 2020 ଏହା ସ୍ଥାପନ ହେବା ପରେ ଏଥିରେ ପ୍ରମୁଖ ବ୍ୟାଙ୍କିଂ କେନ୍ଦ୍ର ରହିଛି। ପ୍ରାୟ 18 ବିଦେଶୀ ବ୍ୟାଙ୍କ ଏବଂ 17 ଘରୋଇ ବ୍ୟାଙ୍କ ଏହି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
1: 2008 ୱର୍ଲ୍ଡ ଇକୋନୋମିକ କ୍ରାଇସିସ୍ ଅର୍ ରିସେସନ୍ କା ଦୌର ଥା ଲେକିନ୍ ଉସ୍ ସମୟ ଗୁଜରାତ ଫିନ୍ଟେକ୍ କେ ଏକ କ୍ଷେତ୍ର ମେଁ ନୟେ ଅର୍ ବଡେ କଦମ ବଢା ରହା ଥା। ମୁଝେ ଖୁସି ହୈ କି ୱୋ ଆଇଡିଆ ଆଜ ଇତନା ଆଗେ ବଢ଼ ଚୁକା ହୈ। ଗିଫ୍ଟ ସିଟି କମର୍ସ ଅର୍ ଟେକ୍ନୋଲୋଜି କେ ହବ କେ ରୂପ ମେଁ ଅପନୀ ମଜବୁତ ପହଚାନ ବନା ରହା। ଗିଫ୍ଟ ସିଟି ୱେଲ୍ଥ और विजडम दोनों को सेलिब्रेट करता है। मुझे ये देखकर भी अच्छा लगता है कि गिफ्ट सिटी के जरिए भारत विश्व स्तर पर सर्विस सेक्टर में मजबूत दावेदारी के साथ आगे बढ़ रहा है।
0: ଗିଫ୍ଟ ସିଟି ନବସୃଜନ ସମାବେଶୀ ସହରାଞ୍ଚଳ ବିକାଶ ଏବଂ ଭାରତର ବିଶ୍ୱ ଅର୍ଥନୈତିକ ପ୍ରଚ୍ଛଦ ପଟରେ ବୃଦ୍ଧି ପାଉଥିବା ପ୍ରଭାବକୁ ଦର୍ଶାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି କେରଳମ୍ ଗସ୍ତ କରିବେ। ସେଠାରେ ଶ୍ରୀ ଶାହା କୁନ୍ଦରାଠାରେ ସମବାୟ କ୍ଷେତ୍ରରେ ମହିଳା ସଶକ୍ତିକରଣ ପଦକ୍ଷେପଗୁଡ଼ିକର ଶୁଭାରମ୍ଭ କରିବେ। ପରେ ଶ୍ରୀ ଶାହା ଅମ୍ରିତା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି କେରଳମ୍ ଗସ୍ତ କରି ମାତା ଅମୃତାନନ୍ଦମୟୀ ମଠ ପରିଦର୍ଶନ କରିବା ସହ ସନ୍ଧ୍ୟାରେ SUT ଏକାଡେମୀ ଅଫ୍ ମେଡିକାଲ ସାଇନ୍ସର ଏକ

0: ଉତ୍ସବରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟାରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ବିକଶିତ ଦେଶଗୁଡ଼ିକର ପ୍ରତିନିଧିତ୍ୱକୁ ଆହୁରି ଦୃଢ଼ କରିବା ପାଇଁ ଜାତିସଂଘରେ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି। ନ୍ୟୁୟର୍କରେ ଜାତିସଂଘର 81ତମ ଅଧିବେଶନ କାଳରେ ବୈଦେଶିକ ମନ୍ତ୍ରୀମାନଙ୍କର 50ତମ ବାର୍ଷିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମିସ୍ତ୍ରୀ କହିଛନ୍ତି, ଗ୍ଲୋବାଲ୍ ସାଉଥ୍ର ଭୂମିକାକୁ ଆହୁରି ସଶକ୍ତ କରିବା ଲାଗି ମିଳିତ ପଦକ୍ଷେପର ଆବଶ୍ୟକତା ରହିଛି। ଏହି ଅବସରରେ ଶ୍ରୀ ମିସ୍ତ୍ରୀ G77 ଗୋଷ୍ଠୀର ଆବଶ୍ୟକତା ଉପରେ ଜୋର୍ ଦେଇ କହିଛନ୍ତି, ଏହା ଲୋକକୈନ୍ଦ୍ରିକ ଏବଂ ବହୁପକ୍ଷୀୟ ବିକାଶ ଦିଗରେ ଗତି କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଡକ୍ଟର ସିଂହ ସାଧାରଣ ଜୀବନରେ ଦୀର୍ଘ ବର୍ଷ ଧରି ତ୍ୟାଗ ଓ ନିଷ୍ଠାର ସହ ଦେଶସେବା କରିଛନ୍ତି। 2026 ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କବାଡ଼ି ଦଳ ଇରାନ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଜାପାନରେ ଚାଲୁଥିବା ଏହି ପ୍ରତିଯୋଗିତାରେ ଭାରତୀୟ କବାଡ଼ି ଦଳ ଅପରାଜିତ ରହିଛି। ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ଦଳ ଆଇଚିନା ଗୁଆଠାରେ ଟୋକାଇ ସିଟିଜମ୍ ଜିମ୍ନାସିୟମ୍ରେ ଚାଲିଥିବା ମ୍ୟାଚ୍ରେ ଇରାନ୍କୁ 37-34 ପରାସ୍ତ କରିଛି। ସେହିପରି ଭାରତୀୟ ପୁରୁଷ କବାଡ଼ି ଦଳ ଆଜି ଇରାନ୍କୁ ଫାଇନାଲ୍ରେ ଭେଟିବ। ପୂର୍ବରୁ ଦଳ 8 ସ୍ୱର୍ଣ୍ଣପଦକ ଜିତିସାରିଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ମହିଳା ଦଳ 50 ମିଟର ବନ୍ଧୁକ ଚାଳନାରେ ଭାରତ ରୌପ୍ୟ ପଦକ ଜିତିଛି। ଭାରତୀୟ ଦଳ ତିଳୋତ୍ତମା ସେନ, ବିଦର୍ଶ ବିନୋଦ ଏବଂ ଆଶି ଚୋକ୍ସି 1763 ପଏଣ୍ଟ ପାଇଥିବା ବେଳେ ସ୍ୱର୍ଣ୍ଣପଦକ ବିଜେତା ଦଳ ଚୀନ୍ 1773 ପଏଣ୍ଟ ପାଇଛି। ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତିଳୋତ୍ତମା ସେନ, ବିଦର୍ଶ ବିନୋଦ, ଆଶି ଚୋକ୍ସି, ଭାରତୀୟ କବାଡ଼ି ଦଳ ସାୱନ ବରୱାଲ, ଜୋସ୍ନା ଚିନାପ୍ପା ଏବଂ ଭେଲାଭାନ ସେନ୍ଥିଲ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଜାତିସଂଘ ଉଚ୍ଚସ୍ତରୀୟ ବୈଠକରେ ବିଶ୍ୱ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପ ପ୍ରତି ପ୍ରତିବଦ୍ଧତା ଦୋହରାଇଲା ଭାରତ। ସମବାୟ କ୍ଷେତ୍ରରେ ମହିଳା ସଶକ୍ତିକରଣ ପଦକ୍ଷେପଗୁଡ଼ିକର ଆଜି କେରଳମରେ ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆସନ୍ତାକାଲି ମନ୍ କି ବାତ୍ର 138ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇରାନ୍କୁ ପରାସ୍ତ କରି ଭାରତୀୟ ମହିଳା କବାଡ଼ି ଦଳର ସ୍ୱର୍ଣ୍ଣପଦକ ହାସଲ। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ୍ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ: External Affairs Minister Dr. S. Jaishankar calls to leverage AI-created opportunities while addressing associated risks. Co-chairs event on AI in the context of international peace and security in New York. Mr. Jaishankar to address 81st United Nations General Assembly in New York this afternoon. Foreign Secretary Vikram Misri calls for urgent UNSC reform to give developing nations greater voice. Continuous rain in Odisha, Chhattisgarh, Bihar and Uttar Pradesh disrupts normal life. Heavy rainfall alert for today over parts of Uttar Pradesh, Uttarakhand, Chhattisgarh and Madhya Pradesh. Iran proposes deal to reopen Strait of Hormuz in 7 days if US meets its conditions. US rejects the proposal. Indian women's kabaddi team clinches gold, beating Iran at Asian Games, wins 2 silver medals in women's shooting and men's marathon. And now the news in detail. External Affairs Minister Dr. S. Jaishankar has emphasized the need to harness the possibilities offered by AI, anticipate its consequences and mitigate its risks. The minister made these remarks while co-chairing an event on AI in the context of international peace and security with an emphasis on maritime security alongside Foreign Minister of Greece George Yerapetrates. During the event, Dr. Jaishankar reaffirmed that AI and

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ଉତ୍ସବ ଅଭିଯାନ ଉଦ୍ଘାଟିତ। ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ଛଅଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଭାବିତ ଅଞ୍ଚଳରେ ଜାରି ରହିଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଏବଂ ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂତନ ଭାବେ ଚୟନ ହୋଇଥିବା ଚାରିଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ୍ଠାରେ ଆଉ କିଛି ସମୟ ପରେ ଆୟୋଜନ ହେବାକୁ ଥିବା ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 906 ଜଣ, ଅର୍ଥ ବିଭାଗର 106, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 72 ଏବଂ ସମବାୟ ବିଭାଗର 17 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପୁସ୍ତକର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆଜି ଅଙ୍ଗନ କା ଉତ୍ସବ ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍ଘାଟନ ଉପମୁଖ୍ୟମନ୍ତ୍ରୀ କରି କହିଛନ୍ତି, ଏହି ପଦକ୍ଷେପ ରାଜ୍ୟରେ ଶିଶୁ ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ଆହୁରି ବ୍ୟାପକ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀ ଓ ସହାୟିକାଙ୍କ ଯୋଗଦାନକୁ ସ୍ୱୀକୃତି ଦେଇ ଶାଢ଼ୀ ଭତ୍ତା ବାବଦକୁ 1500 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 1,48,000 ଅଙ୍ଗନବାଡ଼ି ଓ ସହାୟିକା ଉପକୃତ ହେବେ। ପୋଷଣ ସ୍ୱାସ୍ଥ୍ୟ ପ୍ରାକ୍ ବିଦ୍ୟାଳୟର ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ କାର୍ଯ୍ୟକୁ କମାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ଦୀପ୍ତି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ପୋର୍ଟାଲ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଟ୍ରାକିଂ ସିଧାସଳଖ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 9 ତାରିଖରୁ ଆସନ୍ତା ମାସ 8 ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଏବଂ ଗତ 17 ତାରିଖରୁ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ରାଜ୍ୟରେ ଚାଲିଛି। ଅଭିଯାନ ଅଧୀନରେ 74,224 ଅଙ୍ଗନବାଡ଼ି କେନ୍ଦ୍ରରେ ଆସନ୍ତା 27-29 ତାରିଖ ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା 10,000 ପୋଲିସ ପଦବୀରେ ନିଯୁକ୍ତି ଦିଆଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି। ବିଭାଗକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଓ ପୋଲିସ ପ୍ରଶାସନ ନିରନ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପ୍ରତି ଜିଲ୍ଲାରେ ସାଇବର ଥାନା କାର୍ଯ୍ୟ କରୁଛି। ପୂର୍ବରୁ 14 ସାଇବର ଥାନା ରହିଥିଲା। 20 ନୂଆ ଥାନା ଅନୁମୋଦିତ ହୋଇ ବର୍ତ୍ତମାନ 34 ସାଇବର ଥାନା କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇଟି ଏକ୍ସପର୍ଟ, ସାଇବର ଫରେନ୍ସିକ୍ ବିଶେଷଜ୍ଞ ଓ ଫାଇନାନ୍ସ ଆନାଲିଷ୍ଟ ନିଯୁକ୍ତି ଦିଆଯାଉଛି ବୋଲି ଡିଜିପି କହିଛନ୍ତି। ସାଇବର ସୁରକ୍ଷା ପାଇଁ ଅପରେସନ ସାଇବର କବଚ ଭଳି ଅଭିଯାନ, 1930 ସହାୟତା ନମ୍ବର ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ୟଦୁବୀର ସିଂ ରାୱତ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସହ ଶ୍ରୀମନ୍ଦିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରିଛନ୍ତି। ଆସନ୍ତା ମାସରେ କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିଗଢ଼ା କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର ଗର୍ଭଗୃହରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଆଇରନ୍ ବିମ୍କୁ ଅନୁଧ୍ୟାନ କରାଯିବା ସହ ନାଟମଣ୍ଡପ, ଜଗମୋହନ, ଭୋଗମଣ୍ଡପ, ମେଘନାଦ ପ୍ରାଚୀର ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ଯାଞ୍ଚ କରାଯିବ ବୋଲି ଶ୍ରୀ ରାୱତ କହିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ବଲପୁର ବୁର୍ଲା ବିଟିଆଇରେ ସିପାହୀମାନଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଛନ୍ତି। 2025 ଅକ୍ଟୋବର ମାସ 15 ତାରିଖରୁ ଚଳିତ ବର୍ଷ ଏପ୍ରିଲ ମାସ 29 ତାରିଖ ପର୍ଯ୍ୟନ୍ତ ସିପାହୀମାନଙ୍କ ପ୍ରଶିକ୍ଷଣ ଦିଆଯାଇଥିଲା। ମୋଟ 1,037 ଜଣ ପ୍ରଶିକ୍ଷଣ ନେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପରେ ମେ ମାସ 12 ତାରିଖରୁ ସେପ୍ଟେମ୍ବର ମାସ 7 ତାରିଖ ଆଡ୍ଭାନ୍ସ ଟ୍ରେନିଂ ନେଇ ବିଟିଆଇର ପଞ୍ଚମ ବ୍ୟାଚ୍ରେ ରିଜର୍ଭ କନେଷ୍ଟେବଳ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଛନ୍ତି। ଶ୍ରୀ ମିଶ୍ର ଡିଆଇଜି ଅଫିସରେ 5 ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଆସନ୍ତା 12 ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର 4 ବ୍ଲକ ଦଶରଥପୁର, ଯାଜପୁର, ବିଞ୍ଝାରପୁର ଓ ପୁରୀ ବ୍ଲକ ପ୍ରଭାବିତ ହୋଇଛି। ବୈତରଣୀର ଶାଖା ନଦୀ କାଣୀ ନଦୀରେ 70 ଫୁଟର ଘାଇ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ବୈତରଣୀ ଓ ସାଳନ୍ଦୀ ନଦୀରେ ଚଳିତ ବର୍ଷର ସପ୍ତମ ଥର ପାଇଁ ବନ୍ୟା ସୃଷ୍ଟି ହୋଇଛି। 2 ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବାଲେଶ୍ୱର ଜିଲ୍ଲାର 4 ବ୍ଲକରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୁବର୍ଣ୍ଣରେଖା ପାଇଁ ବାଲିଆପାଳର 5 ପଞ୍ଚାୟତର 25 ପାଣି କ୍ଷୀରରେ ରହିଛି। ବର୍ଷାଜନିତ ବନ୍ୟା ପରିସ୍ଥିତି

0: ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
1: ଯେଉଁ ଜିଲ୍ଲାପାଳମାନଙ୍କର ପରାମର୍ଶ ଅନୁସାରେ ବାଲେଶ୍ୱରରେ ଓଡିଆର୍ଏଫ୍ର 9 ଟିମ୍ ଅଛନ୍ତି ଏବଂ ଏନ୍ଡିଆର୍ଏଫ୍ର ମଧ୍ୟ 2 ଟିମ୍ ଅଛନ୍ତି। ଏଭଳିଆ 11 ଟିମ୍ ବାଲେଶ୍ୱରରେ ଅବସ୍ଥାପିତ ଅଛନ୍ତି। ଭଦ୍ରକରେ 3 ଓଡିଆର୍ଏଫ୍ ଟିମ୍ ଅଛନ୍ତି। ଇଏ କ୍ରମରେ ବିଗତ 24 ଘଣ୍ଟା ଭିତରେ ଓଡ଼ିଶାରେ ବୃଷ୍ଟିପାତ ବିଶେଷ ହେଇନାହିଁ। 26 ବର୍ଷା କମିବାଟା ଆରମ୍ଭ ହେଲାଣି। ଏବେ ମଧ୍ୟ ମୋଟାମୋଟି କାଁ ଭାଁ ଗୋଟେ 2 କିଛି ଜାଗା ଛାଡ଼ିଦେଲେ ଓଡ଼ିଶାରେ ଶୁଖିଲା ପାଗ ଅଛି।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 629.47 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 297,280 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 15 ଗେଟ୍ ଦେଇ 262,368 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସ୍ଥାନୀୟ ଅଞ୍ଚଳର ଜଳବନ୍ଦୀ ଓ ଜଳ ନିଷ୍କାସନ ସମସ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳର ପରିଦର୍ଶନ କରି ଜଳବନ୍ଦୀ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ରିଲିଫ୍ ଓ ଆବଶ୍ୟକୀୟ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ କୋଟପାଡ଼ ବୋରିଗୁମା କୁନ୍ଦ୍ରା ନାରାୟଣପାଟଣା ବୈପାରିଗୁଡ଼ା ଓ ଶିମିଳିଗୁଡ଼ା ବ୍ଲକର ପ୍ରାୟ 50 ଗାଁ ଜଳବନ୍ଦୀ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ତଳିଆ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର 7 ବ୍ଲକ ଓ ତହସିଲ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ମେକ୍ ଇନ୍ ଇଣ୍ଡିଆ ସମ୍ପର୍କରେ।
2: ଭାରତକୁ ଏକ ପ୍ରତିଯୋଗିତାମୂଳକ ବିନିର୍ମାଣ ଲକ୍ଷ୍ୟ କ୍ଷେତ୍ରରେ ପରିଣତ କରିବା ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2014 ମସିହାରେ ମେକ୍ ଇନ୍ ଇଣ୍ଡିଆ ଆରମ୍ଭ କରିଥିଲେ। ବିଶ୍ୱସ୍ତରରେ ଭାରତକୁ ଏକ ବିନିର୍ମାଣ ଡିଜାଇନ୍ ଏବଂ ନବସୃଜନ ହବ୍ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଭାରତର ଶିଳ୍ପ ପ୍ରଚ୍ଛଦପଟରେ ବିନିର୍ମାଣ ଉତ୍ପାଦନ ପୁଞ୍ଜିନିବେଶ ଏବଂ ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏହି ପଦକ୍ଷେପ ଅଧୀନରେ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 7 ବୃଦ୍ଧି ପାଇଛି। 2014-15 ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 1.9 ଲକ୍ଷ କୋଟି ଥିବାବେଳେ 2025-26 ସୁଦ୍ଧା 13 ଲକ୍ଷ କୋଟିରୁ ଅଧିକ ହୋଇଛି। ମୋବାଇଲ୍ ଫୋନ୍ ଉତ୍ପାଦନ 33 ବୃଦ୍ଧି ପାଇ 18,000 କୋଟିରୁ 2025-26 ସୁଦ୍ଧା 6.27 ଲକ୍ଷ କୋଟିରେ ପହଞ୍ଚିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ରାୟଗଡ଼ା ଜିଲ୍ଲାରେ ସଦର ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ 2026 ପାଳନ ଅବସରରେ ଏକ ଦିବସୀୟ ଯୋଗ ଓ ଧ୍ୟାନ ଶିବିର ଆୟୋଜିତ ହୋଇଛି। ବୌଦ୍ଧ ଜିଲ୍ଲାରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ମୋଟ 48,300 ବୃକ୍ଷରୋପଣ କରାଯାଇଛି। ଜିଲ୍ଲାର 3 ବ୍ଲକରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଶିଳ୍ପାୟନ, ସହରୀକରଣ ଆଦି ଦ୍ୱାରା ମାନବ ସ୍ୱାସ୍ଥ୍ୟ ପ୍ରତି ସୃଷ୍ଟ ବିପଦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପରିବେଶଗତ ସ୍ୱାସ୍ଥ୍ୟ, ସମ୍ପ୍ରଦାୟକୁ ସୁରକ୍ଷା ଦେବା ନିମନ୍ତେ ବିଜ୍ଞାନ ସହିତ ସହମତ ହେବା। ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପରସ୍କର ସହ ଗଭୀର ଭାବେ ଜଡ଼ିତ। ପରିବେଶ ସୁରକ୍ଷା କେବଳ ପ୍ରକୃତି ସଂରକ୍ଷଣର ବିଷୟ ନୁହେଁ, ଏହା ଏକ ସୁସ୍ଥ ସମାଜ ଗଠନର ମୁଖ୍ୟ ଆଧାର। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ। ମୁଖ୍ୟମନ୍ତ୍ରୀ ଆଜି 4 ବିଭାଗର 1,101 ଜଣ ପ୍ରାର୍ଥୀଙ୍କୁ ପ୍ରଦାନ କରିବେ ନିଯୁକ୍ତିପତ୍ର। ଶିଶୁ, ମହିଳା ଓ କିଶୋରୀଙ୍କ ପୋଷଣ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ରାଜ୍ୟରେ ଅଙ୍ଗନ୍ କା ଉତ୍ସବ ଅଭିଯାନ ଉଦ୍ଘାଟିତ। ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ 6 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଏବଂ ନିରନ୍ତର ଜୀବନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ସ୍ୱାସ୍ଥ୍ୟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ୟେସ୍ ବସ୍ରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ସଂଯୋଜନା ଯତୀନ ଲଲିତ, ଚଳଚ୍ଚିତ୍ର ୟେସ୍ ବସ୍।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର କରନ୍ ଅର୍ଜୁନରୁ, ଦ୍ୱୈତକଣ୍ଠରେ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ଇନ୍ଦିବର, ସଙ୍ଗୀତ ସଂଯୋଜନା ରାଜେଶ ରୋଶନ, ଚଳଚ୍ଚିତ୍ର କରନ୍ ଅର୍ଜୁନ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ଓ ପରେ ଶୁଣିବେ ନ୍ୟୁ ଇଣ୍ଡିଆ ସମାଚାର ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ ଏଫ୍ଏମ୍ରେ 103 ମେଗାହର୍ଟ୍ଜ୍ ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଆନନ୍ଦରାଜ ଆନନ୍ଦ, କଥାଚିତ୍ର ହତ୍ କର ଦି ଆପନେ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଜାଭେଦ ଅଖ୍ତରଙ୍କ ଗୀତ ରଚନା ଓ ଏ ଆର୍ ରହମାନଙ୍କ ସଙ୍ଗୀତ ସଂଯୋଜନାରୁ କଥାଚିତ୍ର ସ୍ୱଦେଶ କଣ୍ଠଦାନ କରିଛନ୍ତି ଅଲଗା ୟଜ୍ଞିକ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର କେକେ ଓ ସୁନିଧି ଚୌହାନଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତରେ ସଜେଇଛନ୍ତି ଜିତ୍ ପ୍ରୀତମ। କଥାଚିତ୍ର ମେରେ ୟାର କି ଶାଦୀ ହେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ଓଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଏବଂ ଏଫ୍ଏମ୍ରେ 100.3 MHz। ଏଥର ଦିୱାନା ମସ୍ତାନା କଥାଚିତ୍ରରୁ ଉଦିତ ନାରାୟଣଙ୍କ କଣ୍ଠରେ, ଗୀତିକାର ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶାନ ଓ ସୁନିଧି ଚୌହାନଙ୍କ କଣ୍ଠରେ, ଗୀତିକାର ସମୀର, ସ୍ୱର ସଂଯୋଜନା ଅନୁ ମଲ୍ଲିକ, କଥାଚିତ୍ର ଆୱାରା ପାଗଲ ଦିୱାନା।

0: ନମସ୍କାର, ଶୁଭ ସନ୍ଧ୍ୟା।
1: ବର୍ଷାର ଝିପିଝିପି ଶବ୍ଦ ଭିତରେ ମେଘୁଆ ଆକାଶର ଛାଇ ତଳେ ଥଣ୍ଡା ପବନର ମୃଦୁ ସ୍ପର୍ଶ ସହିତ ଆପଣମାନଙ୍କର ନିଜର କାର୍ଯ୍ୟକ୍ରମ ଯେଉଁଠି ଶବ୍ଦ ହୁଏ ସମ୍ପର୍କର ସେତୁ, ଚିଠି ହୁଏ ଭାବନାର ଠିକଣା, ଆଉ ରେଡିଓ ହୁଏ ଆମ ସମସ୍ତଙ୍କ ମିଳନର ଗୋଟିଏ ସୁନ୍ଦର ସ୍ଥାନ।
0: ସାପ୍ତାହିକୀର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ମୋର ହୃଦୟରୁ ଅନେକ ଅନେକ ଭଲ ପାଇବା ଓ ଶୁଭ ସନ୍ଧ୍ୟା। ଆଜି ଏହି ପାଗଟା ସତରେ ଟିକେ ଅଲଗା ଲାଗୁଛି ନା? ଆକାଶରେ ମେଘ, କେଉଁଠି ବର୍ଷାର ଧାରା, କେଉଁଠି ଭିଜା ରାସ୍ତା, ଆଉ ଏହିସବୁ ଭିତରେ ମନକୁ ଛୁଇଁ ଯାଉଥିବା ଗୋଟିଏ ଅନୁଭବ। ବର୍ଷା ହେଲେ ଆମ ମନରେ କେତେ କଥା ଆସେ, କାହାକୁ ପିଲାଦିନ ମନେ ପଡ଼େ, କାହାକୁ ଗାଁର ଘର, କାହାକୁ ମାଆଙ୍କ ହାତର ଗରମ ଖାଦ୍ୟ, ଆଉ କାହାକୁ ହୁଏତ ଜଣେ ପ୍ରିୟ ମଣିଷର କଥା। କିନ୍ତୁ ଆଜିର ଏହି ସନ୍ଧ୍ୟାରେ ଆମେ ଯେତେବେଳେ ଆପଣମାନଙ୍କ ପାଖକୁ ଆସିଛୁ, ସେତେବେଳେ ଏହି ବର୍ଷାର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି। କାରଣ ଆମ ସାପ୍ତାହିକୀ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆପଣମାନଙ୍କ କଥା ଶୁଣିବାର ଗୋଟିଏ ଅବସର।
1: ଆଜିର ଏହି ସନ୍ଧ୍ୟାରେ ଆପଣ ସମସ୍ତଙ୍କୁ ସହୃଦୟ ସ୍ୱାଗତ କରୁଛୁ। ମୁଁ ଲିପ୍ସା
0: ଏବଂ ମୁଁ ଅନିନ୍ଦିତା।

0: ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ। ଆଉ ଏହିସବୁ ଭିତରେ ଆମ ସାପ୍ତାହିକର ସବୁଠାରୁ ବଡ଼ ଖୁସି କ'ଣ ଜାଣନ୍ତି?
1: ଆପଣଙ୍କ ଚିଠି ଆଉ ଆପଣଙ୍କ ମେସେଜ, ଆପଣଙ୍କ ସେଇ ଛୋଟ ଛୋଟ କଥା ଯାହା ଆମ ରେଡିଓ ଷ୍ଟୁଡିଓରେ ଆସି ପହଞ୍ଚିଥିଲେ ଆମ ମୁହଁରେ ହସ ଫୁଟିଯାଏ। ଜାଣନ୍ତି ଶ୍ରୋତା ବନ୍ଧୁ, ଗୋଟିଏ ଚିଠି କେବଳ କାଗଜରେ ଲେଖା କିଛି ଶବ୍ଦ ନୁହେଁ। ଗୋଟିଏ ଚିଠିରେ ଲୁଚି ରହିଥାଏ ଜଣେ ମଣିଷର ଅପେକ୍ଷା, ତାଙ୍କର ଅନୁଭୂତି, ତାଙ୍କର ଆଶା, ତାଙ୍କର ସ୍ମୃତି, ଆଉ କେବେ କେବେ ଏମିତି କିଛି କଥା ଯାହା ସେ ଅନ୍ୟ କାହାକୁ କହିପାରନ୍ତି ନାହିଁ, କିନ୍ତୁ ରେଡିଓ ମାଧ୍ୟମରେ ଆମ ସହିତ ଭାଗ କରିବାକୁ ଚାହାନ୍ତି। ଆମେ ଯେତେବେଳେ ଆପଣଙ୍କ ଚିଠି ପଢ଼ୁ ସେତେବେଳେ ଆମେ କେବଳ ଶବ୍ଦ ପଢ଼ୁ ନାହିଁ, ଆମେ ଆପଣଙ୍କ ମନକୁ ବୁଝିବାକୁ ଚେଷ୍ଟା କରୁ।
0: ହଁ, ଆଉ ଏହି ଚିଠି ଗୁଡିକର ମଜା ମଧ୍ୟ ଅଲଗା। କାହାର ଚିଠିରେ ଥାଏ ଗାଁର କଥା, କାହାର ଚିଠିରେ ଥାଏ ନିଜ ପଢାପଢିର କଥା, କାହାର ଚିଠିରେ ଥାଏ ଜୀବନର ସଂଘର୍ଷ, ଆଉ କେବେ କେବେ କାହାର ଚିଠି ଆମକୁ ଏମିତି ହସାଇ ଦିଏ ଯେ ଲାଗେ ଆରେ ଏହି ଶ୍ରୋତା ତ ଆମର ବହୁତ ନିଜର। ତେବେ ମୋର ଗୋଟିଏ ପ୍ରଶ୍ନ ଅଛି ଆପଣଙ୍କ ପାଇଁ, ବର୍ଷା ହେଲେ ଆପଣ କାହାକୁ ସବୁଠାରୁ ଅଧିକ ମନେ ପକାନ୍ତି?
1: ଏହା ତ ବହୁତ ବ୍ୟକ୍ତିଗତ ପ୍ରଶ୍ନ ହୋଇଗଲା, କିନ୍ତୁ ସତ କଥା କହିଲେ ବର୍ଷା ଓ ସ୍ମୃତିର ସମ୍ପର୍କ ଅତି ଗଭୀର। କାହା ପାଇଁ ବର୍ଷା ମାନେ ଛୋଟବେଳର ଖେଳ, କାହା ପାଇଁ ବର୍ଷା ମାନେ ଗରମ ଚା, କାହା ପାଇଁ ବର୍ଷା ମାନେ ପୁରୁଣା ଗୀତ, ଆଉ କାହା ପାଇଁ ବର୍ଷା ମାନେ ହୁଏତ ଜଣେ ପ୍ରିୟ ମଣିଷର ଅପେକ୍ଷା। ଆପଣ ଆମକୁ ଏହି କଥା ଲେଖି ପଠେଇ ପାରିବେ, ହୁଏତ ଆପଣଙ୍କ ଉତ୍ତର ଆସନ୍ତା ସାପ୍ତାହିକରେ ଆମେ ପଢିବୁ।
0: ତେବେ ଆମର ପ୍ରିୟ ଶ୍ରୋତା ବନ୍ଧୁମାନେ, ଆପଣମାନେ ଚିଠି ଲେଖୁଥାନ୍ତୁ, ଆପଣଙ୍କ ଗାଁର ଖବର ଲେଖନ୍ତୁ, ଆପଣଙ୍କ ଘରର ଖୁସିର କଥା ଲେଖନ୍ତୁ, ଆପଣଙ୍କ ସ୍ୱପ୍ନ ବିଷୟରେ ଲେଖନ୍ତୁ, ଆପଣଙ୍କ ପଢାପଢି, କାମ, ପରିବାର କିମ୍ବା ଜୀବନର ଛୋଟ ଛୋଟ ଅନୁଭବ ଆମ ସହିତ ବାଣ୍ଟି ନିଅନ୍ତୁ। ଆମେ କହିବୁ ଆପଣଙ୍କ ମନର କଥା ହିଁ ଆପଣଙ୍କ ଚିଠିର ସୌନ୍ଦର୍ଯ୍ୟ। ଦୁଇ ଧାଡି ଲେଖନ୍ତୁ କିମ୍ବା ଦୁଇ ପୃଷ୍ଠା ନିଜ ଭାଷାରେ ଲେଖନ୍ତୁ, ଆପଣଙ୍କ କଥା ଆମ ପାଖକୁ ପଠାନ୍ତୁ।
1: ଆଉ ଯେଉଁମାନେ ହାତରେ ଚିଠି ଲେଖିବାକୁ ସମୟ ପାଉନାହାନ୍ତି ସେମାନେ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଇ ପାରିବେ। ଆପଣଙ୍କ ନାମ, ଆପଣ କେଉଁଠାରୁ ଶୁଣୁଛନ୍ତି, ଆଉ ଆପଣଙ୍କ ମନର କଥା ସବୁ ଆମକୁ ଜଣାନ୍ତୁ। କାହାକୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛନ୍ତି କି, ବା କାହା ପାଇଁ ଗୋଟିଏ ଗୀତ ଶୁଣିବାକୁ ଚାହୁଁଛନ୍ତି କି, ନା ନିଜର କୌଣସି ଅନୁଭବ ଆମ ସହିତ ଭାଗ କରିବାକୁ ଚାହୁଁଛନ୍ତି କି, ଆପଣମାନେ ଏହି ସବୁ ଜିନିଷ ମେସେଜ୍ ଆକାରରେ ପଠାଇ ପାରିବେ। ଆପଣଙ୍କ କଥାର ଉତ୍ତର ଦେବୁ, ଆଉ ଆପଣଙ୍କ ସହିତ ଏହି ସୁନ୍ଦର ସମ୍ପର୍କକୁ ଆହୁରି ଗଭୀର କରିବୁ।
0: ତେବେ ପ୍ରିୟ ଶ୍ରୋତା ବନ୍ଧୁମାନେ, ଆପଣମାନେ ପ୍ରସ୍ତୁତ? ଆଜିର ପ୍ରଥମ ଚିଠିଟି କାହାର, କେଉଁଠୁ ଆସିଛି, କେଉଁ ଭାବନା ନେଇ ଆସିଛି, ଆଉ କଣ କହିବାକୁ ଚାହୁଁଛନ୍ତି ଆମର ସେ ପ୍ରିୟ ଶ୍ରୋତା, ଆସନ୍ତୁ ଏବେ ଆମେ ସେଇ ଚିଠିଟି ଖୋଲିବା।

0: ଆଚ୍ଛା ଅନିନ୍ଦିତା।
1: ହଁ ଲିପ୍ସା।
0: ତେବେ ଆଜିର ଆମର ଏହି ସାପ୍ତାହିକୀ ଅଗଣାରେ କେତୋଟି ଚିଠି ଆସିଛି?
1: ଆଜି ଆମ ପାଖରେ 3 ଚିଠି ହସ୍ତଗତ ହୋଇଛି।
0: ଆଚ୍ଛା, ତେବେ ପ୍ରଥମ ଚିଠିଟି କିଏ ଲେଖିଛନ୍ତି?
1: ଆମ ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ସୁଧାମୟୀ ଆଚାର୍ଯ୍ୟ ଭଉଣୀ। ଭଉଣୀ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣାର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଆନ୍ତରିକ ଶୁଭେଚ୍ଛା ସହ ଯୁବବାଣୀ କାର୍ଯ୍ୟକ୍ରମର ଅପା ଭାଇଙ୍କୁ ମୋର ସ୍ନେହ ଭରା ଶୁଭେଚ୍ଛା। ଏ ସପ୍ତାହରେ ସାହିତ୍ୟାୟନରେ ଉପସ୍ଥାପନରେ ଥିବା ଅପାଙ୍କର ଉପସ୍ଥାପନା ଶୈଳୀ ବହୁତ ଭଲ ହୋଇଥିଲା, ହେଲେ ଏଥିରେ ଆସିଥିବା ଯୁବକବିଙ୍କର ନାଁଟା ଜାଣିପାରିଲିନି। ସାହିତ୍ୟ ଉପରେ କିଛି ଚର୍ଚ୍ଚା ସହ ତାଙ୍କର ପଠିତ ଗୋମାତା ଉପରେ କବିତାଟା ବହୁତ ସୁନ୍ଦର ହୋଇଥିଲା। ଭାଇଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ଓ ଉପସ୍ଥାପନାର ଅପାଙ୍କୁ ମୋର ଧନ୍ୟବାଦ ଜଣାଉଛି। ଠିକ୍ ସେହିପରି ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ପ୍ରସାରଣରେ ଥିବା ଅପା ସେହି ଦିନର କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ। ଶ୍ରୋତାଙ୍କ ସହ ବାର୍ତ୍ତାଳାପ ଓ ସଙ୍ଗୀତ ପରିବେଷଣ ଭଲ ଲାଗିଥିଲା, ଏଣୁକରି ଅପାଙ୍କୁ ମୋର ଧନ୍ୟବାଦ। ଏହା ପରର କାର୍ଯ୍ୟକ୍ରମ ମୁଁ ଶୁଣିପାରିନଥିଲି। ବୈଜ୍ଞାନିକା କାର୍ଯ୍ୟକ୍ରମ ମୁଁ ଶୁଣିପାରିନଥିଲି, ହେଲେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ବହୁତ ଭଲ ହୋଇଥିଲା, ଏଣୁ ସେଦିନ ଉପସ୍ଥାପନରେ ଥିବା ଅପାଙ୍କୁ ମୋର ଧନ୍ୟବାଦ ଜଣାଉଛି। ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମରୁ କିଛି ନା କିଛି ଶିଖି ହୋଇଥାଏ ଏବଂ ସପ୍ତାହର ପ୍ରତ୍ୟେକଟି କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇପାରୁଛି। ଦିନର ବିଶେଷତ୍ଵ, ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତିତ୍ୱ, ଏମିତି ବହୁତ କିଛି ଶିକ୍ଷଣୀୟ ହୋଇପାରୁଛି। କହିବାକୁ ଗଲେ ସମାଜ ପ୍ରତି ପ୍ରତ୍ୟେକ ବିଶିଷ୍ଟ ବ୍ୟକ୍ତିଙ୍କର ବହୁତ ଅବଦାନ ଥାଏ। ସେ ସାହିତ୍ୟ ହେଉ, କଳା ହେଉ, ବିଜ୍ଞାନ, ବ୍ୟବସାୟ, ଚାକିରି କିମ୍ବା କୃଷି, ଶିକ୍ଷା, ମନୋରଞ୍ଜନ, ଯାହା ବି ହେଉ, ତଥାପି ମୋର ଗୋଟିଏ ଅନୁରୋଧ, ସଙ୍ଗୀତଜ୍ଞ କିମ୍ବା ଗାୟକ ବା ସଙ୍ଗୀତର ଗାୟିକା ସେ ବ୍ୟକ୍ତିଙ୍କର ପୁଣ୍ୟତିଥି, ଜନ୍ମଦିନ ଏମିତିରେ ତାଙ୍କ ଉପରେ କିଛି ଜଣାଇଲେ ଭଲ ଲାଗନ୍ତା। ସେମିତି ଥରେ ଅନିନ୍ଦିତା ଅପା ଗଜଲ ଗାୟକ ଜଗଜିତ ସିଂଙ୍କ ଉପରେ କାର୍ଯ୍ୟକ୍ରମଟି ଉପସ୍ଥାପନା କରିଥିଲେ, ବହୁତ ଭଲ ଲାଗିଥିଲା ସେଇ କାର୍ଯ୍ୟକ୍ରମଟି।

0: ଏଣୁକରି ଏ କଥା ପ୍ରତି ଟିକେ ସ୍ଥିର କରିବେ। ଆସନ୍ତା ଦିନମାନଙ୍କ ପାଇଁ ଅନେକ ଶୁଭକାମନା ଜଣାଇ ରହୁଛି। ନମସ୍କାର, ଜୟ ଜଗନ୍ନାଥ।
1: ଆଦରଣୀୟ ସୁଧାମୟ ଭଉଣୀ, ଆପଣଙ୍କୁ ସସ୍ନେହ ନମସ୍କାର ଓ ଅଶେଷ ସ୍ୱାଗତ ଆମର କାର୍ଯ୍ୟକ୍ରମକୁ। ଆପଣଙ୍କର ଏହି ସୁନ୍ଦର, ଶ୍ରଦ୍ଧାପୂର୍ଣ୍ଣ ଓ ଆନ୍ତରିକତାରେ ଭରା ଚିଠିଟି ଆମ ପାଖକୁ ହସ୍ତଗତ ହେଲା। ଆମର କାର୍ଯ୍ୟକ୍ରମଗୁଡ଼ିକ ଆପଣ ଏତେ ନିଷ୍ଠା ଓ ଭଲ ପାଇବା ସହିତ ଶୁଣୁଥିବାରୁ ଯୁବବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। ପ୍ରଥମେ ଆପଣ ଏହି ସପ୍ତାହ ସାହିତ୍ୟାୟନ କାର୍ଯ୍ୟକ୍ରମର ପ୍ରଶଂସା କରି କହିଛନ୍ତି ଯେ ଆପଣଙ୍କୁ ସେହିଦିନ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ଶେଫାଳି ଭଉଣୀଙ୍କ ଉପସ୍ଥାପନା ଶୈଳୀ ବେଶ ମନକୁ ଛୁଇଁଥିଲା ବୋଲି। ଆପଣ ଏଠାରେ ଏହା ମଧ୍ୟ କହିଛନ୍ତି ଯେ ଆପଣ ସେହିଦିନ ଯୁବକବିଙ୍କ ନାଁଟି ଜାଣିପାରିନଥିଲେ। ସେହି ଯୁବକବିଙ୍କ ନାଁଟି ଥିଲା ଟିକେମଣି ବୁଧିଆ। ଯଦି ବର୍ତ୍ତମାନ ଆମର ପ୍ରିୟ ଶେଫାଳି ଭଉଣୀ ଓ ଟିକେମଣି ଭାଇ କାର୍ଯ୍ୟକ୍ରମଟି ଶୁଣୁଥିବେ, ତେବେ ଆପଣଙ୍କ ପ୍ରଶଂସା ବାର୍ତ୍ତାଟି ପାଇ ସତରେ ବେଶ ଖୁସି ଅନୁଭବ କରୁଥିବେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତଟି ମିତଟିର ପ୍ରଶଂସା କରି କହିଛନ୍ତି ଯେ ଆପଣଙ୍କୁ ସେହି ଦିନରେ ଉପସ୍ଥାପିକା ରଚିତା ଭଉଣୀଙ୍କର ଉପସ୍ଥାପନା ଶୈଳୀ ବେଶ ମନକୁ ଛୁଇଁଥିଲା ବୋଲି। ଆମେ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ରଚିତା ଭଉଣୀଙ୍କୁ ଜଣାଇଦେବୁ। ଏହାପରେ ଆପଣ କହିଛନ୍ତି ଯେ ଆପଣ ବିଜ୍ଞାନିକା କାର୍ଯ୍ୟକ୍ରମଟି ଶୁଣିପାରିନଥିଲେ। ଏମିତି ହୁଏ ଭଉଣୀ, ଆମ ସମସ୍ତଙ୍କ ଜୀବନରେ କାର୍ଯ୍ୟ ବ୍ୟସ୍ତତା ରହେ ଏବଂ ଆପଣ ଏହା ସତ୍ତ୍ୱେ ମଧ୍ୟ ଆମ କାର୍ଯ୍ୟକ୍ରମ ଗୁଡିକୁ ଏତେ ଶୁଣୁଛନ୍ତି ଏବଂ ନିଜର ଭଲ ପାଇବା ଦେଉଛନ୍ତି, ତାହା ସତରେ ବଡ଼ କଥା। ଆଶା କରିବୁ ଆପଣ ଆଗାମୀ କାର୍ଯ୍ୟକ୍ରମ ଗୁଡିକ ଶୁଣିବେ ବୋଲି। ଏବଂ ଆପଣ ଆଗକୁ ଖେଳ ଖେଳାଳି କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ଏହି ଦିନର ଉପସ୍ଥାପନାରେ ନନ୍ଦିତା ଭଉଣୀ ଥିଲେ। ଆମେ ଆପଣଙ୍କର ଏହି ସୁନ୍ଦର ପ୍ରଶଂସା ବାର୍ତ୍ତାଟି ତାଙ୍କୁ ଜଣାଇଦେବୁ। ଆପଣ ସତରେ ଖୁବ୍ ସୁନ୍ଦର ପ୍ରଶଂସା କରିଛନ୍ତି ଯେ ଆପଣ ଆମ କାର୍ଯ୍ୟକ୍ରମ ଗୁଡିକ ମାଧ୍ୟମରୁ କିଛି ନା କିଛି ଶିଖୁଛନ୍ତି। ଏହା ସତରେ ଆମ ପାଇଁ ଏକ ଗର୍ବର ବିଷୟ। ଆମେ ସର୍ବଦା ଏହା ହିଁ ଚେଷ୍ଟା କରିଥାଉ ଯେ ଆମର କାର୍ଯ୍ୟକ୍ରମ ଗୁଡିକ କେମିତି ମନୋରଞ୍ଜନ ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିବ। ଏବଂ ଶେଷରେ ଆପଣ ଅନୁରୋଧ କରିଛନ୍ତି ଯେ କୌଣସି ସଙ୍ଗୀତଜ୍ଞ କିମ୍ବା ଗାୟକ ବା ଗାୟିକାଙ୍କ ବ୍ୟକ୍ତିତ୍ୱ ବିଷୟରେ ଏବଂ ତାଙ୍କ ଜୀବନୀ ଉପରେ ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଲେ ଭଲ ଲାଗନ୍ତା ବା କୌଣସି କାର୍ଯ୍ୟକ୍ରମରେ ଏହି ବିଷୟରେ ପ୍ରସାରଣ କଲେ ଭଲ ଲାଗନ୍ତା। ଆମେ ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧଟିକୁ ରକ୍ଷା କରି ଆମ ଉପରୋକ୍ତ ଅଧିକାରୀଙ୍କୁ ଜଣାଇବୁ ଏବଂ ଆଗାମୀ ଦିନରେ ଏମିତି କିଛି କାର୍ଯ୍ୟକ୍ରମ କରିବା ପାଇଁ ପ୍ରୟାସ କରିବୁ। ଏବଂ ଶେଷରେ ଆପଣ ଯେମିତି ଅନିନ୍ଦିତା ଭଉଣୀଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି, ବର୍ତ୍ତମାନ ଭଉଣୀ ଆମ ପାଖରେ ଅଛନ୍ତି ଏବଂ ଆପଣଙ୍କ ପ୍ରଶଂସା ବାର୍ତ୍ତାଟି ଶୁଣି ବେଶ ଖୁସି ଅନୁଭବ କରିଛନ୍ତି। ନିଜର ଏତେ ମୂଲ୍ୟବାନ ସମୟ ଦେଇ ଆମ କାର୍ଯ୍ୟକ୍ରମ ଶୁଣି ଆମକୁ ଏତେ ସାରା ଭଲ ପାଇବା ଦେଉଥିବା ପାଇଁ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ ଭଉଣୀ। ଆପଣଙ୍କୁ ଆମର ଅନୁରୋଧ ରହିବ ଯେ ଏମିତି ହିଁ ଆମର କାର୍ଯ୍ୟକ୍ରମ ଗୁଡିକ ଶୁଣୁଥାନ୍ତୁ ଏବଂ ନିଜର ସୁନ୍ଦର ସୁନ୍ଦର ଚିଠି ଗୁଡିକ ଆମ ପାଖକୁ ପଠାଉଥାନ୍ତୁ। ନମସ୍କାର, ଜୟ ଜଗନ୍ନାଥ।
0: ଆମର ଦ୍ୱିତୀୟ ଚିଠି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ସିଲୁଆ ମଲ୍ଲାଡ ଭାୟା ଖୁଲନ, ଥାନା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ସେ ପ୍ରଥମେ ଲେଖିଛନ୍ତି, ସାପ୍ତାହିକୀ ଯୁବବାଣୀର ଉପସ୍ଥାପନା ଦାୟିତ୍ୱରେ ଥିବା ଅପା ଓ ଭଉଣୀଙ୍କୁ ମୋର ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ମନକୁ ପୁରା ଛୁଇଁ ପାରୁଛି। ଏମିତି କାର୍ଯ୍ୟକ୍ରମମାନ ଆମ ଶ୍ରୋତାବନ୍ଧୁମାନଙ୍କୁ ପରଶୁଥାନ୍ତୁ। ଗତ 17 ତାରିଖ ଦିନର ଯୁବବାଣୀ କାର୍ଯ୍ୟକ୍ରମଟି ମନକୁ ମୁଗ୍ଧ କରିଥିଲା। ଏଥିରେ ରଚିତା ଅପା ତାପସ ରଞ୍ଜନ ପ୍ରଧାନ ଭାଇଙ୍କ ସହିତ ସାକ୍ଷାତକାର କରିଥିଲେ। ଏଥିରେ ତାପସ ରଞ୍ଜନ ଭାଇ ଆୟୁଷ ଚିକିତ୍ସକ ଭାବରେ ଜୟପାଟଣାରେ କାର୍ଯ୍ୟରତ ଅଛନ୍ତି, ତେଣୁ ତାଙ୍କର କଥାବାର୍ତ୍ତା ବହୁତ ସୁନ୍ଦର ଲାଗିଥିଲା ଆଉ ଅନେକ କଥା ଶିଖି ହୋଇଥିଲା। ତେଣୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ ରଚିତା ଅପାଙ୍କୁ ହୃଦୟର ସହିତ ନମସ୍କାର। ଗତ 19 ତାରିଖ ଶନିବାର ଦିନର ସାପ୍ତାହିକୀ କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ନନ୍ଦିତା ଅପା ଓ ଶିବଶକ୍ତି ଭାଇ। ଦୁଇ ଜଣଙ୍କର କଥାବାର୍ତ୍ତା ବହୁତ ଭଲ ଲାଗିଥିଲା, କିନ୍ତୁ ଏଥିରେ ମନୋଜ ଭାଇଙ୍କର ଗୋଟିଏ ଚିଠି ସାମିଲ ହୋଇଥିଲା, ତେଣୁ କାର୍ଯ୍ୟକ୍ରମଟି ଟିକେ ଫିକା ଲାଗିଥିଲା। ଏଥିରେ ଆଉ ଦୁଇଟି ଚିଠି ସାମିଲ ହୋଇଥିଲେ ଭଲ ଲାଗିଥାନ୍ତା। ଗତ 22 ତାରିଖ ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ମନକୁ ପୁରା ମୁଗ୍ଧ କରିଥିଲା। ଏଥିରେ ରଚିତା ଅପା ସୁନ୍ଦର ଉପସ୍ଥାପନା କରିବା ସହିତ ଶ୍ରୋତାବନ୍ଧୁମାନଙ୍କ ସହିତ ସୁନ୍ଦର କଥାବାର୍ତ୍ତା ହୋଇଥିଲେ ଆଉ ଏଥିରେ ଅପା 6 କଲ୍ ସାମିଲ କରିଥିଲେ, ତେଣୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଥିଲା। ବର୍ଷା ଦିନରେ ସର୍ପାଘାତ ବିଷୟରେ ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରଚାର କଲେ ଭଲ ହୁଅନ୍ତା। ଅନେକ ଲୋକ ସର୍ପାଘାତରେ ମୃତ୍ୟୁବରଣ କରୁଛନ୍ତି, ତେଣୁ ଯୁବବାଣୀରେ କାର୍ଯ୍ୟକ୍ରମଟି ପ୍ରଚାର କରନ୍ତୁ। ଏତିକି କହି ସେ ତାଙ୍କ ଚିଠିଟି ସମାପ୍ତ କରିଛନ୍ତି।
1: ସସ୍ନେହ ନମସ୍କାର, ଶୁଭ ସନ୍ଧ୍ୟା ନିରାକାର ଭାଇ। ଆପଣଙ୍କର ସୁନ୍ଦର, ସୁଚିନ୍ତିତ ଓ ଆନ୍ତରିକତାରେ ଭରା ଚିଠିଟି ଆମର ହସ୍ତଗତ ହେଲା। ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣ ପ୍ରତିଦିନ ଏତେ ନିଷ୍ଠାର ସହିତ ଶୁଣୁଛନ୍ତି ଓ ପ୍ରତ୍ୟେକ କାର୍ଯ୍ୟକ୍ରମର ସୂକ୍ଷ୍ମ ଅନୁଧ୍ୟାନ କରି ଆମକୁ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ମତାମତ ପଠାଉଛନ୍ତି। ସେଥିପାଇଁ ଆମ ଯୁବବାଣୀ ପରିବାର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ଧନ୍ୟବାଦ। ଆପଣ ସର୍ବପ୍ରଥମେ ଗତ 17 ତାରିଖ ବିଜ୍ଞାନିକା କାର୍ଯ୍ୟକ୍ରମର ପ୍ରଶଂସା କରି ଲେଖିଛନ୍ତି ଯେ ଆପଣଙ୍କୁ ରଚିତା ଭଉଣୀ ଓ ତାପସ ରଞ୍ଜନ ପ୍ରଧାନ ଭାଇଙ୍କ ସାକ୍ଷାତକାରଟି ବେଶ ଭଲ ଲାଗିଥିଲା ବୋଲି। ଆପଣଙ୍କର ଶୁଭେଚ୍ଛା ଓ ଧନ୍ୟବାଦ ଆମେ ତାପସ ରଞ୍ଜନ ଭାଇ ଓ ରଚିତା ଭଉଣୀଙ୍କୁ ନିଶ୍ଚିତ ଭାବରେ ପହଞ୍ଚାଇଦେବୁ। ଆଗକୁ ଆପଣ 19 ତାରିଖ ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମ ବିଷୟରେ ଲେଖିଛନ୍ତି ଯେ ନନ୍ଦିତା ଅପା ଓ ଶିବଶକ୍ତି ଭାଇଙ୍କ ଉପସ୍ଥାପନା ଆପଣଙ୍କୁ ବେଶ ମନକୁ ଛୁଇଁଥିଲା ବୋଲି। ଆପଣ କେବଳ ସେହିଦିନ ଗୋଟିଏ ଚିଠି ହିଁ ସାମିଲ ହୋଇଥିବାରୁ ଟିକିଏ ଅଭିଯୋଗ କରିଛନ୍ତି ବୋଧେ। ହେଲେ ଭାଇ, ମୁଁ ଆପଣଙ୍କୁ କହି ରଖିବି ଯେ ସେହିଦିନ ଆମ ସାପ୍ତାହିକୀ ଅଗଣାରେ କେବଳ ଗୋଟିଏ ଚିଠି ହିଁ ଆସିଥିଲା, ତେଣୁ କରି ଆମର ପ୍ରିୟ ଉପସ୍ଥାପକ ଓ ଉପସ୍ଥାପିକା ଭଉଣୀ ସେହିଦିନ ଆପଣମାନଙ୍କ ପାଇଁ ସେହି ଚିଠିଟି ପରସିଥିଲେ। ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରିବୁ ଯେ ଆପଣ ସମସ୍ତେ ଆମକୁ ଚିଠି ଲେଖନ୍ତୁ, ଯେପରିକି ଆମର ଏହି ସାପ୍ତାହିକୀ ସନ୍ଧ୍ୟାର ମାନ ଆହୁରି ବଢିବ ଆପଣଙ୍କର ଢେର ସାରା ଚିଠିକୁ ନେଇ। ତେବେ ଆମେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ନନ୍ଦିତା ଅପା ଓ ଶିବଶକ୍ତି ଭାଇଙ୍କୁ ନିଶ୍ଚିତ ଭାବରେ ଜଣେଇଦେବୁ। ଆଗକୁ ଆପଣ 22 ତାରିଖ ମଙ୍ଗଳବାର ଦିନ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ପ୍ରଶଂସା କରି କହିଛନ୍ତି ଯେ ସେହିଦିନ ରଚିତା ଭଉଣୀଙ୍କର ଉପସ୍ଥାପନା ଶୈଳୀ ଆପଣଙ୍କୁ ବେଶ ଭଲ ଲାଗିଥିଲା ଏବଂ ସେହିଦିନ 6ଟି କଲ୍ ସାମିଲ କରିଥିବାରୁ କାର୍ଯ୍ୟକ୍ରମଟି ବେଶ ସୁନ୍ଦରମୟ ହୋଇଯାଇଥିଲା ବୋଲି। ବର୍ତ୍ତମାନ ଯଦି ରଚିତା ଭଉଣୀ ଏହି କାର୍ଯ୍ୟକ୍ରମଟି ଶୁଣୁଥିବେ ତେବେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରଶଂସା ବାର୍ତ୍ତା ପାଇ ବେଶ ଖୁସି ଅନୁଭବ କରୁଥିବେ। ଏବଂ ଶେଷରେ ଆପଣ ପରାମର୍ଶଟି ଦେଇଛନ୍ତି ଯେ ବର୍ଷା ଦିନରେ ସର୍ପାଘାତ ବିଷୟରେ ଗୋଟିଏ କାର୍ଯ୍ୟକ୍ରମ ପ୍ରଚାର କଲେ ଭଲ ହୁଅନ୍ତା ବୋଲି, କାରଣ ଅନେକ ଲୋକ ସର୍ପାଘାତରେ ମୃତ୍ୟୁବରଣ କରୁଛନ୍ତି। ଆପଣ ଠିକ୍ ପରାମର୍ଶଟି ଦେଇଛନ୍ତି ଯେ ବର୍ଷା ଦିନେ ହେଉଥିବା ଏହି ସମସ୍ୟାରୁ କିପରି ସୁରକ୍ଷିତ ରହିବା ସେହି ବିଷୟରେ ଗୋଟିଏ ସଚେତନ କାର୍ଯ୍ୟକ୍ରମ କରି ଶ୍ରୋତା ବନ୍ଧୁମାନଙ୍କୁ ଜଣେଇଦେଲେ ଭଲ ହୁଅନ୍ତା। ଆମେ ନିଶ୍ଚିତ ଭାବରେ ଆମର ଉପରିସ୍ଥ ଅଧିକାରୀଙ୍କ ସହ ଏହି ବିଷୟରେ କଥା ହେବୁ ଏବଂ ଆଗକୁ ଏହି ବିଷୟକୁ ନେଇ ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ ଚେଷ୍ଟା କରିବୁ। ସତରେ ନିରାକାର ଭାଇ, ଆପଣଙ୍କ ଭଳି ଜଣେ ସଚେତନ ଓ ପ୍ରିୟ ଶ୍ରୋତାଙ୍କ ଭଲ ପାଇବା ଓ ପରାମର୍ଶ ହିଁ ଯୁବବାଣୀର ପ୍ରକୃତ ଶକ୍ତି। ଆଗକୁ ମଧ୍ୟ ନିୟମିତ ଯୁବବାଣୀ ଶୁଣୁଥାନ୍ତୁ ଏବଂ ନିଜର ମୂଲ୍ୟବାନ ପ୍ରତିକ୍ରିୟା ଆମ ପାଖକୁ ପଠାଉଥାନ୍ତୁ।
1: ଆମ ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ ଭାଇ, ଡୁମାନ ଉଦିତ ନାରାୟଣପୁର ଜିଲ୍ଲା କଳାହାଣ୍ଡିରୁ। ସେ ତାଙ୍କ ଚିଠିଟି ଗୋଟିଏ ସୁନ୍ଦର କବିତା ଜରିଆରେ ଆରମ୍ଭ କରିଛନ୍ତି, ଆସନ୍ତୁ ସେହି କବିତାଟି ପଢି ନେବା। ଫୁଲେ ପ୍ରିୟା ଲୋ ଫୁଲେ ପ୍ରିୟା, କରିଛୁ ମତେ ତୋ କେଉଁ କିମିଆ, ଦିନ ରାତି ଖାଲି ଭାବେ ତୋ କଥା, ତୋ ବିନା ଲାଗଇ ମତେ ଲୋ ଅଧା, ସଞ୍ଜ ଯେବେ ଆସେ ଅଗଣା ଦେଇ ମୋ ହୃଦୟ ତତେ ରହିଲ ଚାହିଁ। ଗୀତଟିଏ ଆଉ ମିତଟିଏରେ କଥା ହୋଇଥାଉ ଶ୍ରୋତା ସାଥିରେ, ମନୋରଞ୍ଜନୀ ଓ ସାହିତ୍ୟାନ ଶୁଣିଲେ ସନ୍ତୋଷ ଲାଗେ ମୋ ମନ, ଖେଳ ଓ ଖେଳାଳି ଓ ବିଜ୍ଞାନିକା ଦେଉ ଯୁବକଙ୍କୁ ତୁ ନୂଆ ଶିକ୍ଷା, ସମ୍ଭାବନା ସାଥି ଲୋ ସାପ୍ତାହିକୀ ଚିଠି ପଢି ଦେଉ ଉତ୍ତର ଡାକି, ଫୁଲେ ପ୍ରିୟା ଲୋ ଫୁଲେ ପ୍ରିୟା, ଦେବୁ ନାହିଁ କେବେ ମୋ ମନେ ଧୂଆଁ, ଯିବୁନି କେବେ ଲୋ ମତେ ତୁ ଛାଡ଼ି, ସବୁ କିଛି ଦେବି ତତେ ଅଜାଡ଼ି, ଜଗିବି ତତେ ଲୋ ସଞ୍ଜ ବେଳକୁ, ଆସିବୁ ଲୋ ତୁ ମୋ ଅଗଣାକୁ, ଶନିବାର ହେବ ଆମର ଦେଖା, କରିଛିଲୁ ତତେ ମୁଁ ଯେ ଅପେକ୍ଷା। ଏହି ସୁନ୍ଦର କବିତା ପରି ସେ ଲେଖିଛନ୍ତି, ପ୍ରିୟର ସାପ୍ତାହିକୀ କାର୍ଯ୍ୟକ୍ରମରେ ଉପସ୍ଥିତ ଭାଇ ତଥା ଭଉଣୀଙ୍କୁ ମୋର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା। ଗତ 16 ତାରିଖ ବୁଧବାର ଖେଳ ଓ ଖେଳାଳିରେ ଶିବଶକ୍ତି ଭାଇଙ୍କ ଉପସ୍ଥାପନାରେ କାର୍ଯ୍ୟକ୍ରମ ଭଲ ଲାଗିଥିଲା। ଗୁରୁବାର ରଚିତା ଭଉଣୀଙ୍କ ଉପସ୍ଥାପନାରେ ତାପସ ରଞ୍ଜନ ପ୍ରଧାନ ସହ ସାକ୍ଷାତକାର ଭଲ ଲାଗିଥିଲା। ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମରେ ଶିବଶକ୍ତି ଭାଇ ଓ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା କାର୍ଯ୍ୟକ୍ରମ ଭଲ ଲାଗିଥିଲା, କିନ୍ତୁ ନନ୍ଦିତା ଭଉଣୀ ମୋ ଚିଠିର ଉତ୍ତର ଦେବାରେ ମୁଁ ସହମତ ହୋଇପାରିବି ନାହିଁ। ଯଦିଓ ଗୋଟିଏ କାର୍ଯ୍ୟକ୍ରମର ନାମ ଗୋଟିଏ ବିଷୟ ଉପରେ ରଖାଯାଇଛି, ଅନ୍ତତଃ ସେହି ବିଷୟରେ 15 ମିନିଟ୍ ଆଲୋଚନା ହେବା ନିହାତି ଦରକାର। ତେଣୁ ଆପଣଙ୍କୁ ଅନୁରୋଧ ଯେ ଆପଣ ଯେକୌଣସି ବିଷୟ ଉପରେ କାର୍ଯ୍ୟକ୍ରମ କରନ୍ତୁ, କିନ୍ତୁ ସେହି ବିଷୟରେ ଅଧିକ ଆଲୋଚନା କରି ଅଲଗା ବିଷୟରେ ଆଲୋଚନା କରନ୍ତୁ, ସେ ଯାହା ହେଉ ନା କାହିଁକି। ସାପ୍ତାହିକୀରେ ଚିଠିର ଉତ୍ତର ସହିତ ୱାର୍ଲ୍ଡ କ୍ଲିନ୍ଅପ୍ ଡେ ବିଷୟରେ କେମିତି ଅଳିଆ ଆବର୍ଜନା ବର୍ଜ୍ୟବସ୍ତୁକୁ କଚରା ଗଦା ବା ଡଷ୍ଟବିନ୍ରେ ପକାଇ ପରିବେଶକୁ ସଫା ରଖିବାର ବାର୍ତ୍ତା ଦେଇଥିଲେ, ତାହା ଆଜିର ଯୁବପିଢ଼ି ସଚେତନ ହେବ ବୋଲି ମୋର ଆଶା। ରବିବାର ମନୋରଞ୍ଜନରେ ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନାରେ ଆମ ଅଞ୍ଚଳରେ ନୂଆଖାଇ କେମିତି ପାଳନ କରନ୍ତି ସେ ବିଷୟରେ ବିବରଣୀ ଭଲ ଲାଗିଥିଲା ଓ ପରେ ପରେ ୱାର୍ଲ୍ଡ କ୍ଲିନ୍ଅପ୍ ଡେ ବିଷୟରେ ବର୍ଣ୍ଣନା ମଧ୍ୟ ଭଲ ଲାଗିଥିଲା, କିନ୍ତୁ ଏଥିରେ କିଛି କମି ରହିଯାଇଥିଲା ଓ ତାହା ହେଉଛି ଗୀତର। ଏଥିରେ ଯେହେତୁ ନୂଆଖାଇ ବିଷୟରେ ଆଲୋଚନା କରିଥିଲେ, ତେଣୁ ଏଥିରେ 3-4 ସମ୍ବଲପୁରୀ ନୂଆଖାଇ ଗୀତ ଦେଇଥିଲେ ଭଲ ହୋଇଥାନ୍ତା। ସୋମବାର ସାହିତ୍ୟାୟନରେ ଶେଫାଳି ଭଉଣୀଙ୍କ ଉପସ୍ଥାପନାରେ ରେଙ୍ଗସାପାଲିର ଶ୍ରୋତା ତଥା ସାହିତ୍ୟ ସ୍ରଷ୍ଟା ଟିକେମଣି ବୁଦ୍ଧିଆଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଥିଲା। ଏଥିରେ

0: ଗୋମାତା, ଚାଷୀ ଓ ମଦ, ରାକ୍ଷସ ପ୍ରଭୃତି କବିତା ସ୍ଥାନିତ ହୋଇଥିଲା। ଶେଷରେ ଭାଇ ଗୋଟିଏ ଅନୁରୋଧଟି କରିଛନ୍ତି, କହିଛନ୍ତି ଗୋଟିଏ ଅନୁରୋଧ ଯେ କୌଣସି ବିଷୟବସ୍ତୁ ଉପରେ ଶ୍ରୋତାଙ୍କ ସହ ଫୋନ ଯୋଗେ ଗୋଟିଏ କାର୍ଯ୍ୟକ୍ରମ କରନ୍ତୁ। ସେଥିରେ ଆମର ମାନବ ସଭ୍ୟତାରେ ବିଭିନ୍ନ ଦୁର୍ନୀତି, ଦୁର୍ବ୍ୟବହାର ଏବଂ କିଛି ସାଧାରଣ ଜ୍ଞାନ ଉପରେ ଶ୍ରୋତାଙ୍କୁ ଷ୍ଟୁଡିଓରୁ ଶ୍ରୋତାଙ୍କୁ ପଚାରି ଶ୍ରୋତାଙ୍କ ବିଚାର ଉପରେ ଆଲୋଚନା କଲେ ଭଲ ହୁଅନ୍ତା। ଜୟ ମାଣିକେଶ୍ୱରୀ ଏତିକି କହି ସିଏ ତାଙ୍କ ଚିଠିଟି ଶେଷ କରିଛନ୍ତି।
1: ନମସ୍କାର ମନୋଜ ଭାଇ, ଆପଣଙ୍କୁ ଆମର ସାପ୍ତାହିକ କାର୍ଯ୍ୟକ୍ରମକୁ ସ୍ୱାଗତ। ମନୋଜ ଭାଇ, ଆପଣ ଆପଣଙ୍କ ଚିଠିର ପ୍ରାରମ୍ଭ ଯେଉଁ ସୁନ୍ଦର କବିତା ସହ ପଦ ଗୁଡିକରେ ଲେଖିଛନ୍ତି, ଫୁଲେଇ ପ୍ରିୟା ଲୋ ଫୁଲେଇ ପ୍ରିୟା, କରିଛୁ ମତେ ତୁ କେଉଁ କିମିଆ, ଏହି ଧାଡି ଗୁଡିକ ପଢିଲେ ଲାଗୁଛି ଆପଣଙ୍କ ମନରେ ଆମ କାର୍ଯ୍ୟକ୍ରମ ପାଇଁ କେତେ ଗଭୀର ଭଲ ପାଇବା ରହିଛି। ତେବେ ଆପଣ ଆପଣଙ୍କ ଚିଠିର ପ୍ରାରମ୍ଭରେ ଲେଖିଛନ୍ତି ଯେ ଆପଣଙ୍କୁ ଗତ 16 ତାରିଖ ପ୍ରସାରିତ ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ବେଶ ଭଲ ଲାଗିଥିଲା। ଏହାର ଉପସ୍ଥାପନା କରିଥିଲେ ଶିବଶକ୍ତି ଭାଇ। ଆପଣଙ୍କୁ ତାଙ୍କର ଉପସ୍ଥାପନା ଏତେ ମନକୁ ଛୁଇଁଥିଲା ଜାଣି ସେ ନିଶ୍ଚିତ ଭାବରେ ଖୁସି ହେବେ। ଆମେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଶିବଶକ୍ତି ଭାଇଙ୍କୁ ନିଶ୍ଚିତ ଭାବରେ ଜଣେଇଦେବୁ। ଏହାପରେ ଆପଣ ଗୁରୁବାର ବିଜ୍ଞାନିକା କାର୍ଯ୍ୟକ୍ରମର ପ୍ରଶଂସା କରି ଲେଖିଛନ୍ତି ଯେ ସେହିଦିନ ରଜିତା ଭଉଣୀଙ୍କ ତାପସ ରଞ୍ଜନ ଭାଇଙ୍କ ସହିତ ସାକ୍ଷାତକାରଟି ଆପଣଙ୍କୁ ବେଶ ମନକୁ ଛୁଇଁଛି ବୋଲି। ମନୋଜ ଭାଇ, ଜଣେ ବ୍ୟକ୍ତିଙ୍କ ସଫଳତା ପଛରେ ତାଙ୍କ ଯାତ୍ରା, ସଂଘର୍ଷ, ଅଭିଜ୍ଞତା ଓ ଶିକ୍ଷା ଲୁଚି ରହିଥାଏ। ସେହି ଅଭିଜ୍ଞତା ଯେତେବେଳେ ରେଡିଓ ମାଧ୍ୟମରେ ଶ୍ରୋତାଙ୍କ ପାଖକୁ ପହଞ୍ଚେ, ସେତେବେଳେ ଅନେକ ଲୋକଙ୍କୁ ନିଜ ଜୀବନରେ ଆଗକୁ ବଢିବାର ପ୍ରେରଣା ମିଳେ। ଆପଣଙ୍କ ପ୍ରତି ଶ୍ରୋତା ଯେତେବେଳେ ସାକ୍ଷାତକାର ବିଷୟବସ୍ତୁକୁ ଧ୍ୟାନ ଦେଇ ଶୁଣନ୍ତି, ସେତେବେଳେ ଆମର ପରିଶ୍ରମ ସାର୍ଥକ ଲାଗେ। ଆଗକୁ ଆପଣ ଲେଖିଛନ୍ତି, ଶନିବାର ସାପ୍ତାହିକ କାର୍ଯ୍ୟକ୍ରମରେ ଶିବଶକ୍ତି ଭାଇ ଓ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା ବୋଲି। ପ୍ରଥମେ ଆପଣଙ୍କର ଏହି ପ୍ରଶଂସା ପାଇଁ ଧନ୍ୟବାଦ। ଆମେ ଉଭୟ ଉପସ୍ଥାପକ ଓ ଉପସ୍ଥାପିକା ଭଉଣୀଙ୍କୁ ନିଶ୍ଚିତ ଭାବରେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ପହଞ୍ଚାଇ ଦେବୁ। ହେଲେ ଆପଣ ଆଗକୁ ଲେଖିଛନ୍ତି ଯେ ନନ୍ଦିତା ଭଉଣୀ ମୋ ଚିଠିର ଉତ୍ତର ଦେବାରେ ମୁଁ ସହମତ ହୋଇପାରିବି ନାହିଁ, ଯଦିଓ ଗୋଟିଏ କାର୍ଯ୍ୟକ୍ରମର ନାମ ଗୋଟିଏ ବିଷୟ ଉପରେ ରଖାଯାଇଛି, ଅନ୍ତତଃ ସେହି ବିଷୟ 15 ମିନିଟ୍ ଆଲୋଚନା ହେବା ନିହାତି ଦରକାର। ମନୋଜ ଭାଇ, ଆମେ ଆପଣଙ୍କ କଥାଟିକୁ ଗୁରୁତ୍ୱର ସହ ଗ୍ରହଣ କରୁଛୁ। ଆପଣ ଜଣେ ନିୟମିତ ଶ୍ରୋତା ଭାବରେ ଯେଉଁ ଆଶା ରଖିଛନ୍ତି, ସେହି ଆଶାଟି ନିଶ୍ଚିତ ଭାବରେ ସ୍ୱାଭାବିକ। ଯେକୌଣସି କାର୍ଯ୍ୟକ୍ରମର ଏକ ନିର୍ଦ୍ଦିଷ୍ଟ ନାମ ଓ ଉଦ୍ଦେଶ୍ୟ ରହିଥାଏ। ସେହି ବିଷୟକୁ ନେଇ ଯଦି ଆମେ ଆହୁରି ଗଭୀର ଆଲୋଚନା କରିପାରିବା, ଉଦାହରଣ ଦେଇପାରିବା, ଶ୍ରୋତାଙ୍କ ମତାମତ ନେଇପାରିବା ଏବଂ ବିଷୟକୁ ଜୀବନ ସହିତ ଯୋଡ଼ିପାରିବା, ତେବେ କାର୍ଯ୍ୟକ୍ରମ ଆହୁରି ଆକର୍ଷଣୀୟ ହୋଇଥାଏ। ତେବେ ଭାଇ, ଏଠାରେ ଆମେ ଗୋଟିଏ କଥା ମଧ୍ୟ କହିବାକୁ ଚାହିଁବୁ ଯେ ରେଡିଓ କାର୍ଯ୍ୟକ୍ରମର ସମୟ, ଗୀତ, ଚିଠି, ମେସେଜ୍ ଏବଂ ଅନ୍ୟାନ୍ୟ ପ୍ରସାରଣ ଦାୟିତ୍ୱକୁ ମିଶାଇ ଅନେକ ସମୟ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମିତ ହୋଇ ରହିଥାଏ। ସେଥିପାଇଁ ବେଳେବେଳେ ଏମିତି ହୁଏ ଯେ ଆମକୁ ସମସ୍ତ ବିଷୟକୁ ନେଇ କାର୍ଯ୍ୟକ୍ରମଟି ପ୍ରସ୍ତୁତ କଲାବେଳେ ସମସ୍ତ ବିଷୟକୁ କିଛି ପରିମାଣର ସମୟ ଦେବାକୁ ପଡିଥାଏ। ତଥାପି ଆପଣ ଯେଉଁ ପରାମର୍ଶ ଦେଇଛନ୍ତି, ସେଥିରୁ ଆମେ ନିଶ୍ଚିତ ଭାବରେ ଆଗକୁ ଅଧିକ ଭାବରେ, ଅଧିକ ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରସ୍ତୁତ କରି ଆପଣ ପାଖକୁ ପରଷି ଦେବା ପାଇଁ ଚେଷ୍ଟା କରିବୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ଆମ ପାଇଁ ଅଭିଯୋଗ ନୁହେଁ, ବରଂ ଆମ କାର୍ଯ୍ୟକ୍ରମକୁ ଆହୁରି ଉତ୍କୃଷ୍ଟ କରିବାର ଏକ ସୁଯୋଗ। ଆଶା କରିବୁ ଆଗକୁ ଆପଣ ଏହିପରି ମତାମତ ଆମକୁ ଦେଉଥିବେ। ଆଗକୁ ଆପଣ ଲେଖିଛନ୍ତି ଯେ ସାପ୍ତାହିକରେ ଚିଠିର ଉତ୍ତର ସହିତ ୱାର୍ଲ୍ଡ କ୍ଲିନ୍ ଅପ୍ ଡେ ବିଷୟରେ ଅଳିଆ ଆବର୍ଜନାକୁ କଚରା କତା ବା ଡଷ୍ଟବିନ୍ରେ ପକାଇ ପରିବେଶ ସଫା ରଖିବାର ବାର୍ତ୍ତା ଦିଆଯାଇଥିଲା। ଏଥିରୁ ଆଜିର ଯୁବପିଢ଼ି ସଚେତନ ହେବ ବୋଲି ଆପଣ ଆଶା ମଧ୍ୟ କରିଛନ୍ତି। ମନୋଜ ଭାଇ, ପରିବେଶ ସୁରକ୍ଷା ଭଳି ଏକ ଗୁରୁତ୍ୱ ବିଷୟକୁ ଆପଣ ଧ୍ୟାନ ଦେଇ ଶୁଣିଛନ୍ତି, ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ। ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ଏହା ଆମର ଦୈନନ୍ଦିନ ଅଭ୍ୟାସ ହେବା ଦରକାର। ଘର ସଫା ରଖିବା, ରାସ୍ତାରେ ଅଳିଆ ନ ପକାଇବା, ଡଷ୍ଟବିନ୍ ବ୍ୟବହାର କରିବା, ଶୁଖିଲା ଓଦା ଆବର୍ଜନାକୁ ଅଲଗା କରିବା, ଏସବୁ ଛୋଟ ଛୋଟ ପଦକ୍ଷେପ ହେଲେ ମଧ୍ୟ ଏହାର ପ୍ରଭାବ ବହୁତ ବଡ଼। ଯଦି ଆମେ ଆମ ପିଲାମାନଙ୍କୁ କେବଳ ପୁସ୍ତକର ସ୍ୱଚ୍ଛତା ବିଷୟରେ ପଢାଇବା, କିନ୍ତୁ ନିଜେ ରାସ୍ତାରେ ଅଳିଆ ପକାଇବା, ତେବେ ସେମାନେ କ'ଣ ଶିଖିବେ? ସେଥିପାଇଁ ସଚେତନତା ସହିତ ଆମର ନିଜର ଆଚରଣରେ ମଧ୍ୟ ପରିବର୍ତ୍ତନ ଆଣିବା ଦରକାର। ଆପଣଙ୍କର ଏହି ଆଶା ସହିତ ଆମେ ମଧ୍ୟ ଆଶା ରଖୁଛୁ। ଆଜିର ଯୁବପିଢ଼ି ସ୍ୱଚ୍ଛତାକୁ କେବଳ ଅଭିଯାନ ଭାବରେ ନୁହେଁ, ବରଂ ନିଜ ଜୀବନର ଏକ ଦାୟିତ୍ୱ ଭାବରେ ଗ୍ରହଣ କରିବେ ବୋଲି। ଆଗକୁ ଆପଣ ରବିବାର ଦିନର ମନୋରଞ୍ଜନୀ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି ଏବଂ ଆଜି ଆମ ପାଖରେ ଏହି ଦିନରେ ଉପସ୍ଥାପନା କରିଥିବା ଆମ ପ୍ରିୟ ଉପସ୍ଥାପିକା ଅନିନ୍ଦିତା ଭଉଣୀ ଆମ ପାଖରେ ଅଛନ୍ତି ଏବଂ ଆପଣଙ୍କର ଏହି ଧନ୍ୟବାଦ ବାର୍ତ୍ତା ପାଇ ସେ ବେଶ ଖୁସି ଅନୁଭବ କରୁଛନ୍ତି ଏବଂ ଆପଣଙ୍କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛନ୍ତି। ମନୋଜ ଭାଇ, ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମର ମାଟି, ଚାଷୀ, ଧାନ, ପରିବାର, ପରମ୍ପରା ଓ ସାମୂହିକ ଜୀବନ ସହିତ ଜଡ଼ିତ ଏକ ଗଭୀର ଭାବନା। ନୂଆ ଧାନ ଘରକୁ ଆସିବା, ଇଷ୍ଟଦେବୀଙ୍କୁ ନୂଆ ଅର୍ପଣ କରିବା, ପରିବାର ସମସ୍ତେ ଏକାଠି ହେବା, ବଡ଼ମାନଙ୍କ ଆଶୀର୍ବାଦ ନେବା ଏବଂ ନିଜ ମାଟି ଓ ଚାଷୀଙ୍କ ପ୍ରତି କୃତ

0: କୃତଜ୍ଞତା ଜଣାଇବା, ଏହିସବୁ ହେଉଛି ନୂଆଖାଇର ଆତ୍ମା। ଏହି ବିଷୟରେ ଦିଆଯାଇଥିବା ବିବରଣୀକୁ ପସନ୍ଦ କରିଛନ୍ତି, ଏହା ଆମ ପାଇଁ ଖୁସିର କଥା। ଆମ ଅଞ୍ଚଳର ପରମ୍ପରା ଓ ସଂସ୍କୃତିକୁ ରେଡିଓ ମାଧ୍ୟମରେ ଆଲୋକିତ କରିବା ଆମର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଗକୁ ଆପଣ ଲେଖିଛନ୍ତି ଯେ ଏଥିରେ 3-4 ସମ୍ବଲପୁରୀ ନୂଆଖାଇ ଗୀତ ଦେଇଥିଲେ ଭଲ ହୋଇଥାନ୍ତା ବୋଲି। ଭାଇ, ଆପଣଙ୍କ ପରାମର୍ଶଟି ସୁନ୍ଦର ଏବଂ କିଛି ମାତ୍ରାରେ ଯଥାର୍ଥ ମଧ୍ୟ। ନିଶ୍ଚିତ ଭାବରେ ଏକ ପର୍ବର କଥା ଆଲୋଚନା କରିବା ସମୟରେ ସେହି ପର୍ବ ସହିତ ଜଡିତ ଗୀତ, ଲୋକସଙ୍ଗୀତ ଓ ସାଂସ୍କୃତିକ ଧ୍ୱନି ଯୋଡି ହେଲେ କାର୍ଯ୍ୟକ୍ରମଟି ଆହୁରି ଜୀବନ୍ତ ହୋଇଯାଏ। ବିଶେଷ କରି ନୂଆଖାଇ ଭଳି ଏକ ଲୋକ ପର୍ବକୁ ନେଇ ଆଲୋଚନା ହେଉଥିବା ସମୟରେ ସମ୍ବଲପୁରୀ ଗୀତ, ଢୋଲ ନିଶାନ, ଲୋକସଙ୍ଗୀତ ଓ ଆଞ୍ଚଳିକ ସ୍ୱରର ଉପସ୍ଥିତ ଶ୍ରୋତାଙ୍କୁ ଆହୁରି ନିକଟକୁ ନେଇ ଆସିଥାଏ। ଆମ କଳାହାଣ୍ଡିର ଇଷ୍ଟ ଦେବୀ ମା ମାଣିକେଶ୍ୱରୀଙ୍କୁ ମଧ୍ୟ ଆମେ ଏହି ଶୁଭ ଦିନରେ ମନାସିଥାଉ ଏବଂ ତାଙ୍କୁ ପୂଜା କରିଥାଉ। ଏହି ଭାବନାକୁ ଦୃଷ୍ଟିରେ ରଖି ଆମର ପ୍ରିୟ ଅନିନ୍ଦିତା ଭଉଣୀ ସେହିଦିନ ଆମ ପବିତ୍ର ନୂଆଖାଇର ଆଲୋଚନା କରିବା ପରେ ମା ମାଣିକେଶ୍ୱରୀଙ୍କ ସୁନ୍ଦର ଭଜନଟି ଆପଣ ସମସ୍ତଙ୍କୁ ଶୁଣେଇଥିଲେ। ମୁଁ ଭାବୁଛି ଯେତେ ସମ୍ବଲପୁରୀ ଗୀତ, ଢୋଲ ନିଶାନ ଏହି କାର୍ଯ୍ୟକ୍ରମ ପାଇଁ ଯେତେ ଜରୁରୀ, ମା ମାଣିକେଶ୍ୱରୀଙ୍କ ଭଜନ ମଧ୍ୟ ସେତିକି ଜରୁରୀ ବୋଲି। ଏବଂ ଭାଇ, ମୁଁ ଆପଣଙ୍କୁ ଏହା ମଧ୍ୟ କହି ରଖିବି ଯେ ସମୟକୁ ମଧ୍ୟ ଦୃଷ୍ଟିରେ ରଖି ଆମେ ଗୀତଗୁଡିକ ଆପଣଙ୍କୁ ଶୁଣେଇଥାଉ। ଭଉଣୀ ମଧ୍ୟ ସେହିଦିନ ସମୟକୁ ଦୃଷ୍ଟିରେ ରଖି ଆପଣଙ୍କୁ ଗୀତଗୁଡିକ ପରଷିଥିଲେ। ତଥାପି ଆମେ ଆଗକୁ ଆପଣଙ୍କ ପରାମର୍ଶକୁ ମନେ ରଖିବୁ ଏବଂ ଆହୁରି ସରସ ସୁନ୍ଦର କରିବା ପାଇଁ ଆମ କାର୍ଯ୍ୟକ୍ରମ ଗୁଡିକୁ ଚେଷ୍ଟା କରିବୁ। ଆଗକୁ ଆପଣ ସୋମବାର ସାହିତ୍ୟାୟନରେ ଶେଫାଳି ଭଉଣୀଙ୍କର ଉପସ୍ଥାପନାରେ ରିଙ୍ଗସାପାଲିର ଟିକେମଣି ବୁଧିଆଙ୍କ ସହିତ ସାକ୍ଷାତକାର ପ୍ରଶଂସା କରିଛନ୍ତି। ମନୋଜ ଭାଇ, ସାହିତ୍ୟାୟନ କାର୍ଯ୍ୟକ୍ରମକୁ ଆପଣ ଏତେ ଧ୍ୟାନ ସହିତ ଶୁଣୁଥିବା ପାଇଁ ଧନ୍ୟବାଦ। ଆମ ଅଞ୍ଚଳର ଲେଖକ, କବି, ସାହିତ୍ୟ ସ୍ରଷ୍ଟା ଓ ସାଧାରଣ ଲୋକଙ୍କ ମନରେ ଥିବା ସୃଜନଶୀଳତାକୁ ଶ୍ରୋତାଙ୍କ ସମ୍ମୁଖରେ ଆଣିବା ହେଉଛି ସାହିତ୍ୟାୟନର ଏକ ବଡ଼ ଉଦ୍ଦେଶ୍ୟ। ଟିକେମଣି ବୁଧିଆଙ୍କ ସହ ସାକ୍ଷାତକାର ଆପଣଙ୍କୁ ଭଲ ଲାଗିଥିବାରୁ ଆମେ ଖୁସି। ସେହି ସାହିତ୍ୟ ସ୍ରଷ୍ଟାଙ୍କ ସହ କଥା ହେବା ସମୟରେ ତାଙ୍କ ଚିନ୍ତାଧାରା, ଅନୁଭବ, ସମାଜ ପ୍ରତି ଦୃଷ୍ଟିକୋଣ ଓ ଲେଖନୀର ପ୍ରେରଣା ବିଷୟରେ ଜାଣିବାର ସୁଯୋଗ ମିଳେ। ଆପଣ ତାଙ୍କର ଗୋମାତା ଚାଷୀ ଏବଂ ମଦ ରାକ୍ଷାସ ଭଳି କବିତାଗୁଡ଼ିକର ଉଲ୍ଲେଖ କରିଛନ୍ତି। ଏହି ବିଷୟଗୁଡ଼ିକ ଆମ ସମାଜ, ଗ୍ରାମୀଣ ଜୀବନ, ଚାଷୀଙ୍କ ସମସ୍ୟା ଓ ସାମାଜିକ ସଚେତନତା ସହିତ ଜଡ଼ିତ। ସାହିତ୍ୟ ଯେତେବେଳେ ସମାଜର ବାସ୍ତବତାକୁ ନିଜ ଭାଷାରେ ପ୍ରକାଶ କରି ସେତେବେଳେ ତାହା କେବଳ କବିତା ହୋଇ ରହିନାହିଁ, ଏହା ଚିନ୍ତା କରିବାକୁ, ପ୍ରଶ୍ନ କରିବାକୁ ଓ ସଚେତନ ହେବାକୁ ଆମକୁ ପ୍ରେରଣା ଦିଏ। ତେବେ ଆପଣଙ୍କର ଏହି ବିଶେଷ ପ୍ରଶଂସା ବାର୍ତ୍ତା ଶୁଣି ବର୍ତ୍ତମାନ ଶେଫାଳି ଭଉଣୀ ଓ ଟିକେମଣି ଭାଇ ସତରେ ବେଶ ଖୁସି ଅନୁଭବ କରିବେ। ଆଗକୁ ଆପଣ ଅନୁରୋଧ କରିଛନ୍ତି ଯେ କୌଣସି ବିଷୟବସ୍ତୁ ଉପରେ ଶ୍ରୋତାଙ୍କ ସହ ଫୋନ୍ ଯୋଗେ ଗୋଟିଏ କାର୍ଯ୍ୟକ୍ରମ କରିବା ପାଇଁ, ଯେଉଁଠାରେ ବିଭିନ୍ନ ଦୁର୍ନୀତି, ଦୁର୍ବ୍ୟବହାର ଓ କିଛି ସାଧାରଣ ଜ୍ଞାନ ଉପରେ ଶ୍ରୋତାଙ୍କୁ ଷ୍ଟୁଡିଓ ତରଫରୁ ପଚାରି ଶ୍ରୋତାଙ୍କ ବିଚାର ଉପରେ ଆଲୋଚନା କଲେ ଭଲ ହୁଅନ୍ତା ବୋଲି। ମନୋଜ ଭାଇ, ଆପଣଙ୍କର ଏହି ପ୍ରସ୍ତାବ ଖୁବ୍ ଚିନ୍ତନଶୀଳ। ଆପଣ ଯେଉଁ ଧାରଣା ଦେଇଛନ୍ତି ସେଥିରେ ମନୋରଞ୍ଜନ ସହିତ ଜ୍ଞାନ, ସଚେତନତା ଓ ଶ୍ରୋତାଙ୍କ ସକ୍ରିୟ ଅଂଶଗ୍ରହଣର ସୁଯୋଗ ରହିଛି। ତେବେ ଆପଣ କିଛି ବିଶେଷ ଲେଖିଛନ୍ତି, ତଥାପି ବି ମୁଁ ଜଣାଇ ଦେବାକୁ ଚାହେଁ ଯେ ଆମର ପ୍ରିୟ ଶ୍ରୋତାମାନେ ନିଜର ମନ କଥା ଆମକୁ ଚିଠି ମାଧ୍ୟମରେ ଲେଖିପାରିବେ ଏବଂ ନିଜର ଭାବନାକୁ ଆମ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟି ମିତଟିରେ ଆମକୁ ବାଣ୍ଟି ପାରିବେ। ତଥାପି ଆପଣ ଯେଉଁ ଏହି କିଛି ବିଶିଷ୍ଟ ବିଷୟରେ ପ୍ରଶ୍ନ ପଚାରି ତାହା ବିଷୟରେ ଆଲୋଚନା କରିବା ପାଇଁ ଚାହୁଁଛନ୍ତି, ଆମେ ଏହି ବିଷୟକୁ ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେବୁ ଏବଂ ଆଗକୁ ଏହି ବିଷୟରେ କିଛି କାର୍ଯ୍ୟକ୍ରମ କରିବା ପାଇଁ ଚେଷ୍ଟା ମଧ୍ୟ କରିବୁ। ତେବେ ଆପଣଙ୍କର ଏତେ ସୁନ୍ଦର ଚିଠି ଓ ଭଲ ପାଇବା ପାଇଁ ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ଏହିପରି ଭାବରେ ନିଜର ଚିଠି ଲେଖୁଥାନ୍ତୁ ଏବଂ ଆମକୁ ନିଜର ଭଲ ପାଇବା ପଠାଉଥାନ୍ତୁ।
1: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆମ ପାଖରେ 3 ଚିଠି ହିଁ ହସ୍ତଗତ ହୋଇଥିଲା ଆଉ ଏବେ ଆମେ 3 ଚିଠି ଯାକ ପଢିସାରିଛେ।

0: ବନ୍ଧୁଗଣ, ଆଜି ପାଇଁ ତ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ଆମର ସେହି ଛୋଟ ଅନୁରୋଧଟି ରହିବ।
1: ହଁ ଶ୍ରୋତା ବନ୍ଧୁ, ସେହି ଅନୁରୋଧଟି ହେଲା ଆପଣମାନଙ୍କ ମତାମତ ପଠାଇବା।

0: gold, 12 silver and 13 bronze. In athletics, Tajinder Pal Singh Toor won the silver medal in the men's shot put with a throw of 20.64 metres. And with that, we end this news bulletin.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ପ୍ରଚାର କରିବୁ ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିବେ ଶିଳ୍ପୀ କୈଳାସ ଚନ୍ଦ୍ର ଏବଂ ସାଥୀ। ରାତି 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ଗଜପତି ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶବନ୍ଧନ ହିନ୍ଦୀ ଭକ୍ତିଗୀତ। ରାତି 8:15 ଶିଳ୍ପୀମାନେ ହେଲେ ନୀତିନ ମୁକେଶ ଏବଂ ଅନୁପମା ଦେଶପାଣ୍ଡେ। କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କ୍ୟାନ୍ ରାତି 8:30। ସ୍ପଟ୍ଲାଇଟ୍ ଶୁଣିବେ ରାତି 9:15। 9:30 ବିଜ୍ଞାନ ଭାରତୀ। ରାତି 10:00 ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ଖେଳର ମୁଖ୍ୟାଂଶ ଏବଂ ରାତି 10:20 ପ୍ରଚାର କରିବ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଏଥର ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ଜ୍ୟୋତିର୍ମୟୀ ମହାପାତ୍ର, ବିଶ୍ୱକଲ୍ୟାଣୀ ମହାନ୍ତି, ସବିତା ରାଉତ ଓ ଗୋପାଳକୃଷ୍ଣ ବେହେରା। 6:30 ରହିଛି ଚେତନା ଚିନ୍ତନ। 6:35 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସରଗଫୁଲ ଶୁଣିବେ 7:25। 6:30 ଶୁଣିବେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ଶୁଣିବେ 9:00। ପୂର୍ବାହ୍ନ 10:10 ପ୍ରଚାର କରିବ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ପୂର୍ବାହ୍ନ 11:10 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ପୂର୍ବାହ୍ନ 11:30 ଶୁଣିବେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 12:00 ପ୍ରଚାର କରିବୁ ଦେଶାତ୍ମବୋଧ ଗୀତ। ସୁଗମ ସଙ୍ଗୀତ ଶୁଣିବେ 12:30। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଲକ୍ଷ୍ମୀନାରାୟଣ ଦତ୍ତ, ପ୍ରଦୀପ କୁମାର ମିଶ୍ର, ସନ୍ଧ୍ୟାରାଣୀ ମିଶ୍ର ଓ ପ୍ରଣବ କିଶୋର ପଟ୍ଟନାୟକ। ଦିନ 1:10 ପ୍ରଚାର କରିବୁ ଚାଷର କଥା। ଓଡ଼ିଆ ଆଲବମ୍ ଗୀତ ରହିଛି 1:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। 5:15 କାର୍ଯ୍ୟକ୍ରମ ଚିଠି ପାଇଛୁ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମସୁରାମ ଗଣ୍ଡ ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30। ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ସ୍ପୋର୍ଟସ୍ କ୍ୟାନ୍ ରାତି 8:30। ରେଡ଼ି କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:15 ଶୁଣିବେ ସାପ୍ତାହିକ ବିଧାନସଭା ସମୀକ୍ଷା ଆକାଶବାଣୀ କଟକ କେନ୍ଦ୍ରରୁ।

ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ଓ ରାତି 10ଟାରେ ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଆକାଶବାଣୀ ଭବାନୀ ପାଟଣା ଲୋକଗୀତ କ୍ରମରେ ଶୁଣନ୍ତୁ ଘୁମୁରା ଗୀତ। ପରିବେଷଣ କରିଛନ୍ତି କୈଳାସ ଚନ୍ଦ୍ର ସିଂ ଓ ସାଥୀ। ଗୀତ ରଚନା କରିଛନ୍ତି ଯୁଗଳ କିଶୋର ଯୋଶୀ।

ଲୋକଗୀତ କ୍ରମରେ ଶୁଣୁଛନ୍ତି ଘୁମୁରା ଗୀତ, ପରିବେଷଣ କରିଛନ୍ତି କୈଳାସ ଚନ୍ଦ୍ର ସିଂ ଓ ସାଥୀ। ପରବର୍ତ୍ତୀ ଗୀତଟି ସତ୍ୟନାରାୟଣ ମହାପାତ୍ରଙ୍କ ରଚନାରୁ।

ଲୋକଗୀତ କ୍ରମରେ ଶୁଣୁଥିଲେ ଘୁମୁରା ଗୀତ, ପରିବେଷଣ କରିଥିଲେ କୈଳାସ ଚନ୍ଦ୍ର ସିଂଙ୍କୁ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ଚାରୋଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାକୁ ଜ୍ଞାନ ଓ ନବସୃଜନରେ ପରିଣତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ସମ୍ବଲପୁରଠାରେ ଉତ୍ତରାଞ୍ଚଳ ଜୋନ୍ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଶ୍ରୀଜୀଉଙ୍କ ସୁନାବେଶ ପାଇଁ ନୂତନ ଅଳଙ୍କାର ସେଟ୍ ତିଆରି କରାଯିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳକୁ ସ୍ୱର୍ଣ୍ଣ। ନିଯୁକ୍ତି ମେଳା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସ୍ୱପ୍ନକୁ ସାକାର ଓ ବିଶ୍ୱାସକୁ ସମ୍ପୂର୍ଣ୍ଣ କରିବାର ଦୃଢ଼ ପ୍ରତିଶ୍ରୁତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟଠାରେ ମୁଖ୍ୟମନ୍ତ୍ରୀ ଆଜି ନୂତନ ଭାବେ ଚୟନ ହୋଇଥିବା ଚାରୋଟି ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି କହିଛନ୍ତି, ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକତା ଦେଇ ସରକାର ଏବେ ସୁଦ୍ଧା 46,550 ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର ଆକାଂକ୍ଷୀ ଯୁବ ସମାଜ ଭବିଷ୍ୟତର ସ୍ୱଚ୍ଛତା, ରୋଜଗାର, ସାମାଜିକ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ସରକାରଙ୍କୁ ଅଧିକ ଦାୟିତ୍ୱବାନ ଓ ତତ୍ପର କରିଛି। ଆର୍ଥିକ ଓ ସାମାଜିକ ସୁରକ୍ଷା ସହ ରାଜ୍ୟ ଏବଂ ସମାଜ ପାଇଁ କର୍ତ୍ତବ୍ୟ ସମ୍ପାଦନ କରିବାର ଗୁରୁଦାୟିତ୍ୱ ଆଜିଠାରୁ ଆରମ୍ଭ ହୋଇଛି ବୋଲି ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଚାରୋଟି ବିଭାଗର ସ୍ୱାସ୍ଥ୍ୟ ବିଭାଗରେ 814 ଜଣ ମେଡିକାଲ ଅଫିସର ଏବଂ 92 ଜଣ ଆସିଷ୍ଟାଣ୍ଟ ପ୍ରଫେସର, ସମୁଦାୟ 906 ଜଣ। ସ୍ୱାସ୍ଥ୍ୟ ବିଭାଗରେ ଓଡ଼ିଶା ପ୍ରଶାସନିକ ସେବାରେ 30 ଜଣ, ଓଡ଼ିଶା ରାଜସ୍ୱ ସେବାରେ 42 ଜଣ, ଓଡ଼ିଶାର ଅର୍ଥ ସେବାରେ 46 ଜଣ, ଓଡ଼ିଶା ଟିକସ ଏବଂ ହିସାବ ସେବାରେ 60 ଜଣ ଏବଂ ସମବାୟ ସେବାରେ 17 ଜଣ ଅଧିକାରୀଙ୍କୁ ମିଶାଇ ସମୁଦାୟ 1101 ଜଣ ନବନିଯୁକ୍ତ ଅଧିକାରୀମାନଙ୍କୁ ମୁଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି, ଯେଉଁମାନେ ଆଜି ଆପଣମାନେ ଏଠି ନିଯୁକ୍ତି ପତ୍ର ପାଇ ଆପଣଙ୍କର କର୍ମପଥରେ ଆଗେଇ ଯିବା ପାଇଁ ସଂକଳ୍ପ ନେଇକରି ବାହାରିଛନ୍ତି।
0: ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପୁସ୍ତକର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଓଡ଼ିଆ ଭାଷାକୁ ଜ୍ଞାନ, ଦକ୍ଷତା, ନବସୃଜନ ଓ ସୁଯୋଗର ଭାଷାରେ ବିକଶିତ କରିବା ପାଇଁ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଜୟଦେବ ଭବନଠାରେ ଆମ ଭାଷା ଆମ ଗର୍ବ ଓ ବିକଶିତ ଓଡ଼ିଶା 2036 ପାଇଁ ଦୃଷ୍ଟିଭଙ୍ଗୀ ଶିକ୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଓଡ଼ିଆ କହିବା ସହିତ ଏହି ଭାଷାରେ ଜ୍ଞାନ ହାସଲ, ଦକ୍ଷତା ବିକାଶ, ନୂଆ ସୁଯୋଗ ସୃଷ୍ଟି କରିବାର ଭାଷାର ପ୍ରକୃତ ସଶକ୍ତିକରଣ। ଓଡ଼ିଆରେ ଗୁଣାତ୍ମକ ଶିକ୍ଷା ସାମଗ୍ରୀ, ବିଶେଷ କରି ବୈଷୟିକ, ବୈଜ୍ଞାନିକ ଓ ବୃତ୍ତିଗତ ବିଷୟ ପୁସ୍ତକ ଉପଲବ୍ଧ ହେବା ଆବଶ୍ୟକ। ଆଇନ, ସରକାରୀ ଯୋଜନା ଓ ଜରୁରୀ ସରକାରୀ ଦସ୍ତାବିଜକୁ ମଧ୍ୟ ସରଳ ସହଜ ଓଡ଼ିଆରେ ଅନୁବାଦ କରାଯିବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି। ମାତୃଭାଷା ଏକ ଜାତିର କଳ୍ପନା, ମୂଲ୍ୟବୋଧ ଓ ସାମୂହିକ ଆକାଂକ୍ଷାକୁ ପ୍ରତିଫଳିତ କରିଥାଏ। ଏହା ଶିଶୁମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସମାଜରେ ଜ୍ଞାନ ବିନିମୟ ଓ ସାମାଜିକ ଆର୍ଥିକ ଜୀବନରେ ସଫଳ ଭାବେ ଅଂଶଗ୍ରହଣ କରିବାରେ ସହାୟକ ହୁଏ। ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ସମୟରେ ଓଡ଼ିଆକୁ ଜ୍ଞାନ ଓ ନବସୃଜନର ଏକ ଗତିଶୀଳ ଭାଷାରେ ପରିଣତ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ପଶ୍ଚିମ ଓଡ଼ିଶାରେ 1000 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ବେଦାନ୍ତ ଝାରସୁଗୁଡ଼ାରେ 2 ମିଲିୟନ ଟନ୍ର ସ୍ମେଲ୍ଟର ପ୍ଲାଣ୍ଟ ନିର୍ମାଣ ସହ 1,00,000 କୋଟି ଟଙ୍କା ନିବେଶ କରିବ। ପ୍ଲାଣ୍ଟ ପାଇଁ ରାଜ୍ୟ ସରକାର 500 ଏକର ଜାଗା ଯୋଗାଇ ଦେଇଛନ୍ତି। ସିଜିମାଳି ଓ କର୍ଲାପାଟ ଖଣିକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ନେଇ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 138ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ସବୁଜ ଭବିଷ୍ୟତ ପାଇଁ ଏକ ପେଡ୍ ମାଙ୍କେ ନାମ 3.0 ଅଭିଯାନ ଓଡ଼ିଶାର ସାମୂହିକ ସଂକଳ୍ପର ପ୍ରତିଫଳନ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ଗତକାଲି ରାଜ୍ୟରେ ଗୋଟିଏ ଦିନରେ 47 ଲକ୍ଷରୁ ଉର୍ଦ୍ଧ୍ୱ

0: ଚାରାରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଗ୍ରାମାଞ୍ଚଳର ଅଂଶଗ୍ରହଣ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ଓଡ଼ିଶାବାସୀଙ୍କ ସାମୁହିକ ସଂକଳ୍ପକୁ ଏହା ପ୍ରତିଫଳିତ କରୁଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପାଞ୍ଚଟି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ସାଇବର ଅପରାଧ, ଅବୈଧ ନିଶା କାରବାର ବନ୍ଦ ଓ ପ୍ରତ୍ୟେକ ଜିଲ୍ଲାରେ ସାଇବର ଥାନା ଖୋଲିବା ସମ୍ପର୍କରେ ଆଲୋଚନା କରାଯାଇଛି। ଚାର୍ଜସିଟ୍ ଦାଖଲରେ ଅବହେଳା କରି ଅପରାଧୀ ବେଲ୍ ପାଇଲେ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି।
1: ବିଭିନ୍ନ ବଟାଲିୟନ୍ର 1027 ପିଲା ପାସ୍ ଆଉଟ୍ କରିଛନ୍ତି। ତାଙ୍କର ସିଲେକ୍ସନ୍ ସମସ୍ତଙ୍କର 24 ନଭେମ୍ବର ମାସରେ ଆରମ୍ଭ ହୋଇଥିଲା। ଆମେ ତାଙ୍କୁ ବିଭିନ୍ନ ପ୍ରାକ୍ଟିକାଲ ଏକ୍ସପୋଜର ପାଇଁ ରଥଯାତ୍ରା, ଶୀତଳ ଷଷ୍ଠୀ ସବୁଠି ପଠାଉଥିଲୁ। ଇଭେନ୍ ଆସେମ୍ବଲି ଡ୍ୟୁଟିରେ ପଠାଗଲା ଯେ ପ୍ରାକ୍ଟିକାଲ ରୂପେ ଦେଖିପାରେ। ଆମ ପାଇଁ ବହୁତ ଖୁସିର ସମୟ, ବହୁତ ଠିକ୍ ସମୟରେ ଆସିଛନ୍ତି। ଆପଣ ଜାଣିଛନ୍ତି ବର୍ତ୍ତମାନ ପର୍ବାଣୀର ସମୟ ହେଉଛି। ଓଡ଼ିଶା ପୁଲିସକେ ଏଇଟା ବହୁତ ସମ୍ବଳ ଦେବ, ଷ୍ଟ୍ରେଙ୍ଥ ଦେବ, ଆର୍ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମେ ଲୋକକୁ ଭଲ ସେବା ଯୋଗାଇ ପାରିବୁ।
0: ପୂର୍ବାହ୍ନରେ ଶ୍ରୀ ମିଶ୍ର ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବିଟିଆଇ ବୁର୍ଲାଠାରେ ପଞ୍ଚମ ବ୍ୟାଚ୍ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2025-26 ଆର୍ଥିକ ବର୍ଷର ଅଟକଳ ରିପୋର୍ଟ ଉପସ୍ଥାପନ କରାଯାଇ ଆଲୋଚନା ହୋଇଥିଲା। ଆଦର୍ଶ ଗୁରୁକୁଳ ନିର୍ମାଣ, ସେବକ ସେବକ ନିଯୋଗ, ମଠର ପ୍ରଚାର ପ୍ରସାର, ତତ୍ତ୍ୱ ଗବେଷଣା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରାଯାଇଛି। ଶ୍ରୀମନ୍ଦିର ପ୍ରମୋଦ ଉଦ୍ୟାନ, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର, ସେବାୟତ ବାସଗୃହ, ହରଚଣ୍ଡୀ ସାହିରେ ଥିବା ଜାଗା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ 2026 ପାଇଁ ଅନ୍ଲାଇନ୍ ପୋର୍ଟାଲ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବୈଠକରୁ ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀଜୀଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିସାରିଛି। ଆସନ୍ତା 30 ତାରିଖରୁ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ସକାଳ 6ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଖୋଲାଯିବ। ପ୍ରଥମ 3 ଦିନ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହାପରେ 10 ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରାଯିବ। ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
2: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ସମ୍ବନ୍ଧରେ ଆମେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅବଗତ କରିଥିଲୁ। ଶ୍ରୀମନ୍ଦିର ପରିଚାଳନା କମିଟି ଆମେ ଯେହେତୁ ସ୍ୱଚ୍ଛତାର ସହିତ ମହାପ୍ରଭୁଙ୍କ ଆଶୀର୍ବାଦରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ଯାହା ବି ହେଉଛି ତାକୁ ଅବଗତ କଲାପରେ ସମସ୍ତେ ସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ ସଦସ୍ୟମାନେ ବିଭିନ୍ନ ସେବାୟତ କଲ୍ୟାଣ ଯୋଜନା ଉପରେ ବିଶେଷ ଭାବରେ ଗୁରୁତ୍ୱ ଦେଇଥିଲେ।
0: ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଛି। ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଉଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାନି 20 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବର୍ଷାଜନିତ ବନ୍ୟା ପରିସ୍ଥିତିର କ୍ଷୟକ୍ଷତି ଆକଳନ କରି କହିଛନ୍ତି ବର୍ଷା ଯୋଗୁଁ 10 ଜିଲ୍ଲା ପ୍ରଭାବିତ ହୋଇଛି। ମୁଣ୍ଡଳୀଠାରେ ଆଜି ମଧ୍ୟରାତ୍ରି ସୁଦ୍ଧା 6 ଲକ୍ଷ କ୍ୟୁସେକ୍ ବନ୍ୟା ପ୍ରବାହିତ ହେବାର ସମ୍ଭାବନା ରହିଛି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର 20 ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଶାଳନ୍ଦୀ ନଦୀର ରାଜଘାଟ ଓ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ଗୌରୀଶଙ୍କର ମାଝୀ ଆଜି ନବରଙ୍ଗପୁର ସଦର ବ୍ଲକ ଓ କୋଷାଗୁମୁଡ଼ା ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ କହିଛନ୍ତି ଖେଳୁଆଡ଼ ମନୋଭାବ ଏବଂ ଭାଇଚାରା ସୁସ୍ଥ ସମାଜର ମୂଳଦୁଆ। ଖେଳ ମାଧ୍ୟମରେ ସମସ୍ତଙ୍କ ମଧ୍ୟରେ ଏକ ସମନ୍ୱୟ ସ୍ଥାପନ ହୋଇଥାଏ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚୀନ୍ଠାରେ ଅନୁଷ୍ଠିତ ଜୁନିୟର ଏସିଆ କପ୍ ହକି 2026ରେ ଚାମ୍ପିୟନ୍ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା 10 ଜଣ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରତ୍ୟେକ ଖେଳାଳିଙ୍କୁ 1,25,00,000 ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା 2026ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଫାଇନାଲରେ ଇରାନକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ 4ଟି ବିଭାଗର 1,101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଭାଷାକୁ ଜ୍ଞାନ ଓ ନବସୃଜନରେ ପରିଣତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କୁ ସମ୍ବୋଧନ

0: ଥିବେ ପ୍ରଧାନମନ୍ତ୍ରୀ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉଭୟ ପୁରୁଷ ଓ ମହିଳା କବାଡ଼ି ଦଳକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ।
2: ଆଜିର ପ୍ରସଙ୍ଗ ବିଷୟ ଶ୍ରୀମଦ୍ ଭାଗବତ ପାଲଟିଛି ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ। ଆଲେଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଭାଦ୍ରବ ମାସ ପୂର୍ଣ୍ଣିମାକୁ ଇନ୍ଦୁ ପୂର୍ଣ୍ଣିମା କୁହାଯାଉଥିବା ବେଳେ ଏହି ଦିନ ଓଡ଼ିଆରେ ଶ୍ରୀମଦ୍ ଭାଗବତ ରଚନା କରାଯାଇଥିବା ବିଶ୍ୱାସ କରାଯାଇଥାଏ। ଏଣୁ ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଭାଗବତ ଜନ୍ମଦିବସ ପାଳନ ହୋଇଥାଏ। ଆମ ରାଜ୍ୟରେ ଏମିତି କେଉଁ ଗାଁ ନାହିଁ ଯେଉଁଠି ଭାଗବତ ଗାଦି ଓ ଟୁଙ୍ଗି ନାହିଁ। ଓଡ଼ିଆ ଶ୍ରୀମଦ୍ ଭାଗବତ ପୋଥିକୁ ସମସ୍ତେ ଭଗବାନ ବୋଲି ମନେକରି ପୂଜା କରିଆସୁଛନ୍ତି। ଏଣୁ ଏହି ଗ୍ରନ୍ଥ ଏକମାତ୍ର ଗ୍ରନ୍ଥ ଯାହାକୁ ଭାଗବତ ଗୋସାଇଁ ବୋଲି ସମ୍ବୋଧନ କରାଯାଉଥିବା ବେଳେ ଏହି ଗ୍ରନ୍ଥର ଜନ୍ମ ଉତ୍ସବ ପାଳନ କରାଯାଏ। ଆଜି ହେଉଛି ଶ୍ରୀମଦ୍ ଭାଗବତର ଜନ୍ମତିଥି। ପୁଣ୍ୟାତ୍ମା ଜଗନ୍ନାଥ ଦାସ ହେଉଛନ୍ତି ଏହି ଓଡ଼ିଆ ଭାଗବତର ରଚୟିତା। ସେ ସଂସ୍କୃତ ଭାଗବତକୁ ଆକ୍ଷରିକ ଓଡ଼ିଆ କରିନାହାନ୍ତି, କିନ୍ତୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଓଡ଼ିଆ ଭାଗବତକୁ ଏପରି ଲେଖିଛନ୍ତି ଯେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥାଏ। ପ୍ରାୟ ପଞ୍ଚଦଶ ଶତାବ୍ଦୀରେ ଉତ୍କଳରେ ପଞ୍ଚସଖାଙ୍କ ଆବିର୍ଭାବ ଘଟିଥିଲା, ଯେଉଁମାନେ ଆଧ୍ୟାତ୍ମିକ ସାହିତ୍ୟକୁ ଶିଖରକୁ ନେଇଯାଇଥିଲେ। ଜଗନ୍ନାଥ ଦାସ ଥିଲେ ପଞ୍ଚସଖା ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ଦାସଙ୍କ ଭାଗବତ ହେଉଛି ଓଡ଼ିଆ ଜାତୀୟତାର ପ୍ରତୀକ। ଓଡ଼ିଆ ଜାତିକୁ ଏହି ଭାଗବତ ଏକତା ସୂତ୍ରରେ ବାନ୍ଧି ରଖିଛି। ଯେଉଁଠି ଓଡ଼ିଆ, ଯେଉଁଠି ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର, ସେଇଠି ରହିଛି ଏହି ଓଡ଼ିଆ ଭାଗବତ। ଏବେ ବି ମେଦିନୀପୁର ଅଞ୍ଚଳରେ ବଙ୍ଗଳା ଅକ୍ଷରରେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଛପାଯାଇ ପାଠ କରାଯାଉଛି। ପଣ୍ଡିତ ଜଗନ୍ନାଥ ଦାସ ରାଧାଷ୍ଟମୀରେ ଜନ୍ମ ହୋଇଥିବାରୁ ଲୋକେ ତାଙ୍କୁ ସାକ୍ଷାତ ରାଧାଙ୍କ ଅବତାର ବୋଲି ମାନ୍ୟ କରୁଥିଲେ। ବାଲ୍ୟକାଳରୁ ଜଗନ୍ନାଥ ଦାସ ଥିଲେ ଅଗାଧ ଜ୍ଞାନର ଅଧିକାରୀ। ପ୍ରାଥମିକ ଶିକ୍ଷା ଲାଭ କରୁଥିବା ସମୟରେ ସେ ପିତାଙ୍କଠାରୁ ଅମରକୋଷ ସମେତ ଅନ୍ୟ ବ୍ୟାକରଣ ପୁସ୍ତକ ଅଧ୍ୟୟନ କରି ସଂସ୍କୃତ ଓ ଓଡ଼ିଆ ଭାଷାରେ ପ୍ରବୀଣ ହୋଇଯାଇଥିଲେ। 18 ବର୍ଷ ବୟସରେ ସେ ପୁରାଣ ଶାସ୍ତ୍ରରେ ଅଦ୍ୱିତୀୟ ପଣ୍ଡିତ ଭାବେ ଖ୍ୟାତି ଅର୍ଜନ କରିଥିଲେ। ବୟସ ବୃଦ୍ଧି ଫଳରେ ପ୍ରତ୍ୟହ ଶ୍ରୀକ୍ଷେତ୍ରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭାଗବତ ପଢ଼ିବାରେ ଲାଗିଲେ। ବଡ଼ ଦେଉଳର ଦକ୍ଷିଣ ଦିଗରେ ବଟ ଗଣେଶଙ୍କ ପାଖରେ ପୁରାଣ ପାଠ ପାଇଁ ତାଙ୍କ ନିମନ୍ତେ ସ୍ଥାନ ନିର୍ଦ୍ଦିଷ୍ଟ କରିଦିଆଗଲା। ପ୍ରତ୍ୟହ ତାଙ୍କ ମୁଖରୁ ଭାଗବତ ଶୁଣିବା ପାଇଁ ସେଠାରେ ଲୋକେ ରୁଣ୍ଡ ହେଲେ, ଫଳରେ ପୁରାଣ ପାଠ ପାଇଁ ରାଜା ତାଙ୍କ ନିମନ୍ତେ ବୃତ୍ତି ଖଞ୍ଜିଦେଲେ। ଏବେ ବି ସେହି ବୃତ୍ତି ଖଞ୍ଜା ହୋଇ ରହିଛି। ଜଗନ୍ନାଥ ଦାସଙ୍କୁ 19 ବର୍ଷ ହୋଇଥିବା ବେଳର କଥା। ଏହି ସମୟରେ ବଙ୍ଗଦେଶରୁ ଶ୍ରୀଚୈତନ୍ୟ ଆସିଲେ ଶ୍ରୀକ୍ଷେତ୍ର ପୁରୀକୁ। ଶ୍ରୀମନ୍ଦିରର ବଟମୂଳରେ ଶ୍ରୀଚୈତନ୍ୟଙ୍କ ସହ ଜଗନ୍ନାଥ ଦାସଙ୍କ ସାକ୍ଷାତ ହେଲା। ସେତେବେଳେ ଜଗନ୍ନାଥ ଦାସ ଭାଗବତ 10ମ ସ୍କନ୍ଧର ବ୍ରହ୍ମାସ୍ତୁତି ଗାୟନ କରୁଥାନ୍ତି। ତାଙ୍କର ଜ୍ଞାନ ଗାରିମା ଦେଖି ଶ୍ରୀଚୈତନ୍ୟ ତାଙ୍କ ଅନୁଗାମୀମାନଙ୍କୁ କହିଲେ, ଏ ଜଗନ୍ନାଥ ଦାସ ଏମିତି ସେମିତି ବ୍ୟକ୍ତି ନୁହନ୍ତି, ସେ ମହାପ୍ରଭୁ ଜଗନ୍ନାଥଙ୍କର ସଙ୍ଗୀ। ଜଗନ୍ନାଥ ଦାସ ଶ୍ରୀଚୈତନ୍ୟଙ୍କୁ ଗୁରୁ ଭାବରେ ସମ୍ମାନ ପ୍ରଦର୍ଶନ କରିବାରେ ଲାଗିଲେ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ। ପଞ୍ଚସଖାର ଅନ୍ୟତମ ପଣ୍ଡିତ ବଳରାମ ଦାସ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ଦାସଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ, ଫଳରେ ଜଗନ୍ନାଥ ଦାସ ଶ୍ରୀଚୈତନ୍ୟ ଓ ବଳରାମ ଦାସଙ୍କୁ ଗୁରୁ ରୂପରେ ମାନିବାରେ ଲାଗିଲେ। ଜଗନ୍ନାଥ ଦାସଙ୍କ ଅସାଧାରଣ ପ୍ରେମ ଭକ୍ତି ଦେଖି ଦିନେ ଶ୍ରୀଚୈତନ୍ୟ ନିଜର ଗୈରିକ ଉତ୍ତରୀୟକୁ ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଲେ। ସେହି ଦିନଠାରୁ ଲୋକେ ତାଙ୍କୁ ଅତି ବଡ଼ି ଗୋସ୍ୱାମୀ ଭାବରେ ସମ୍ବୋଧନ କରିବାରେ ଲାଗିଲେ। 1547 ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ସ୍ନାନ ଯୋଗ ତିଥିରେ ସାତ ଲହଡ଼ି ମଠରେ ଜଗନ୍ନାଥ ଦାସ ଶରୀର ତ୍ୟାଗ କରିଥିଲେ। ଜଗନ୍ନାଥ ଦାସ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ। ତାଙ୍କ ଦୃଷ୍ଟିରେ ବୃନ୍ଦାବନ, ଅଯୋଧ୍ୟା, ଗୋପ, ଦ୍ୱାରକା, ବଦ୍ରିକା, କାଶୀ, ଗଙ୍ଗା, ଯମୁନା, ଗୋଦାବରୀ, ସିନ୍ଧୁ ସମନ୍ୱିତ କ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ପୁରୀ। ତେଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିନା ତାଙ୍କ ହୃଦୟରେ ଅନ୍ୟ କାହାର ସ୍ଥାନ ନଥିଲା। ତାଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଘରେ ଘରେ ପୂଜା ପାଇଲା। ଗାଁ ଗାଁରେ ସ୍ଥାପନା ହେଲା ଭାଗବତ ଟୁଙ୍ଗି। ଭାଗବତ ଟୁଙ୍ଗିମାନଙ୍କରେ ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀମଦ୍ ଭାଗବତ ପାଠ ହେଲା। ଗାଁ ଗହଳିର ନିରକ୍ଷର

0: ଲୋକଟିଏ ଶ୍ରୀମଦ୍ ଭାଗବତରେ ରହିଥିବା ବାଣୀ ସବୁକୁ ବୁଝି ନିଜ ଜୀବନଶୈଳୀକୁ ଉତ୍ତମ କରିବାରେ ଲାଗିଲା। ଏହାର ବାଣୀ ଶୁଣି ଜାଣି ଲୋକମାନେ ସଚେତନ ହେଲେ। ଶ୍ରୀମଦ୍ ଭାଗବତ ପାଲଟିଗଲା ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ।
1: ଆଜିର ପ୍ରସଙ୍ଗରେ ଶୁଣିଲି ଶ୍ରୀମଦ୍ ଭାଗବତ ପାଲଟିଛି ପ୍ରତ୍ୟେକ ଓଡ଼ିଆଙ୍କ ଆଧ୍ୟାତ୍ମିକ ସ୍ପନ୍ଦନ। ଆଲିଖ୍ୟ ସନ୍ତୋଷ କୁମାର ଦାସ, ଉପସ୍ଥାପନା ସୁକନ୍ୟା ଜେନା।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ନିଯୁକ୍ତି ମେଳା ଯୁବବର୍ଗଙ୍କ ସପନକେ ସାକାର ଆଉ ବିଶ୍ୱାସକେ ପୂରା କରବାର ଗୋଟେ ଦୃଢ଼ ପ୍ରତିଶ୍ରତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ନୂଆକରି ଚାକିରି ପାଇଥିବାର 1101 ଜଣ ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତିପତ୍ର। ରାଜ୍ୟ ଶିଶୁ ମହିଳା ଆଉ କିଶୋରୀମାନଙ୍କର ପୋଷଣ ଆଉ ସ୍ୱାସ୍ଥ୍ୟ ସଚେତନତାକେ ବରଖାସ୍ତ କରବାର ଲାଗି ଆଜି ଶୁଭାରମ୍ଭ ହେଲା ଅଙ୍ଗନକା ଉତ୍ସବ ଅଭିଯାନ। ଆଉ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟ ରେଞ୍ଜସ୍ତରୀୟ 5 ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ନିଯୁକ୍ତି ମେଳା ଖାଲି ଗୋଟେ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଇଟା ଯୁବବର୍ଗଙ୍କ ସପନକେ ସାକାର ଆଉ ବିଶ୍ୱାସକେ ପୂରା କରବାର ଦୃଢ଼ ପ୍ରତିଶ୍ରତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟନ ମୁଖ୍ୟମନ୍ତ୍ରୀ ଆଜି ନୂଆକରି ଚାକିରି ପାଇଥିବା 4 ବିଭାଗର 1101 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ଦେଇକରି କହିଛନ୍, ନିଯୁକ୍ତି ପ୍ରକ୍ରିୟାକେ ପ୍ରାଥମିକତା ଦେଇକରି ସରକାର ଏଛେନ୍ତକ 46,550 ଜଣଙ୍କୁ ନିଯୁକ୍ତି ଦେଇଛନ୍। 2047 ମସିହା ତକ ବିକଶିତ ଭାରତ ଗଠନ ଥି ଯୁବବର୍ଗଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଛେନ୍ ଆକାଂକ୍ଷୀ ଯୁବ ସମାଜ ଭବିଷ୍ୟତର ସ୍ୱଚ୍ଛତା, ରୋଜଗାର, ସାମାଜିକ ଅଧିକାର ଲାଗି ସ୍ୱର ଉତ୍ତୋଳନ କରବାରଟା ସରକାରଙ୍କୁ ଅତକା ଦାୟିତ୍ୱବାନ ଆଉ ତତ୍ପର କରିଛି। ଆର୍ଥିକ ଆଉ ସାମାଜିକ ସୁରକ୍ଷା ସହିତ ରାଜ୍ୟ ଆଉ ସମାଜ ଲାଗି କର୍ତ୍ତବ୍ୟ ପୂରା କରବାର ଗୁରୁଦାୟିତ୍ୱ ଆଇଷ୍ଠାନୁ ମୂଲ ହୋଇଛି ବୋଲି ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍।
1: 4 ବିଭାଗର ସ୍ୱାସ୍ଥ୍ୟ ବିଭାଗରେ 814 ଜଣ ମେଡିକାଲ ଅଫିସର ଏବଂ 92 ଜଣ ଆସିଷ୍ଟାଣ୍ଟ ପ୍ରଫେସର, ସମୁଦାୟ 906 ଜଣ। ସ୍ୱାସ୍ଥ୍ୟ ବିଭାଗରେ ଓଡ଼ିଶା ପ୍ରଶାସନିକ ସେବାରେ 30 ଜଣ, ଓଡ଼ିଶା ରାଜସ୍ୱ ସେବାରେ 42 ଜଣ, ଓଡ଼ିଶାର ଅର୍ଥ ସେବାରେ 46 ଜଣ, ଓଡ଼ିଶା

0: ସବୁ ହିସାବ ସେବାରେ 60 ଜଣ ଏବଂ ସମବାୟ ସେବାରେ 17 ଜଣ ଅଧିକାରୀଙ୍କୁ ମିଶାଇ ସମୁଦାୟ 1101 ଜଣ ନବନିଯୁକ୍ତ ଅଧିକାରୀମାନଙ୍କୁ ମୁଁ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଯେଉଁମାନେ ଆଜି ଆପଣମାନେ ଏଠି ନିଯୁକ୍ତି ପତ୍ର ପାଇ ଆପଣଙ୍କର କର୍ମପଥରେ ଆଗେଇ ଯିବା ପାଇଁ ସଂକଳ୍ପ ନେଇକରି ବାହାରିଛନ୍ତି।
1: ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 906 ଜଣ, ଅର୍ଥ ବିଭାଗର 106, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 72 ଜଣ, ସମବାୟ ବିଭାଗର 17 ଜଣଙ୍କୁ ନିଯୁକ୍ତି ପତ୍ର ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀର ବହିର ଉନ୍ମୋଚନ କରିଛନ୍। ତୃଣମୂଳ ସ୍ତରଥି ପୋଷଣ ଆଉ ଶିଶୁ ବିକାଶ ସେବା ଯୋଗାବାର୍ଥୀ ଅଙ୍ଗନବାଡ଼ି କର୍ମୀ ଆଉ ସହାୟିକାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱର ମହିଳା ଆଉ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷନ ଆଜି ଅଙ୍ଗନ କା ଉତ୍ସବ ଅଭିଯାନର ଆଭାସୀ ଜରିଆ ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ କହିଛନ୍, ଏହି ପଦକ୍ଷେପ ରାଇଜେ ଶିଶୁ ମହିଳା ଆଉ କିଶୋରୀମାନଙ୍କର ପୋଷଣ ଆଉ ସ୍ୱାସ୍ଥ୍ୟ ସଚେତନତାକେ ଆହୁରି ବରକସ କରବା। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ମହିଳା ଆଉ ଶିଶୁ କଲ୍ୟାଣକେ ଆହୁରି ବରକସ କରବାର ସହିତ ଆଗଧାଡ଼ି କର୍ମୀ ଆଉ ସହାୟିକାମାନଙ୍କର ଯୋଗଦାନକେ ସ୍ୱୀକୃତି ଦେଇକରି ଶାଢ଼ୀ ଭତ୍ତା ବାବଦକେ 1500 ଟଙ୍କାକେ ବଢ଼େଇଛନ୍। ଏଥିଲାଗି 1,48,000 ଅଙ୍ଗନବାଡ଼ି ଆଉ ସହାୟିକା ଲାଭ ପାଇବେ। ପୋଷଣ ସ୍ୱାସ୍ଥ୍ୟ ପ୍ରାକ୍ ବିଦ୍ୟାଳୟର ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବାର ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରଶାସନିକ କାମକେ କମ୍ କରବାର ଲାଗି ଉପମୁଖ୍ୟମନ୍ତ୍ରୀ ଦୀପ୍ତି ପୋର୍ଟାଲର ଶୁଭାରମ୍ଭ କରିଛନ୍। ପୋର୍ଟାଲ ଜରିଏ ବିଜୁଳି ବିଲ୍ ଯାଞ୍ଚ ପରିଶୋଧ ଆଉ ଟ୍ରାକିଂ ସିଧାସଳଖ ହୋଇପାରବା। ଉପମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ଗଲା 9 ତାରିଖନୁ ଆଇବା ମାସର 8 ତାରିଖ ତକ ସେବା ସଂକଳ୍ପ ଅଭିଯାନ ଚାଲିଛି। ଅଭିଯାନ ଅଧୀନତି 74,224 ଅଙ୍ଗନବାଡ଼ି କେନ୍ଦ୍ର ନ ଆଇବା 27-29 ତାରିଖ ତକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଆଇବା 30 ତାରିଖନୁ ସାଧାରଣ ଲୋକଙ୍କ ଲାଗି ଖୋଲାଯିବା। ସକାଳର 6 ବଜେନୁ ସଞ୍ଜର 5 ବଜେ ତକ ମନ୍ଦିର ଖୋଲା ରହିବା ଆଉ ପହେଲା 3 ଦିନ ମାହାଲିଆ ରହିବା ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକଟି ନିଷ୍ପତ୍ତି ନିଆଯାଇଛି। ବୈଠକନୁ ମିଳିଥିବା ସୂଚନା ଅନୁସାରେ ଏ ବଛର ସ୍ନାନଯାତ୍ରାନୁ ନୀଳାଦ୍ରି ବିଜେ ତକ ସବୁ ନୀତି ପରିଚାଳନା ବାବଦେ ସମୀକ୍ଷା କରାଯାଇଛି। ଇଟାକେ ନେଇକରି କୃତଜ୍ଞତା ପ୍ରସ୍ତାବ ଗୃହୀତ ହୋଇଥିବାର ବେଳେ ଯାହା କିଛି ଅସଙ୍ଗତି ରହିଛି ତାକେ ଆଇବା ବଛର ଠିକ୍ କରବାରକେ ଆଲୋଚନା ହୋଇଛି। ରତ୍ନଭଣ୍ଡାର ଗନ୍ତିମନ୍ତୀ ଉପରେ ଆଲୋଚନା ହୋଇଥିବା ବେଳେ ଆଦର୍ଶ ଗୁରୁକୁଳ ନିର୍ମାଣ ବାବଦେ ଭିଲ୍ ବୈଠକଟି ଆଲୋଚନା କରାଯାଇଛି। ଆଇବା ନଭେମ୍ବର ମାସେ ମୁଖ୍ୟମନ୍ତ୍ରୀ ଆଇନମନ୍ତ୍ରୀ ଆଉ ଗଜପତିଙ୍କର ଉପସ୍ଥିତି ଥି ଗୁରୁକୁଳ ନିର୍ମାଣ ଲାଗି ଭୂମିପୂଜନ କରାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ଓଡ଼ିଆ ଭାଷାକେ ଜ୍ଞାନ ଦକ୍ଷତା ଓ ସୁଯୋଗର ଭାଷା କରବାରକେ ରାଜ୍ୟପାଳ ହରିବାବୁ କମ୍ବମ୍ପାଟି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଜୟଦେବ ଭବନର ଆଜି ଆମ ଭାଷା ଆମ ଗର୍ଭ ଆଉ ବିକଶିତ ଓଡ଼ିଶା 2036 ଶୀର୍ଷକ ସେମିନାରଥି ରାଜ୍ୟପାଳ ଯୋଗ ଦେଇକରି କହିଛନ୍, ଖାଲି ଓଡ଼ିଆ କହିବାରଟା ନୁହେଁ, ଏ ଭାଷାଟି ଜ୍ଞାନ ହାସଲ ଆଉ ନୂଆ ସୁଯୋଗ ସୃଷ୍ଟି କରବାରଟା ହିଁ ପ୍ରକୃତ ସଶକ୍ତିକରଣ। ଓଡ଼ିଆଥି ବୈଷୟିକ ବୈଜ୍ଞାନିକ ବହି ଆଉ ସରକାରୀ ଦସ୍ତାବିଜର ସରଳ ଅନୁବାଦ ଦରକାର ରହିଛି ବୋଲି ରାଜ୍ୟପାଳ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନସେବାର 25 ବର୍ଷ ପୂରା ହୋଇଛି। ଜନସେବାନୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଓ ଏହାଦେ ତକ ଚାଲିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକେ ଇଟା ଦର୍ଶାଉଛି। ସେବା ଓ ସୁଶାସନର ଏହି ଦୂରଦୃଷ୍ଟିଟି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଲାଗି ସବୁବେଳେ କାମ କରିଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏ ସମର୍ପଣ ଜୀବନକେ ବଦଳାଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କଡ଼ିଥି ଆସୁନ୍ ଜାନ୍ମା ମିଶନ ଜୀବନ ପରିବେଶ ଲାଗି ଜୀବନଶୈଳୀ ବାବଦେ। ସରକାର ଆର୍ ଉଦ୍ୟୋଗ ଭିତରେ ଫି ଜଳବାୟୁ ଚୁକ୍ତିନାମା ଗୋଟିଏ ବିତର୍କ ହୋଇକରି ରହିଆସିଥିଲା। ଜଣେ ସାଧାରଣ ଲୋକ ଗୋଟେ ମଙ୍ଗଳବାର ଦିନ କାଣା କର୍ସି ସେଟା କେଭେ ଭିଲ୍ କେନ୍ସି ପଢ଼ା ବହିତି ନାଇଥିଲା। ସିଓପି 26 ମୋଦି ମିଶନ ଲାଇଫ୍ର ପ୍ରସ୍ତାବ ଦେଇଥିଲେ, ଯେନ୍ଥି ସେ ଯୁକ୍ତି କରିଥିଲେ ଯେ ଯୋଗାଣ ବାଗିର ଚାହିଦା ଭିଲ୍ ଗୋଟିଏ ପ୍ରଭାବଶାଳୀ ମାଧ୍ୟମ ଆଉ ବ୍ୟବହାର କି ଉପଯୋଗତି ସଂଯମତା ପାଳନ କରବାର ଗୋଟିଏ ପୂର୍ଣ୍ଣା ଭାରତୀୟ ଅଭ୍ୟାସ କେନ୍ସି ଚୁକ୍ତିଥି ଲଦି ଦିଆନାଇଯାଇଥିବାର ତ୍ୟାଗ ନୁହେଁ। G20ର ନୂଆଦିଲ୍ଲୀ ଘୋଷଣାପତ୍ର ଇତାକେ ଗ୍ରହଣ କରିଥିଲା, ଯେନ୍ଟା ଇସ୍ତନ ନ ସମର୍ଥିତ ପହିଲା ବ୍ୟବହାର କୈନ୍ଦ୍ରିକ ଜଳବାୟୁ ଢାଞ୍ଚା ଆଏ। ଇତେ ଧରତୀ ମାତା ଲାଗି ସେବାର ଭାବନା ଆଣିଦେଲା, ଯେନ୍ ସଚେତନ ଜୀବନଶୈଳୀକେ ଗୋଟେ ତ୍ୟାଗ ବଦଲା ଗୋଟେ ମିଳିତ ଉତ୍ତରଦାୟିତ୍ୱଥି ପରିଣତ କଲା। ଜଳବାୟୁ ବାବଦ କାର୍ଯ୍ୟାନୁଷ୍ଠାନ ସରକାର ଆଉ ଉଦ୍ୟୋଗମାନଙ୍କର ନୁ ନେଇକରି ବ୍ୟକ୍ତିଗତ ଜୀବନଶୈଳୀ ତକ ଇଟା ପହଞ୍ଚି ପାରିଲା।
2: ମିଶନ ଲାଇଫ କା ମନ୍ତ୍ର ହେ ଲାଇଫଷ୍ଟାଇଲ ଫର ଏନ୍ଭାୟରମେଣ୍ଟ। ପୃଥ୍ୱୀ ପର ରହନେ ବାଲେ ପ୍ରତ୍ୟେକ ବ୍ୟକ୍ତି କୋ ବ୍ୟକ୍ତିଗତ ପ୍ରୟାସୋ କି କାମନା କେ ସାଥ ହି ଆଜ ମିଶନ ଲାଇଫ କା ୟେ ଭିଜନ ଦୁନିଆ କେ ସାମନେ ରଖ ରହା ହୁଁ। ମିଶନ ଲାଇଫ ଇସ ଧରତୀ କି ସୁରକ୍ଷା

0: के लिए जन जन की शक्तियों को जोड़ता है, उनका बेहतर इस्तेमाल करना सिखाता है। मिशन लाइफ क्लाइमेट चेंज के खिलाफ लड़ाई का लोकतांत्रिक डेमोक्रेटिक एक प्रकार से उसका विस्तार कर रहा है, जिससे हर कोई अपने सामर्थ्य के हिसाब से योगदान दे सकता है।
1: ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟନ ରେଞ୍ଜସ୍ତରୀୟ ପାଞ୍ଚଟା ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ସମୀକ୍ଷା କରିଛନ୍। ଏହାଦେ ସାରା ଦେଶେ ସାଇବର ଅପରାଧ ଗୋଟିଏ ଆହ୍ୱାନ ହୋଇଥିବା ବେଳେ ତାର ଉପରେ ବିସ୍ତାରଥି ଆଲୋଚନା କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍। ସେ କହିଛନ୍, ଆଘନୁ 14 ସାଇବର ଥାନା ଥିବାର ବେଳେ ଏଛେନ୍ ଫି ଜିଲ୍ଲାନ ସାଇବର ଥାନା ଖୋଲିଛି। ଆଗ୍କେ କେନ୍ତା ସାଇବର ଠକେଇ କମ୍ବା ସେ ବାବଦେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶାର ନିଶା କାରବାର ବାବଦେ ସୂଚନା ଦେଇକରି ବୌଦ୍ଧନୁ ସମ୍ବଲପୁର ଦେଇକରି ହେଉଥିବାର ଗଞ୍ଜେଇ ଚୋରାଚାଲାଣ ଅଟକାବାର ଉପରେ ସେ ଜୋର ଦେଇଛନ୍। ଚାର୍ଜସିଟ୍ ଦାଖଲ ଉପରେ ମତ ରଖିକରି ଚାର୍ଜସିଟ୍ ଦାଖଲତି ଅବହେଳା କରି ଅପରାଧୀ ଜାମିନ ପାଇଲେ ଆୟୋଗଙ୍କର ବିରୋଧନ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମହାନିର୍ଦ୍ଦେଶକ କହିଛନ୍। ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ସମ୍ବଲପୁର ବୁର୍ଲାଠାରେ ଥିବା ବିଟିଆଇନ ସିପାହୀ ପ୍ରଶିକ୍ଷାର୍ଥୀମାନଙ୍କର ଦୀକ୍ଷାନ୍ତ ସମାରୋହଟି ଯୋଗ ଦେଇଛନ୍। 2025 ମସିହା ଅକ୍ଟୋବର ମାସର 15 ତାରିଖରୁ ଇ ବଛର ଏପ୍ରିଲ ମାସର 29 ତାରିଖ ତକ ସିପାହୀମାନଙ୍କୁ ତାଲିମ ଦିଆଯାଇଥିଲା। ମୋଟ 1027 ଜଣ ପ୍ରଶିକ୍ଷଣ ନେଇକରି ଉତ୍ତୀର୍ଣ୍ଣ ହୋଇଛନ୍। ମେ ମାସର 12 ତାରିଖରୁ ସେପ୍ଟେମ୍ବର ମାସର 7 ତାରିଖ ଆଡ୍ଭାନ୍ସ ଟ୍ରେନିଂ ନେଇକରି ବିଟିଆଇ ପଞ୍ଚମ ବ୍ୟାଚ୍ ରିଜର୍ଭ କନେଷ୍ଟବଲ ସଫଳତାର ସହିତ ତାଲିମ ଶେଷ କରିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆଜ 16 ନମ୍ଘର ଟାଟା ଷ୍ଟିଲ୍ ଫ୍ରେଣ୍ଡସିପ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2026 ହୋଇଯାଇଛି। ଏଥି ମିଡିଆ ଏକାଦଶ ଚମ୍ପିୟନ୍ ଆର୍ ଅଫିସର୍ସ ଏକାଦଶ ରନର୍ସ ଅପ୍ ହୋଇଛନ୍। ଏଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖେଳକୁଦ ଜୀବନର ଗୋଟିଏ ଅବିଚ୍ଛେଦ୍ୟ ଅଙ୍ଗ ଆଏ ଆଉ ଇତାର ଜରିଏ ସମାଜଟି ଏକତା ଭାଇଚାରା ଆଉ ସଦ୍ଭାବନା ଆସିଥିସି ବୋଲି କହିଛନ୍। ପଶ୍ଚିମ କେନ୍ଦ୍ରୀୟ ଅଇତାକେ ଲାଗିକରିଥିବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବାର ଗଭୀର ଅବପାତ ଦୁର୍ବଳ ହୋଇକରି ଅବପାତି ବଦଳିଛି। ଆଉ 12 ଘଣ୍ଟା ଭିତରେ ଏଟା ଆହୁରି ଦୁର୍ବଳ ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଶେଷ ମୁଖ୍ୟ ଖବର ଫେରଖାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବାକାଲି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ନିଯୁକ୍ତି ମେଳା ଯୁବବର୍ଗଙ୍କ ସପନକେ ସାକାର ଆର୍ ବିଶ୍ୱାସକେ ପୂରା କରବାର ଗୋଟିଏ ଦୃଢ଼ ପ୍ରତିଶ୍ରତି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ନୂଆକରି ଚାକିରି ପାଇଥିବାର 1101 ଜଣ ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତିପତ୍ର ଆଉ ସମ୍ବଲପୁର ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟନ ରେଞ୍ଜସ୍ତରୀୟ 5 ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ସିମାର୍ଟ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ ବୁଥ୍ ସ୍ତରୀୟ ଅଧିକାରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୋମବାରଠାରୁ ଆରମ୍ଭ ହେଉଥିବା ଧର୍ମଘଟ ଦୃଷ୍ଟିରୁ ଆସନ୍ତାକାଲି ରବିବାର ଖୋଲା ରହିବ ବ୍ୟାଙ୍କ। ଏବଂ ଏସୀୟ କ୍ରୀଡ଼ାରେ ଉଭୟ ପୁରୁଷ ଓ ମହିଳା ବର୍ଗ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ନୀଳ ଅର୍ଥନୀତି କ୍ଷେତ୍ରରେ କେରଳମ୍ ପାଇଁ ବ୍ୟାପକ ସୁଯୋଗ ରହିଛି। ସମବାୟ କ୍ଷେତ୍ର ଏହାକୁ ଉପଯୋଗ କରିବା ଲାଗି ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। କେରଳମର କୁଣ୍ଡାରାଠାରେ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଏନ୍ସିସିଏଫ୍ ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପର ସୁଫଳ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁଛି। ସିମାର୍ଟ ପଦକ୍ଷେପ ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ଏକ ଉପଯୋଗୀ ପ୍ଲାଟଫର୍ମ ସାବ୍ୟସ୍ତ ହୋଇଛି। ଶ୍ରୀ ଶାହା କହିଛନ୍ତି 25,000 ଅଧିକ ଖୁଚୁରା ବ୍ୟବସାୟ ଏନ୍ସିସିଏଫ୍ ମାଧ୍ୟମରେ ହାସଲ କରାଯିବ। ଏହି ଅବସରରେ ଶ୍ରୀ ଶାହା ସମବାୟ କ୍ଷେତ୍ର ଆଧାରିତ ବିଭିନ୍ନ ଉତ୍ପାଦ ପ୍ରଦର୍ଶନୀ ମଣ୍ଡପ ବୁଲି ଦେଖିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ପାଇଁ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଗସ୍ତ କରିବେ। ସଂଗୃହୀତ ତଥ୍ୟକୁ ଇସିଆଇ ନେଟ୍ ପ୍ଲାଟଫର୍ମରେ ଅପଲୋଡ୍ କରିବାକୁ ଅଧିକାରୀମାନଙ୍କୁ ନିର୍ବାଚନ କମିଶନ କହିଛନ୍ତି। ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଆୟୋଜିତ ଏ ସଂକ୍ରାନ୍ତ ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୋଟରଙ୍କୁ କାର୍ଯ୍ୟାଳୟକୁ ନ ଡାକିବା ପାଇଁ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଶୁଣାଣି ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଇଛନ୍ତି। ଆବଶ୍ୟକସ୍ଥଳେ ପରିବାରର ବୟସ୍କ ସଦସ୍ୟଙ୍କୁ ଶୁଣାଣି ପାଇଁ ଉପସ୍ଥିତ ରହିବାକୁ ଅନୁମତି ଦେବାକୁ ବୁଥ୍ସ୍ତରୀୟ ଅଧିକାରୀଙ୍କୁ କମିଶନ କହିଛନ୍ତି। ବିହାର ପଶ୍ଚିମବଙ୍ଗ ସମେତ 20 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଶେଷ ହୋଇସାରିଛି। ସର୍ବସମ୍ମତିକ୍ରମେ ଏସ୍ଆଇଆର୍ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି। ତାଲିକାରୁ ବାଦ୍ ପଡ଼ିଥିବା ପ୍ରତ୍ୟେକ ବ୍ୟକ୍ତି ସାମିଲ ହେବା ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ। ଆବେଦନକାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ଶ୍ରମିକ, ଗରିବ, ବାସହୀନ ତଥା ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରିବାକୁ କୁହାଯାଇଛି। ଏସ୍ଆଇଆର୍ ଦାବି ନେଇ ଏବଂ ଆପତ୍ତି ଦାଖଲ କରିବାର ସମୟସୀମା 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅଭିଯୋଗଗୁଡ଼ିକର ସମାଧାନର ସମୟସୀମା 30 ଧାର୍ଯ୍ୟ ହୋଇଛି। ନ୍ୟାୟ ପ୍ରକ୍ରିୟାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିହାର ପାଟନାଠାରେ ଦେଶର ପ୍ରଥମ ପୀଡ଼ିତ ଅଧିକାର କେନ୍ଦ୍ରକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନ ବିଚାରପତି ନ୍ୟାୟ ପାଇବା ପାଇଁ କୌଣସି ବ୍ୟକ୍ତି ଅପେକ୍ଷା କରିବା ଉଚିତ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଦେଶର ଅନେକ ପୀଡ଼ିତ ବ୍ୟକ୍ତି ସେମାନଙ୍କ ଆଇନଗତ ଅଧିକାର ସମ୍ପର୍କରେ ଅଜ୍ଞ ଏବଂ ସେମାନଙ୍କ ପାଖରେ ସହାୟତା ପହଞ୍ଚିବାର ଆବଶ୍ୟକତା ରହିଛି। ଏହି କେନ୍ଦ୍ର ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଆଇନଗତ ଅଧିକାର ପ୍ରଦାନ କରିବାକୁ ସହଯୋଗ କରିବ। ଏଥିପାଇଁ ସମୟସୀମା ଧାର୍ଯ୍ୟ ହେବା ସହ କାର୍ଯ୍ୟାନ୍ୱୟନ ନେଇ ନିୟମିତ ସମୀକ୍ଷା କରାଯିବା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ଦେଇଛନ୍ତି। ବିହାର ରାଜ୍ୟ ଆଇନ ସେବା ପ୍ରାଧିକରଣ ପରିସରରେ ଉଦ୍ଘାଟିତ ହୋଇଥିବା ଏହି କେନ୍ଦ୍ର ଅପରାଧ ପୀଡ଼ିତଙ୍କୁ ଆଇନଗତ ସହାୟତା ଓ ପରାମର୍ଶ ପ୍ରଦାନ କରିବ। ଏହି ଅବସରରେ ପ୍ରଧାନ ବିଚାରପତି ତୃତୀୟ ଲିଙ୍ଗୀଙ୍କ ପାଇଁ ଏକ ସହାୟତା ନମ୍ବର ଶୁଭାରମ୍ଭ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଦିନିକିଆ କେରଳ ଗସ୍ତରେ ଯିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ ମାତା ଅମୃତାନନ୍ଦମୟୀଙ୍କ 73ତମ ଜନ୍ମଦିବସ ସମାରୋହରେ ଯୋଗଦେବେ। କୋହ୍ଲମର ମାତା ଅମୃତାନନ୍ଦମୟୀ ମଠରେ ବିଶ୍ୱ ସେବା ଦିବସ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ କେତେକ କଲ୍ୟାଣକାରୀ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ

0: ନ୍ୟୁଜ୍ ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ଭାରତ 10% ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ। ଆଇଆଇଟି ମାଡ୍ରାସର ଆଲୁମିନି ସଂଘର ସମାବେଶକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଦେଶର ଅଭିବୃଦ୍ଧି, ଆତ୍ମନିର୍ଭରତା ଏବଂ ବିକଶିତ ଭାରତ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି। ଏଥିପାଇଁ ପ୍ରତ୍ୟେକ ଅଂଶୀଦାରଙ୍କ ପ୍ରୟାସ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଷ୍ଟାର୍ଟଅପ୍ କ୍ଷେତ୍ରଗୁଡ଼ିକର ଅବଦାନ ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଆଧାରିତ ନବସୃଜନ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଇଛନ୍ତି। ସାର ବଣ୍ଟନରେ ପିଓଏସ୍ ମେସିନ୍ର ବ୍ୟବହାର ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଏହା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ଏବଂ ସାର କଳାବଜାରୀଙ୍କୁ ରୋକିବାରେ ସହାୟତା କରିବ। ଅତ୍ୟଧିକ ସାର ତଥା କୀଟନାଶକର ବ୍ୟବହାରକୁ ପ୍ରତିହତ କରିବା ଏବଂ ମୃତ୍ତିକା ଓ ଜଳ ପ୍ରଦୂଷଣକୁ ହ୍ରାସ କରିବାରେ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ମିଳିତ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ଦାବି ନେଇ ଆସନ୍ତା ସୋମବାରରୁ ବୁଧବାର ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ। ଗ୍ରାହକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରବିବାର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଖୋଲା ରଖିବାକୁ ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍ ଏବଂ କରେନ୍ସି ଚେଷ୍ଟଗୁଡ଼ିକ ଆସନ୍ତାକାଲି ପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଧର୍ମଘଟ ଜାରି ରହିବା 3 ଦିନ ଏଟିଏମ୍ କାରବାର କ୍ଷେତ୍ରକୁ ଦେୟମୁକ୍ତ କରିବା ପାଇଁ ଅଧିକାଂଶ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପରୀକ୍ଷା ପେ ଚର୍ଚ୍ଚା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ପରୀକ୍ଷା ପେ ଚର୍ଚ୍ଚା ପଦକ୍ଷେପ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ବର୍ଷ ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଭାବ ବିନିମୟ କରନ୍ତି। ଏହା ପରୀକ୍ଷାର ଚାପକୁ ହ୍ରାସ କରିବା ସହ ସମାଜକୁ ସକାରାତ୍ମକ ଉତ୍ସାହ ପ୍ରଦାନ କରିଥାଏ। 2018 ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦେଶବ୍ୟାପୀ ଯୁବବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ପରୀକ୍ଷାକୁ ସମ୍ମୁଖୀନ ହେବାରେ ପ୍ରେରଣା ପ୍ରଦାନ କରୁଛି। ପରୀକ୍ଷା ଏକ ଆହ୍ୱାନ ନୁହେଁ, ବରଂ ସୁଯୋଗ ଭାବରେ ଗ୍ରହଣ କରିବାକୁ ଶ୍ରୀ ମୋଦି ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି।
1: ସାମର୍ଥ୍ୟବାନ ବନାନା ମାନକେ ଚଲନା ଚାହିଏ କି ଜୀବନ ଆତା ରହତା ହେ ଦବାବ ବନତା ରହତା ହେ ତୋ ଖୁଦ କୋ ତୟାର କରନା ପଡତା ହେ ତୋ ମନ ସେ ଆପ ତୟାର କରତେ ହେ ତୋ ଧୀରେ ଧୀରେ ତୋ ଲକ୍ଷ୍ୟ ପହଞ୍ଚନେ ବାଦ କଭି ଲଗତା ହେ ୟାର ମୈନେ ତୋ ସୋଚା ଥା ଉସସେ ତୋ ଠାନ କମ ହେ କ୍ୟୁଁକି ଆପନେ ମନ ସେ ତୟ କର ଲିଆ ହେ ଦବାବ କୋ ମନ ସେ ଏକ ବାର ଇସ ସ୍ଥିତି ସେ ଜିତନା ହେ ଏକ ତୋ ସଂକଳ୍ପ କରନା ପଡତା ହେ।
0: ଏହି ପଦକ୍ଷେପ ଯୁବବର୍ଗଙ୍କ ମଧ୍ୟରେ ସାମଗ୍ରିକ ବିକାଶକୁ ପ୍ରାଥମିକତା ପ୍ରଦାନ କରୁଛି। ଏସୀୟ କ୍ରୀଡ଼ାରେ ଆଜି ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଇରାନକୁ 40-34 ପରାସ୍ତ କରି ଏହି ସଫଳତା ହାସଲ କରିଛି। ସେହିପରି ମହିଳା ଦଳ ମଧ୍ୟ ଇରାନକୁ 37-34 ପରାସ୍ତ କରିଛି। ଏହି ପ୍ରତିଯୋଗିତାରେ ଆଜି ଭାରତ ମୋଟ 6 ପଦକ ହାସଲ କରିଛି। କବାଡ଼ି ସମେତ ଦୌଡ଼କୁଦ, ବନ୍ଧୁକ ଚାଳନା, ସ୍କ୍ୱାସ୍ ଏବଂ ସର୍ଟପୁଟ୍ ପ୍ରତିଯୋଗିତାରେ ଭାରତ ଏହି ପଦକ ହାସଲ କରିଛି। ତେଜିନ୍ଦର ପାଲ୍ ସିଂ ତୁର ପୁରୁଷ ବର୍ଗ ସର୍ଟପୁଟ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା 400 ଦୌଡ଼ ପ୍ରତିଯୋଗିତାରେ ପ୍ରାଚୀ ଚୌଧୁରୀ କାଂସ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତ ମୋଟ 30 ପଦକ ହାସଲ କରି ତାଲିକାର 10ମ ସ୍ଥାନରେ ରହିଛି। ସେଥିମଧ୍ୟରେ 4 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 14 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହିଳା ଉଦ୍ୟୋଗୀଙ୍କୁ ବଜାର କ୍ଷେତ୍ର ସହ ସଂଯୋଗ କରିବାରେ ସିମାର୍ଟ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏସ୍ଆଇଆର୍ ପ୍ରକ୍ରିୟାରେ ନୋଟିସ୍ ଦିଆଯାଇଥିବା ଭୋଟରଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିବେ ବୁଥ୍ସ୍ତରୀୟ ଅଧିକାରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୋମବାରଠାରୁ ଆରମ୍ଭ ହେଉଥିବା ଧର୍ମଘଟ ଦୃଷ୍ଟିରୁ ଆସନ୍ତାକାଲି ରବିବାର ଖୋଲା ରହିବ ବ୍ୟାଙ୍କ। ଏବଂ ଏସୀୟ କ୍ରୀଡ଼ାରେ ଉଭୟ ପୁରୁଷ

0: ବର୍ଗ କବାଡ଼ି ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଗଣେଶ କୁମାର ରାଜୁ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା କେନ୍ଦ୍ର ପକ୍ଷରୁ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଥିମଧ୍ୟରୁ ଚାଇଲ୍ଡ ହେଲ୍ପଲାଇନ୍ର ଦେୟମୁକ୍ତ ନମ୍ବର 1098 ସେବା ଯୋଗାଇ ଦିଆଯାଇଛି। ଏହି ଟୋଲ୍ ଫ୍ରି ନମ୍ବର ସେବା ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲା ସୁରକ୍ଷା କେନ୍ଦ୍ରର ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
3: ଜିଲ୍ଲା ଶିଶୁ ସୁରକ୍ଷା

0: ଆଦିତ୍ୟ ନାରାୟଣ ଦାସ। ଗଜପତି ଜିଲ୍ଲାର ଶିଶୁ ସୁରକ୍ଷା କେନ୍ଦ୍ର ପକ୍ଷରୁ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଥିମଧ୍ୟରୁ ଚାଇଲ୍ଡ ହେଲ୍ପଲାଇନ୍ର ଦେୟମୁକ୍ତ ନମ୍ବର 1098 ସେବା ଯୋଗାଇ ଦିଆଯାଇଛି। ଏହି ଟୋଲ୍ ଫ୍ରି ନମ୍ବର ସେବା ସମ୍ପର୍କରେ ଅଧିକ ସୂଚନା ଦେଇ ଗଜପତି ଜିଲ୍ଲା ସୁରକ୍ଷା କେନ୍ଦ୍ରର ଅଧିକାରୀ ଅରୁଣ କୁମାର ତ୍ରିପାଠୀ କହିଛନ୍ତି,
1: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ସେଥିମଧ୍ୟରୁ ଚାଇଲ୍ଡ ହେଲ୍ପଲାଇନ୍ର ଟୋଲ୍ ଫ୍ରି ନମ୍ବର 1098 ଅନ୍ୟତମ। ଏହି ସେବା 24/7 ଗତ କିଛି ଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲ୍ଲାଖେମୁଣ୍ଡିରେ କାର୍ଯ୍ୟରତ ଅଛି। ଯେତେବେଳେ କୌଣସି ଶିଶୁ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକରେ ଆପଣମାନେ 1098କୁ କଲ୍ କରନ୍ତି। ଏହି କାର୍ଯ୍ୟାଳୟରେ ଡେଡିକେଟେଡ୍ 8 ଜଣ କର୍ମଚାରୀ 24/7 କାର୍ଯ୍ୟରତ ଅଛନ୍ତି। ଏହି ଟିମ୍ ଜିଲ୍ଲାପାଳଙ୍କର ଡାଇରେକ୍ଟ ସୁପରଭିଜନରେ କାର୍ଯ୍ୟ କରନ୍ତି। ପ୍ରତି କଲ୍ ପରେ କିପରି ଶିଶୁର ଯତ୍ନ ଏବଂ ସୁରକ୍ଷା ପାଇବେ, ଏହି ଟିମ୍ ସରକାରଙ୍କର ବିଭିନ୍ନ ବିଭାଗର ସହଯୋଗ ନେଇ କାମ କରନ୍ତି। ପ୍ରତି ପିଲାଙ୍କୁ ଉଦ୍ଧାର କଲା ପରେ ଶିଶୁ ମଙ୍ଗଳ ସମିତି ପାଖରେ ଉପସ୍ଥାପନ କରାଯାଏ। ସେମାନଙ୍କର ନିଷ୍ପତ୍ତି ଅନୁସାରେ ଶିଶୁଟିକୁ ଥଇଥାନ କରିବା ସହ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଶିଶୁଟିର ଅଧିକାରକୁ ସୁନିଶ୍ଚିତ କରାଯାଏ। ଯେଉଁ କେସ୍ରେ ପ୍ରୋସିକ୍ୟୁସନ୍ର ଆବଶ୍ୟକ ରହେ, ତାହା ବି ପୋଲିସର ସହାୟତା ନେଇ ସୁନିଶ୍ଚିତ କରାଯାଏ। ଏହି ଟିମ୍ 1098ର ବ୍ୟବହାର ଏବଂ ଆବଶ୍ୟକତାକୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତି। ଯେତେବେଳେ ଆପଣ ଯେକୌଣସି ଶିଶୁ ପାଇଁ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରନ୍ତି, ଦୟାକରି 1098କୁ କଲ୍ କରନ୍ତୁ, ଯାହାକି ଦେଶର ଭବିଷ୍ୟତ ଗଢ଼ିବାରେ ଆପଣଙ୍କର ଯୋଗଦାନ ରହିବ।
0: ଗଜପତି ଜିଲ୍ଲାର ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆର୍ ଉଦୟଗିରି ଏସ୍ଡିପିଓ ରାକେଶ କୁମାର ସାହୁ, ସିଡିପିଓ ଲଳିତା ପୂଜାରୀ ପ୍ରମୁଖ ଯୋଗଦେଇ ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ସୁଦୃଢ଼ କରିବା ସହ ବାଲ୍ୟ ବିବାହର କୁପ୍ରଭାବ ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରାଇଥିଲେ। ଜିଲ୍ଲାର ଗୁମା ବ୍ଲକ ଅନ୍ତର୍ଗତ ମୁନିସିଂହ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୋକ୍ସୋ ଆଇନ ଏବଂ ପୀଡ଼ିତା କ୍ଷତିପୂରଣ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ବିମଳ ରାଉଳ ଯୋଗଦେଇ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା, ପୋକ୍ସୋ ଆଇନ ଅନ୍ତର୍ଗତ ପୀଡ଼ିତମାନଙ୍କ ପାଇଁ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା, ଅନ୍ୟାନ୍ୟ ଅପରାଧର ଶିକାର ମହିଳା ଓ ପୀଡ଼ିତା ପାଇଁ କ୍ଷତିପୂରଣ ଯୋଜନା 2018 ଏବଂ ଏସିଡ୍ ଆକ୍ରମଣ ପୀଡ଼ିତା ପାଇଁ ଆଇନଗତ ସେବା ଯୋଜନା 2016 ସମ୍ପର୍କରେ ସଚେତନ କରାଯାଇଥିଲା। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସେବକପୁରସ୍ଥିତ ପରଶୁରାମ ଗୁରୁକୁଳ ମହାବିଦ୍ୟାଳୟରେ ଭାରତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଅଧୀନରେ ବିକଶିତ ଭାରତ ଯୁବ କନେକ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନିଶାମୁକ୍ତ ଅଭିଯାନ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କୁ ସଚେତନ କରାଯିବା ସହ ନିଶାଦ୍ରବ୍ୟ ଓ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥର ଅପବ୍ୟବହାର ଦ୍ୱାରା ସ୍ୱାସ୍ଥ୍ୟ, ଶିକ୍ଷା, ପରିବାର ଓ ଭବିଷ୍ୟତ ଉପରେ ପଡ଼ୁଥିବା କୁପ୍ରଭାବ ବିଷୟରେ ସଚେତନ କରାଯାଇ ଏକ ସୁସ୍ଥ, ଶୃଙ୍ଖଳିତ ଓ ସକାରାତ୍ମକ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ସଂରକ୍ଷିତ ଓ ପାରାଳାଖେମୁଣ୍ଡି ରହିଛି। ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା 232,662 ଥିବାବେଳେ 1,14,374 ଜଣ ପୁରୁଷ, 1,18,284 ଜଣ ମହିଳା ଓ 4 ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିଭଳି ପାରାଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ସଂଖ୍ୟା 201,290 ଜଣ ଥିବାବେଳେ 1,04 ଜଣ ପୁରୁଷ, 1,01,173 ଜଣ ମହିଳା ଓ 13 ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଗଣେଶ କୁମାର ରାଜୁ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ବିନ୍ଧ୍ୟବାସିନୀ ପରିଜା ଏବଂ ରମାକାନ୍ତ ପ୍ରଧାନ।

0: ଜଗତେ। ଓ କି ବଢିଆ ପଦ, ମନ ସତରେ ଶାନ୍ତି ହେଇଗଲା। ଆଉ ପଦେ ପଢ଼ିଦବା। ଇନ୍ଦ୍ରିୟ ଅର୍ଥ ନ ଜାଣନ୍ତି, ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି।
1: ବୈଠକ ଘରେ କାହା ସ୍ୱର ଶୁଭୁଛି ବା?
2: ଆରେ ଏ ତ ମାଗୁଣୀ, ଆଖି କଣ ନ ଦେଖିଲା ଆଉ କାନ କଣ ନ ଶୁଣୁଛି।
0: ଅପା ଜୁହାରେ ଜୁହାରେ, ଇଏ ତମେ କେତେବେଳେ ଆସିଲ?
2: ଏଇବା ମୁଁ ତ ଏଇନେ ଆସିକି ପହଞ୍ଚିଲି, ଆଉ ଭାଗବତ ଶୁଣୁଥିଲି।
0: ଆ ଭଲ ହେଲା, ଆଉ ଇଏ ବସ ଏଠି, ତମେ ବି ମୋ ସାଙ୍ଗରେ ଟିକେ ଭାଗବତ ପଢ।
2: ହେ ଜଗନ୍ନାଥ, ଆଜି ତ ଗାଁରେ ବଡ ଘଟଣା, ମାଗୁଣୀ ମୋବାଇଲ ଛାଡି ଭାଗବତ ଧରିଛି।
0: କଣ ହେଲା ବା ଏତେ ଆଶ୍ଚର୍ଯ୍ୟ? କାହିଁକି
2: ଆଶ୍ଚର୍ଯ୍ୟ ହେବିନି, ତୁ ସେଇ ମାଗୁଣୀ ନା ଯିଏ ସକାଳୁ ଉଠିବାକୁ ପାଞ୍ଚ ଥର ଡାକିଲେ ବି ଉଠେନି, ଯିଏ କାମ କହିଲେ ଆଉ ପାଞ୍ଚ ମିନିଟ କରି ଘଣ୍ଟାଏ ଲଗାଏ।
0: ବୁଝିଲ ଅପା, ଇଏ ତମେ ଯାହା କହୁଛ ଠିକ, ହେଲେ ଆଜି ମୁଁ ପରିବର୍ତ୍ତନ ହେଇଯାଇଛି। ଆଜି ସକାଳୁ ମୋ ମନଟା କହିଲା ଟିକେ ନିଜକୁ ବଦଳାଇବା ଦରକାର, ତେଣୁ ସେଇଥିପାଇଁ ଆଜି ଚୌପାଢିକୁ ଆସିଛି ଆଉ ଭାଗବତ ଟିକେ ପଢୁଛି।
2: ବାଃ ମାଗୁଣୀ, ଭଲ କଥାଟେ କହିଲୁ। ହେଲେ ତୁ ଜାଣିଛୁ କି ଯେଉଁ ଭାଗବତ ଆଜି ତୋ ହାତରେ ତାର ପଛରେ କେତେ କଥା ଅଛି?
0: ଇଏ କି କଥା ବା, ମୁଁ ତ କିଛି ଜାଣିନି, ଟିକେ କହିଲ କହିଲ, ଟିକେ ବୁଝେଇ କହିଲ।
2: ହଉ କହୁଛି ଶୁଣୁ, ଆମ ଓଡ଼ିଆ ଭାଗବତର ମୂଳ ସଂସ୍କୃତ ଶ୍ରୀମଦ ଭାଗବତ ପୁରାଣ, କିନ୍ତୁ ସେ ସମୟରେ ସବୁ ସାଧାରଣ ଲୋକ ସଂସ୍କୃତ ବୁଝିପାରୁନଥିଲେ, ତେଣୁ ଭାଗବତର ଭାବ ଓ କଥା ସରଳ ଓଡ଼ିଆରେ ଲୋକଙ୍କ ପାଖକୁ ନେଇଯିବାରେ ଅତିବଡ଼ି ଜଗନ୍ନାଥ ଦାସଙ୍କର ବଡ଼ ଭୂମିକା ଥିଲା।
0: ଓହୋ, ମାନେ ଅପା ଇଏ ଯୋଉ ଭାଗବତଟି ଆମର ଜଗନ୍ନାଥ ଦାସ ଲେଖିଛନ୍ତି ଆଉ ଓଡ଼ିଆ ମାନଙ୍କ ବୁଝିବା ଭାଷାରେ ଲେଖିଛନ୍ତି ନା କି?
2: ହଁ, ଆଉ ସେଇଥିପାଇଁ ଭାଗବତ ଗାଁ ଗାଁକୁ ଗଲା, ଘରେ ଘରେ ପଢା ଗଲା, ଗାଁରେ ଭାଗବତ ଟୁଙ୍ଗି ହେଲା। ଆଉ ତୁ ଜାଣିଛୁ ଆମ ପରମ୍ପରା ଅନୁସାରେ ଭାଦ୍ରବ ପୂର୍ଣ୍ଣିମା ଦିନ ଭାଗବତ ରଚନାର ଆରମ୍ଭ ହୋଇଥିଲା, ଆଉ ଏଇ ଦିନଟିକୁ ଭାଗବତ ଜନ୍ମ ଭାବରେ ସାରା ଓଡ଼ିଶାରେ ପାଳନ କରାଯାଏ, ଏବଂ ଆଜିର ଦିନରେ ଘରେ ଘରେ ଆଉ ଭାଗବତ ଟୁଙ୍ଗି ମାନଙ୍କରେ ଭାଗବତ ଗାଦି ପୂଜା ହୁଏ। ଆଜିଠାରୁ 7 ଦିନ ପର୍ଯ୍ୟନ୍ତ ଭାଗବତ ସପ୍ତାହ ମଧ୍ୟ ପାଳନ କରାଯାଏ।
0: ଓହୋ, ତା ମାନେ ତମେ କହିବାକୁ ଚାହୁଁଛ ଗାଁରେ ଜ୍ଞାନର ଗନ୍ତାଘର ଥିଲା ଏଇ ଭାଗବତ ଟୁଙ୍ଗି ନା କି?
2: ହଁ।
0: ହେଲେ ଅପା, ଆମ ଯୁବପିଢ଼ି ତ ଏବେ ଭାଗବତ ପଢିବାକୁ ଇଚ୍ଛା କରୁନାହାନ୍ତି, ସେମାନେ ସବୁବେଳେ ମୋବାଇଲରେ ବ୍ୟସ୍ତ, ତାହେଲେ କଣ କରିବା କହିଲ ଅପା?
2: ମୋବାଇଲକୁ ନିଜର ସାଧନ କର, ତାକୁ ମାଲିକ କରନି। ମୋବାଇଲରେ ଭଲ କଥା ଶୁଣିହେବ, ଭାଗବତ ଶୁଣିହେବ, ଭଲ ବହି ପଢ଼ି ହେବ, ଜ୍ଞାନ ମଧ୍ୟ ନେଇ ହେବ।

0: ଇଏ ଅପା ଭଜନଟା ତ ପୁରା ମନକୁ ଛୁଇଁଲା ଆଉ। ହେଲେ ସବୁଦିନ ଭଳି ଗୋଟେ ଆମର ଆଲୋଚନାର ବିଷୟ ଥାଏ, ଯେହେତୁ ଆମେ ଚାଷୀବନ୍ଦୀ ଲୋକ, ତେଣୁ ଆଜି ତ ଆଲୋଚନା ଗୋଟେ କୌଣସି ଥିବ, ତେଣୁ ସେ ଆଲୋଚନାର ବିଷୟ କ'ଣ ଆଉ ମହାଶୟ କିଏ ଟିକେ ଆମକୁ ବୁଝେଇ କୁହ।
1: ଆଜିର ବିଷୟବସ୍ତୁଟି ହେଉଛି ତୈଳବୀଜ ଫସଲ ପାଇଁ ଜମି ପ୍ରସ୍ତୁତି। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ସହ ବିଶେଷଜ୍ଞ ଭାବରେ ଅଛନ୍ତି ବାଲେଶ୍ୱର କୃଷି ବିଜ୍ଞାନ କେନ୍ଦ୍ର ବିହନ ବିଜ୍ଞାନ ବିଭାଗର କାର୍ଯ୍ୟକ୍ରମ ସହାୟକ ଶ୍ରୀଯୁକ୍ତ ନିରଜ କୁମାର ଜେନା।
0: ହଉ ଅପା, ଇଏ ତମେ ମହାଶୟଙ୍କ ସହିତ ଏ ବିଷୟରେ ଆଲୋଚନା କର, ଆଉ ମୁଁ ମନ ଦେଇକି ଶୁଣିଲି, ଆମ ଶ୍ରୋତା ବନ୍ଧୁ ମଧ୍ୟ ମନ ଦେଇକି ଶୁଣୁଥାନ୍ତୁ।
1: ସାର୍ ନମସ୍କାର, ସାର୍ ଆପଣଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ତୈଳବୀଜ ଜାତୀୟ ଫସଲ କାହାକୁ କୁହାଯାଏ, ଆଉ ଆମ ରାଜ୍ୟରେ ଚାଷ କରାଯାଉଥିବା ମୁଖ୍ୟ ତୈଳବୀଜ ଫସଲ କ'ଣ କ'ଣ?
2: ତୈଳବୀଜ ଫସଲ କହିଲେ ଯେଉଁ ଫସଲର ମଞ୍ଜିରେ ଥିବା ତେଲ ଅଂଶ ପାଇଁ ଆମେ ଚାଷ କରୁ ସେହି ଫସଲକୁ ହିଁ ତୈଳବୀଜ ଜାତୀୟ ଫସଲ କୁହାଯାଏ। ସାଧାରଣତଃ ତୈଳବୀଜ ଜାତୀୟ ଫସଲ ଗୁଡ଼ିକ ମଧ୍ୟରେ ତେଲ ଅଂଶ ସୋୟାବିନ ଭଳି ଫସଲରେ 20% ଆରମ୍ଭ କରିକି ସୂର୍ଯ୍ୟମୁଖୀ ଫସଲରେ 40% ମଧ୍ୟ ରହିଥାଏ। ଏବଂ ଆମ ରାଜ୍ୟରେ ଯେଉଁ ମୁଖ୍ୟ ତୈଳବୀଜ ଫସଲ ଚାଷ କରାଯାଏ ତନ୍ମଧ୍ୟରୁ ଚିନାବାଦାମ, ସୋରିଷ, ରାଶି, ସୂର୍ଯ୍ୟମୁଖୀ, ଅଳସୀ ଇତ୍ୟାଦି ରବି ଋତୁରେ ଏବଂ ଖରିଫ ଋତୁରେ ମଧ୍ୟ ଚାଷ କରାଯାଇଥାଏ।
1: ଏ ଯେଉଁ ଖରିଫ ଓ ରବି ଋତୁରେ ଚାଷ କରାଯାଉଥିବା ତୈଳବୀଜ ଜାତୀୟ ଫସଲ ଗୁଡ଼ିକ କ'ଣ କ'ଣ କରିପାରିବେ?
2: ସାଧାରଣତଃ ଆମ ରାଜ୍ୟରେ ଖରିଫ ଋତୁରେ ରାଶି ଏବଂ ଅଳସୀ ଭଳି ତୈଳବୀଜ ଫସଲ ଚାଷ କରାଯାଉଥିବା ବେଳେ ମୁଖ୍ୟତଃ ରବି ଋତୁରେ ଚିନାବାଦାମ ଓ ସୋରିଷ ଭଳି ଅର୍ଥକରୀ ଫସଲ ଚାଷ କରାଯାଇଥାଏ। ଏହା ସହିତ କିଛି ଅଞ୍ଚଳରେ ସୂର୍ଯ୍ୟମୁଖୀ ଏବଂ କୁସୁମୀ ଭଳି ତୈଳବୀଜ ଫସଲ ମଧ୍ୟ ଚାଷୀମାନେ ଚାଷ କରୁଛନ୍ତି।
1: ଏ ଯେଉଁ ବର୍ତ୍ତମାନ ସମୟରେ ତୈଳ ଜାତୀୟ ଫସଲର ଅମଳ କମିବାରେ ଲାଗିଛି, ଏହାର କାରଣ ଗୁଡ଼ିକ କ'ଣ କ'ଣ ହେଇପାରେ?
2: ଚାଷୀ ଭାଇମାନେ ଜାଣି ରଖିବା ଦରକାର ଯେ ଆଜିକାଲି ଯେଉଁ ଅସନ୍ତୁଳିତ ଭାବରେ ରାସାୟନିକ ସାରର ମାତ୍ରାଧିକ ପ୍ରୟୋଗ ହେଉଛି, ଯାହାଦ୍ୱାରା ଫସଲକୁ ସୁଷମ ଖାଦ୍ୟ ସାର ମିଳିପାରୁନାହିଁ। ୟୁରିଆ ବା ଅନ୍ୟାନ୍ୟ ଯବକ୍ଷାରଜାନ ଜାତୀୟ ସାରର ବହୁଳ ବ୍ୟବହାର କରାଯାଉଛି ଏବଂ ଏହା ସହିତ ପଟାସ ବା ଫସ୍ଫରସ୍ ଜାତୀୟ ସାରର ବ୍ୟବହାର କମ୍ କରାଯାଉଛି, ଯାହାଦ୍ୱାରା ମାଟିର ଭୌତିକ ଗୁଣ ମଧ୍ୟ କ୍ଷୟ ହେଉଛି। ଏହା ସହିତ ଅମଳ ମଧ୍ୟ ଧୀରେ ଧୀରେ କମିଯାଉଛି।
1: ସାଂସ୍କୃତିକ ସମୟରେ ମାଟି ସ୍ୱାସ୍ଥ୍ୟ ଖରାପ ହେବାର ଲାଗିଛି, ଏହାର ମଧ୍ୟ କାରଣ ଗୁଡ଼ିକ କ'ଣ ହେଇପାରେ?
2: କେବଳ ରାସାୟନିକ ସାରର ଅଧିକ ବ୍ୟବହାର ପାଇଁ ହିଁ ଖରାପ ହେଉନି, ଅନ୍ୟାନ୍ୟ ବହୁତ କିଛି କାରଣ ରହିଛି, ଯେଉଁଟାକି ଜମିରେ ଚାଷୀମାନେ ବହୁତ କମ୍ ପରିମାଣରେ ଗୋବର ଖତ ବା କମ୍ପୋଷ୍ଟ ବ୍ୟବହାର କରୁଛନ୍ତି। ବାରମ୍ବାର ସମାନ ଫସଲ ଯେପରିକି ଧାନ ବର୍ଷା ଦିନେ ଏବଂ ଶୀତ ଦିନେ ବା ଖରାଦିନେ ମଧ୍ୟ ଚାଷ କରୁଛନ୍ତି। ମାତ୍ରାଧିକ ପରିମାଣରେ ରାସାୟନିକ ବିଷ ପ୍ରୟୋଗ ହେଉଛି, ଯାହାଦ୍ୱାରା କି ଜିଆ ଏବଂ ଉପକାରୀ ଅଣୁଜୀବମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଏହା ସହିତ ସମସ୍ୟାଯୁକ୍ତ ମାଟି ଯାହାକି ଅମ୍ଳୀୟ ମାଟି ବା କ୍ଷାରିଆ ମାଟିର ସଠିକ ପରିଚାଳନା ଅଭାବ ହେତୁ ଆମେ ତୈଳବୀଜ ଫସଲରୁ ଆଶାନୁରୂପ ଅମଳ ପାଇପାରୁନୁ।
1: ତୈଳବୀଜ ଫସଲ ଚାଷୀମାନେ ଚାଷ ଆରମ୍ଭରୁ କେଉଁ ପଦକ୍ଷେପ ନେଇପାରିବେ, ଏହା ବିଷୟରେ ଟିକେ କହିବେ?
2: ସାଧାରଣତଃ ଆମର ମୁଖ୍ୟ ତୈଳବୀଜ ଫସଲ ଗୁଡ଼ିକ ରବି ଋତୁରେ ଚାଷ କରାହେଉଛି। ଧାନ ପରେ ଯେଉଁ ତୈଳଜାତୀୟ ଫସଲ ଚାଷ କରାହେଉଛି, ସେ ଚାଷ ପୂର୍ବରୁ ଚାଷୀମାନେ ମାଟି ପରୀକ୍ଷା ନିତ୍ୟାନ୍ତ ଭାବେ କରାଇ ନେବା ଆବଶ୍ୟକ, ଯାହାଦ୍ୱାରା ମାଟିର ଫଳାଫଳକୁ ଲକ୍ଷ୍ୟ କରି ସେମାନେ ସୁଷମ ଖାଦ୍ୟ ସାର ପ୍ରୟୋଗ କରିପାରିବେ। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ରକ୍ଷା ହେବା ସହିତ ଅମଳ ମଧ୍ୟ ଆଶାନୁରୂପ ଭାବେ ପାଇପାରିବେ।
1: ସାର୍, ଯେଉଁ ମାଟି ପରୀକ୍ଷାଟା କେମିତି କରାଯାଏ?
2: ସାଧାରଣତଃ ମାଟି ପରୀକ୍ଷା ଆପଣଙ୍କର ଜମିରୁ ଚାଷ ପୂର୍ବରୁ ମାଟି ସଂଗ୍ରହ କରି ଆପଣଙ୍କର ମୃତ୍ତିକା ପରୀକ୍ଷାଗାରରେ ମାଟି ପରୀକ୍ଷା କରାଯାଏ, ଯେଉଁଥିରୁ ଆପଣମାନେ ମାଟିରେ ଥିବା ଅମ୍ଳତ୍ୱ, କ୍ଷାରତ୍ୱ ବା ଦ୍ରବଣୀୟ ଲବଣ ବିଷୟରେ ଜାଣିପାରିବେ। ଏହା ସହିତ ଆପଣଙ୍କର ମାଟିରେ ଥିବା ଜୈବିକ ପଦାର୍ଥ ଯାହାକି ଅର୍ଗାନିକ୍ ମ୍ୟାଟର, ଏହା ସହିତ ମାଟିରେ ଗଚ୍ଛିତ ଥିବା ମୁଖ୍ୟ ସାର ଯେମିତିକି ଯବକ୍ଷାରଜାନ, ଫସ୍ଫରସ୍, ପଟାସ୍, ତା ସହିତ କିଛି ଗୌଣ ସାର ଯେଉଁଟାକି କ୍ୟାଲସିୟମ୍, ମାଗ୍ନେସିୟମ୍ ଏବଂ ସଲଫର, ଏହା ସହିତ କିଛି ଅଣୁସାର ଯେମିତିକି ଆପଣଙ୍କର ଲୁହା, ମାଙ୍ଗାନିଜ୍, ଆପଣଙ୍କର ଦସ୍ତା, ତମ୍ବା, ବୋରନ୍, ମଲିବଡ଼ନମ୍ ବଦି ଆପଣଙ୍କର ମାଟିରେ ଥାଏ ଏବଂ ମାଟି ପରୀକ୍ଷା ଫଳାଫଳରୁ କେତେ ପରିମାଣର ଅଛି ଏହା ଆପଣ ଜାଣିପାରିବେ।
1: ତାହେଲେ ସାର୍, ମାଟି ପରୀକ୍ଷାରୁ ଏସବୁ ଜିନିଷ ଆମେ ଜାଣିପାରିବା?
2: ଆଜ୍ଞା।
1: ଚାଷୀମାନେ କେଉଁଠାରେ ମାଟି ପରୀକ୍ଷା କରିପାରିବେ?
2: ସାଧାରଣତଃ ତୈଳବୀଜ ଜାତୀୟ ଫସଲ ଚାଷ ଯେଉଁମାନେ କରୁଛନ୍ତି ସେମାନେ ନିଜ ଜିଲ୍ଲାର ଆପଣଙ୍କର କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଯେଉଁ ଆପଣଙ୍କର ଜିଲ୍ଲାର ମୃତ୍ତିକା ପରୀକ୍ଷାଗାର ଅଛି ସେଠାରେ ଆପଣଙ୍କର ନମୁନା ମାଟି ସଂଗ୍ରହ କରି ଦେଇକି ପରୀକ୍ଷା କରିପାରିବେ। ଏହା ସହିତ ପ୍ରତି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ମଧ୍ୟ ଆପଣଙ୍କର ମୃତ୍ତିକା ପରୀକ୍ଷାଗାର ଅଛି, ସେଠାରେ ମଧ୍ୟ ମୃତ୍ତିକା ପରୀକ୍ଷା କରାଇପାରିବେ। ଏହା ଛଡ଼ା ଆଜିକାଲି ବିଭିନ୍ନ ଜିଲ୍ଲାରେ ଆପଣଙ୍କର ବିଭିନ୍ନ କମ୍ପାନୀ ଯେମିତିକି ଇଫ୍କୋ କମ୍ପାନୀ ବା ବିଭିନ୍ନ ପ୍ରାଇଭେଟ୍ ପାର୍ଟନରସିପ୍ରେ ଯେଉଁ ସବୁ କମ୍ପାନୀମାନେ ଅଛି ସେମାନେ ବି ଆପଣଙ୍କର ମୃତ୍ତିକା ପରୀକ୍ଷାଗାର ଖୋଲିଲେଣି।

0: ସେଠାରେ ମଧ୍ୟ ଆପଣ କିଛି ସ୍ୱଳ୍ପ ଦେୟ ଦେଇ ନିଜର ମାଟିକୁ ପରୀକ୍ଷା କରାଇ ନେଇପାରିବେ।
1: ଏଇ ଯୋଉ ମାଟି ପରୀକ୍ଷାଟା ଆମେ କ'ଣ ପ୍ରତିବର୍ଷ କରିବାକୁ ପଡିବ ନା କେମିତି କ'ଣ କରିବା?
0: ସାଧାରଣତଃ ମାଟି ପରୀକ୍ଷା ଆମକୁ 3 ବର୍ଷରେ ଥରେ ଲେଖା କରିବା ନିତ୍ୟାନ୍ତ ଆବଶ୍ୟକ। ମାଟି ପରୀକ୍ଷା କଲା ପରେ ଯୋଉ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆପଣମାନଙ୍କୁ ମିଳିଥାଏ, ତାହା 3 ବର୍ଷ ଯାଏ ଆପଣ ତାକୁ ଲକ୍ଷ୍ୟ କରି ସାର ପ୍ରୟୋଗ କରିପାରିବେ। ଏଥିପାଇଁ ପ୍ରତିବର୍ଷ ଜମିରୁ ମାଟି ପରୀକ୍ଷା କରିବାର ଆବଶ୍ୟକତା ନାହିଁ।
1: ଏଇ ଯୋଉ କହିଲେ ମାଟି ପରୀକ୍ଷା କଥା, ତାହେଲେ ଏଇ ଯୋଉ ନମୁନା ମାଟି ସଂଗ୍ରହ ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ଅବଗତ ଟିକେ କରାନ୍ତୁ।
0: ଠିକ ଅଛି, ଚାଷୀମାନେ ନିଜେ ଚାହିଁଲେ ନିଜର ପ୍ଲଟରୁ ନମୁନା ମାଟି ସଂଗ୍ରହ କରି ପରୀକ୍ଷା କରାଇପାରିବେ। ସାଧାରଣତଃ ପ୍ରତି 5 ଏକର ଜାଗାରୁ ଏକ ନମୁନା ମାଟି ସଂଗ୍ରହ ହୋଇଥାଏ। ଗୋଟିଏ ସ୍ଥାନରୁ ମାଟି ସଂଗ୍ରହ ନ କରି ଜମିର 15-20 ବଛା ବଛା ସ୍ଥାନରୁ ମାଟି ସଂଗ୍ରହ କରି ଏକାଠି ମିଶାଇ ନମୁନା ମାଟି ପ୍ରସ୍ତୁତ କରାଯାଏ। ସାଧାରଣ ଭାବେ ଆମେ ଯଦି ତୈଳବୀଜ ଫସଲକୁ ଦେଖିବା, ତାହେଲେ ଆପଣ 6 ଇଞ୍ଚ ବା 15 ସେଣ୍ଟିମିଟର ଗଭୀରରୁ ହିଁ ମାଟି ନେବା କଥା। ପ୍ରଥମେ ନିରୂପିତ ସ୍ଥାନରୁ ଆପଣ କୋଦାଳ ସାହାଯ୍ୟରେ ମାଟି ଉପରେ ଥିବା ଘାସ ଅନ୍ୟାନ୍ୟ ଅଳିଆ ଆବର୍ଜନା ସଫା କରିବେ। ଏହା ସହିତ ଆପଣ ଭି ଆକାରର ଏକ ଖାତ କରିବେ, ଯେଉଁ ଖାତର ଏକ ପାର୍ଶ୍ୱରୁ ଆପଣ ପାଖାପାଖି 1.5 ସେଣ୍ଟିମିଟର ବହଳର ମାଟି ଖୁରୁପି ସାହାଯ୍ୟରେ ଆପଣ ସେଠୁ ଆପଣ ମାଟି ନେବେ ଏବଂ ତାକୁ ମିଶାଇ ଆପଣ ନମୁନା ମାଟି ପ୍ରସ୍ତୁତ କରିବେ। ଯଦି ଆପଣଙ୍କର ମାଟି ଓଦାଳିଆ ଅଛି, ତାହେଲେ ସେ ମାଟି ଶୁଖିଗଲା ପରେ ତାକୁ ଗୁଣ୍ଡ କରି ପଲିଥିନରେ ଭର୍ତ୍ତି କରିବେ ଏବଂ ସେଇ ମାଟିର ସୂଚନା, ଯେପରିକି ଆପଣଙ୍କର ଚାଷୀର ନାଁ, ଆପଣଙ୍କର ସଂଗ୍ରହ ତାରିଖ, ଜାଗାର ସ୍ଥାନୀୟ ନାମ, ଫସଲର ପୂର୍ବ ଇତିହାସ, ଜଳସେଚନ ଏବଂ ବର୍ତ୍ତମାନ ପ୍ରୟୋଗ କରୁଥିବା ସାର ଖତ ବିଷୟରେ ଆପଣ ବିବରଣୀ ଉଲ୍ଲେଖ କରି ଆପଣ ମୃତ୍ତିକା ପରୀକ୍ଷାଗାରକୁ ପଠାଇ ପାରିବେ।
1: ତାହେଲେ ସାର୍, ଆମେ ଏଇ ଯୋଉ ମାଟି କେଉଁ ସ୍ଥାନରୁ ସଂଗ୍ରହ କରିବା ନାହିଁ?
0: ସାଧାରଣତଃ ଆମର ଯୋଉ ସ୍ଥାନରେ ଅଧିକା ଖତ ପ୍ରୟୋଗ କରୁଛେ, ଯେମିତିକି ଆପଣଙ୍କର ହିଡ଼ ପାଖ ସ୍ଥାନ, ଯେମିତିକି ଆପଣଙ୍କର ଗଛ ତଳ ଯୋଉ ଛାଇ ଜାଗା ଥିବ, ଯୋଉ ଜାଗା ସନ୍ତସନ୍ତିଆ ଥିବ, ଜମିର ମଧ୍ୟଭାଗରେ ଯୋଉଠି ଗାଡ଼ି ଆପଣଙ୍କର ଯାଇଥିବ, ଜମିରେ ଆପଣଙ୍କର ଯୋଉଠି ଖତ ଗଦା କରି ରଖିଥିବେ ଏବଂ ଆପଣଙ୍କ ନିକଟ ଅତୀତରେ ଯୋଉଠି ସାର ବେଶୀ ପ୍ରୟୋଗ କରିଥିବେ, ସେଇଭଳିଆ ଜାଗାରୁ ଆପଣ ମୃତ୍ତିକା ସଂଗ୍ରହ କରିବା ଉଚିତ ନୁହେଁ। ଏହା ସହ ଧାଡ଼ିରେ ଲଗାଯାଇଥିବା ଫସଲରୁ ଧାଡ଼ିରୁ ମଧ୍ୟ ମାଟି ସଂଗ୍ରହ କରିବା ଉଚିତ ନୁହେଁ।
1: ଆମର ଯୋଉ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଅଛି, ତାକୁ ଆମେ ସଏଲ ହେଲ୍ଥ କାର୍ଡ କହୁଛୁ। ସଏଲ ହେଲ୍ଥ କାର୍ଡ ତୈଳବୀଜ ଚାଷୀକୁ କେଉଁ ପ୍ରକାର ସହାୟତା କରିପାରିବ?
0: ସାଧାରଣତଃ ମାଟି ପରୀକ୍ଷା କଲା ପରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବା ସଏଲ ହେଲ୍ଥ କାର୍ଡ ମିଳିଥାଏ। ତୈଳବୀଜ ଜାତୀୟ ଚାଷୀମାନେ ଯଦି ଆପଣଙ୍କର ମାଟି ସମସ୍ୟା ଯୁକ୍ତ ଅଛି, ଏହି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରରେ ଆପଣଙ୍କର ମାଟିର ସୁପରିଚାଳନା କରିବେ। ସାଧାରଣତଃ ମାଟି ଯଦି ସମସ୍ୟା ଯୁକ୍ତ, ଅର୍ଥାତ୍ ଆପଣଙ୍କର ଅମ୍ଳିଆ ମାଟି ଯଦି କ୍ଷାରାମ୍ଳ 6.5ରୁ କମ୍ ଥିବ ବା ଆପଣଙ୍କର କ୍ଷାରୀୟ ବା ଲୁଣିଆ ମାଟି ଯୋଉଠି ଆପଣଙ୍କର 7.5ରୁ ଅଧିକା ଥିବ, ସେହି ଜାଗାରେ ତୈଳବୀଜ ଫସଲର ବୃଦ୍ଧି ବାଧାପ୍ରାପ୍ତ ହୁଏ, ଗଛ ଠିକ୍ ପରିମାଣରେ ବଢ଼ିପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଇଥାଏ। ସେଥିପାଇଁ ଆପଣଙ୍କ ଯଦି ମାଟି ପରୀକ୍ଷା ଫଳାଫଳରୁ ଜାଣିପାରୁଛନ୍ତି ଯେ ମାଟିରେ ସମସ୍ୟା ଅଛି, ତାହେଲେ ଆପଣ ମାଟିକୁ ଚାଷ ଆରମ୍ଭରୁ ଜମି ପ୍ରସ୍ତୁତି ସମୟରେ ହିଁ ମାଟି ଶୋଧନ କରିବେ, ଯାହାଦ୍ୱାରା କି ଆପଣଙ୍କୁ ଅଧିକ ଅମଳ ମିଳିପାରିବ।
1: ସବୁଜ ସାର ପାଇବା ପାଇଁ ତୈଳବୀଜ ଚାଷୀକୁ କ'ଣ କରିବାକୁ ପଡିବ?
0: ସାଧାରଣତଃ ଆମେ ଜମି ପ୍ରସ୍ତୁତି କଲାବେଳେ ରାସାୟନିକ ସାରର ବହୁଳ ପ୍ରୟୋଗ ହେଉଛି। ଏହି ରାସାୟନିକ ସାରର ପରିମାଣକୁ କମାଇବା ପାଇଁ ଏବଂ ମାଟିର ଯଦି ଆପଣଙ୍କର କିଛି ଅମ୍ଳୀୟ ରହିଛି ବା କ୍ଷାର ରହିଛି, ତାକୁ ଶୋଧନ କରିବା ପାଇଁ ଆମେ ସବୁଜ ସାର ବା ଯାହାକୁ ଆମେ ଗ୍ରୀନ୍ ମାନ୍ୟୁରିଂ କ୍ରପ୍ କହୁଛୁ, ତାକୁ ଆମେ ଚାଷ କରିପାରିବା। ଯେମିତି ମୁଖ୍ୟ ଫସଲ ଆପଣ ଧର ସୋରିଷ ଚାଷ କରୁଛନ୍ତି ବା ସୂର୍ଯ୍ୟମୁଖୀ କରୁଛନ୍ତି, ତାକୁ ବୁଣିବାର 30 ଦିନ ପୂର୍ବରୁ ଆପଣଙ୍କ ସବୁଜ ସାର ହିସାବରେ ଧଣିଚା ହଉ, ଛଣି ହଉ, ବରଗୁଡ଼ି ହଉ ବା ଅଣଛୁଇଁ ଜାତୀୟ ଯେତିକି ଫସଲ ରହିଛି, ଯେମିତିକି ଆପଣଙ୍କର ଜୁଆର ହଉ, ଓଟ ହଉ ବା ମକା, ତାକୁ ମଧ୍ୟ ବୁଣି ଚାଷ କରିପାରିବେ। ଗଛର ଆପଣଙ୍କର 4 ସପ୍ତାହ ମଧ୍ୟରେ 28-30 ଦିନ ମଧ୍ୟରେ ତାକୁ ଗଛ କଞ୍ଚାଳିଆ ଥିବା ବା କଅଁଳିଆ ଥିବା ଅବସ୍ଥାରେ ତାକୁ ମାଟିରେ ମିଶାଇ ଦେଇପାରିବେ, ଯାହାଦ୍ୱାରା କି ସବୁଜ ଖତ ଆମକୁ ମିଳିପାରିବ, ଆମର ରାସାୟନିକ ସାରର ଖର୍ଚ୍ଚ କମ୍ ହବ ଏବଂ ଆମେ ତୈଳବୀଜ ଫସଲରୁ ଅଧିକ ଅମଳ ମଧ୍ୟ ପାଇପାରିବା।
1: ସବୁଜ ସାର ଫସଲ ଚାଷ ପାଇଁ କେତେ ବିହନ ଆବଶ୍ୟକ ପଡିଥାଏ?
0: ସାଧାରଣତଃ ଆମେ ସବୁଠାରୁ ସହଜରେ ଧଣିଚା ଚାଷ କରିଥାଉ, ଧାନ ପୂର୍ବରୁ ମଧ୍ୟ କରିପାରିବା ଏବଂ ତୈଳଜାତୀୟ ଫସଲ ପୂର୍ବରୁ ମଧ୍ୟ କରିପାରିବା। ଏକର ପ୍ରତି ଆମେ 15-20 କେଜି ବିହନ ଆବଶ୍ୟକ ହୋଇଥାଏ। ଆଉ ଆପଣ ଚାଷ କଲାର ଯେମିତି କହିଲି 30-40 ଦିନ ମଧ୍ୟରେ କଅଁଳିଆ ଥିବା ଅବସ୍ଥାରେ ଯଦି ମାଟିରେ ମିଶାଇ ଦେଉଛେ, 15 ଟନ୍ ପାଖାପାଖି ଆପଣଙ୍କର ସବୁଜ ପଦାର୍ଥ ଯେଉଁଥିରେ କି ଆପଣଙ୍କର 0.4% ଯବକ୍ଷାରଜାନ ଅଛି, ତାହା ମାଟିକୁ ମିଳିଥାଏ, ଯାହାକି ଆମକୁ ବାହାରୁ ରାସାୟନିକ ସାରର ଖର୍ଚ୍ଚ କମ୍ ହୋଇଥାଏ।
1: ଜମି ପ୍ରସ୍ତୁତି ସମୟରେ ଘାସ ନିୟନ୍ତ୍ରଣ ପାଇଁ କ'ଣ କରାଯାଇ ପାରିବ?
0: ସାଧାରଣତଃ ତୈଳବୀଜ ଜାତୀୟ ଫସଲରେ ଆମେ ବିଭିନ୍ନ ପ୍ରକାର ଘାସ ଦେଖୁଥାଉ, ଯାହାକି ଆମର ଅମଳ କମାଇ ଦେଇଥାଏ। ଯେମିତିକି ଆପଣ ଘାସ ମଧ୍ୟରେ ସୁଆଁ ଦେଖୁ, ମୁଥା ଦେଖୁ, କୁଆଗଡ଼ିଆ ଘାସ ଦେଖୁ, ଅନ୍ୟାନ୍ୟ ପ୍ରକାର ଘାସର ମଞ୍ଜି ମଧ୍ୟ ରହିଥାଏ, ଯାହାକି ଯଦି ସେ ଘାସ ଗଛ ଆପଣଙ୍କର ମୁଖ୍ୟ ଫସଲ ସହିତ ରହିବ, ତାହେଲେ ଆମର ଅମଳ କମିଯିବ। ସେଥିପାଇଁ ଯେତେବେଳେ ଆମେ ଶେଷ ଅଡ଼ ଚାଷ କରୁଛେ, ସେତେବେଳେ ଆମର ଟୋଟାଲ କିଲର ବା ଆପଣଙ୍କର ଗ୍ଲାଇଫୋସେଟ୍ ନାମକ ତୃଣନାଶକକୁ 1 ଲିଟରରୁ 1.5 ଲିଟର ପାଖାପାଖି 30 କେଜି ବାଲିରେ ମିଶି ଆମେ ଜମିରେ ପ୍ରୟୋଗ କରିପାରିବା, ଯାହାଦ୍ୱାରା କି ବିଭିନ୍ନ ପ୍ରକାରର ଆପଣଙ୍କର ଚଉଡ଼ାପତ୍ର ଘାସ, ଏକପତ୍ରିଆ, ଦୁଇପତ୍ରିଆ ଘାସ, ସବୁ ପ୍ରକାର ଘାସକୁ

0: ସିଏ ଦମନ କରିପାରିବ, ଯାହାଦ୍ୱାରା କି ଆମର ପରବର୍ତ୍ତୀ ଅବସ୍ଥାରେ ଘାସ ବଛା ପାଇଁ ଆମର ଅତ୍ୟଧିକ ଖର୍ଚ୍ଚ ହେବ ନାହିଁ।
1: ଚିନାବାଦାମ ଫସଲରେ ଜମି ପ୍ରସ୍ତୁତି ବେଳେ କେଉଁ ସାର ଦିଆଯିବ?
0: ଆମର ତଳଜାତୀୟ ଫସଲ ଓଡ଼ିଶା ରାଜ୍ୟକୁ ଦେଖିଲେ ଚିନାବାଦାମ ମଧ୍ୟ ବହୁ ଅଞ୍ଚଳରେ ଚାଷ କରାହେଉଛି, ବହୁତ ଅଞ୍ଚଳରେ। ସେଥିପାଇଁ ଚିନାବାଦାମ ହେଉଛି ଯଦିଚ ତୈଳବୀଜ ଜାତୀୟ ଫସଲ, ଏହା ମଧ୍ୟ ଏକ ଡାଲି ଜାତୀୟ ଫସଲ ଏବଂ ଏହାର ଚେରରେ ଯେମିତି ମୁଗ ବିରି ଭଳିଆ ଭାତୁଡ଼ି ସୃଷ୍ଟି ହୁଏ, ସେଥିପାଇଁ ଚିନାବାଦାମ ଚାଷରେ ଆମକୁ ଯବକ୍ଷାରଜାନ ଜାତୀୟ ସାର ଅନ୍ୟ ତୈଳବୀଜ ଅପେକ୍ଷା କମ୍ ଆବଶ୍ୟକ ହୁଏ। ସେଥିପାଇଁ ଏକର ପ୍ରତି ଆମେ 8 କିଲୋ ଯବକ୍ଷାରଜାନ, 16 କେଜି ଫସ୍ଫରସ୍ ଏବଂ 16 କେଜି ପଟାସ ସାରକୁ ଆମେ 5 ସେଣ୍ଟିମିଟର ଗହିରରେ ସିଆରରେ ପ୍ରୟୋଗ କରିକି ମାଟିରେ ମିଶାଇ ଦେଇପାରିବା।
1: ରାଶି ଫସଲରେ ପ୍ରାଥମିକ ଅବସ୍ଥାରେ ଖାଦ୍ୟ ସାର କ'ଣ ଦିଆଯିବ?
0: ସାଧାରଣତଃ ରାଶି ଫସଲ ଆମର ଶୀତଦିନେ ବି ଚାଷ କରାହେଉଛି, ଆଉ କିଛି ଅଞ୍ଚଳରେ ସୋରିଷ ଚାଷ ପରେ ଖରାଟିଆ ହିସାବରେ ମଧ୍ୟ ରାଶି ଚାଷ କରାଯାଉଛି। ସେଥିପାଇଁ ଏକର ପ୍ରତି ଆପଣଙ୍କର 6 କେଜି ଯବକ୍ଷାରଜାନ, 8 କେଜି ଫସ୍ଫରସ୍ ଏବଂ 8 କେଜି ପଟାସକୁ ଆମେ ଖତ ସହିତ ମିଶାଇ ସିଆରରେ ପ୍ରୟୋଗ କରିପାରିବା, ଯାହାଦ୍ୱାରା କି ରାଶିରୁ ଆମେ ଆସନ ରୂପ ଅମଳ ପାଇପାରିବା।
1: ସୂର୍ଯ୍ୟମୁଖୀ ଚାଷ ପାଇଁ ଜମି ପ୍ରସ୍ତୁତି ବେଳେ କେଉଁ ସାର ପ୍ରୟୋଗ କରିବେ?
0: ଆଜିକାଲି ଦେଖିବେ ଆମର ବହୁ ଚାଷୀ ତେଲ ପାଇଁ ଆମର ସୂର୍ଯ୍ୟମୁଖୀ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ସରକାର ମଧ୍ୟ ସୂର୍ଯ୍ୟମୁଖୀ ଚାଷକୁ ଅଏଲ୍ ସିଡ୍ ମିଶନ ମାଧ୍ୟମରେ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ସୂର୍ଯ୍ୟମୁଖୀର ଯେଉଁ ସଙ୍କର ବା ହାଇବ୍ରିଡ୍ କିସମ ଅଛି, ଏକର ପ୍ରତି ଆମେ ସେଥିରେ 16 କେଜି ଯବକ୍ଷାରଜାନ ଦେଇପାରିବା, 32 କେଜି ଫସ୍ଫରସ୍ ସାର ଆଉ ଏବଂ 24 କେଜି ପଟାସ ସାର ବା ଯେଉଁଟାକୁ ନାଲି ସାର କୁହାଯାଉଛି, ତାକୁ ମଧ୍ୟ ଖତ ସହିତ ମିଶାଇ ପ୍ରୟୋଗ କରିପାରିବା।
1: ତୈଳବୀଜ ଫସଲର ଅମଳ ବୃଦ୍ଧି ପାଇଁ ଅଣୁସାର ଚାଷ ଆରମ୍ଭରେ ଦିଆଯିବ କି?
0: ନିହାତି ତୈଳବୀଜ, ଯେହେତୁ ମୁଁ ପ୍ରଥମରୁ କହିଛି ତୈଳବୀଜ ଫସଲ ଆମେ ତେଲ ପାଇଁ ହିଁ ଚାଷ କରୁ। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଯେ ଚାହୁଁଛନ୍ତି ଆମ ଦେଶ ଏବେ ତୈଳ ଉତ୍ପାଦନରେ ସେଲ୍ଫ ସଫିସିଏଣ୍ଟ ହେବା ପାଇଁ, ସେଥିପାଇଁ ଯଦି ଆମେ ତୈଳବୀଜ ଚାଷରେ କିଛି ଅଣୁସାର ଅଛି ତାକୁ ଯଦି ଚାଷ ଆରମ୍ଭରେ ନଦେବା, ତାହେଲେ ମଞ୍ଜି ବି ବଡ଼ ହେବ ନାହିଁ ଆଉ ସେଥିରୁ ତେଲ ଅଂଶ ବି ବାହାରିବ ନାହିଁ। ସେଥିପାଇଁ ପ୍ରଥମେ ମୁଁ କହିଦେଉଛି ଯେ ଆପଣଙ୍କର ତୈଳବୀଜ ଫସଲରେ ଯେଉଁ ମୁଖ୍ୟ ଅଣୁସାର ହେଉଛି ସେଇଟା ହେଉଛି ବୋରନ୍ ଜାତୀୟ ଅଣୁସାର। ବୋରନ୍ ଅଣୁସାର ଆପଣଙ୍କର ଫୁଲ ଫଳ ଆସିବାରେ ସାହାଯ୍ୟ କରେ, ମଞ୍ଜି ବଡ଼ ହେବାରେ ମଧ୍ୟ ସାହାଯ୍ୟ କରେ। ଏଥିପାଇଁ ଜମି ପ୍ରସ୍ତୁତି ସମୟରେ ଏକର ପିଛା 4 କେଜି ବୋରନ୍ ଅଣୁସାରକୁ ଆମେ ମାଟିରେ ପ୍ରୟୋଗ କରିପାରିବା। ଏହା ସହିତ ଆମେ ଯଦି ମାଟିରେ ପରୀକ୍ଷା ଅନୁସାରେ ଜିଙ୍କ ବା ଦସ୍ତା ଯଦି ଆମ ମାଟିର ଅଭାବ ରହିଛି, ଯାହାକି ଆପଣଙ୍କର ଡାଳ ବାହାରିବାରେ ସାହାଯ୍ୟ କରେ, ଏକର ପ୍ରତି 2-5 କେଜି ଜିଙ୍କ ସଲଫେଟ୍, ଯାହାକି ଆପଣଙ୍କର 33% ଜିଙ୍କ ବା 21% ଜିଙ୍କ ହିସାବରେ ବଜାରରେ ଉପଲବ୍ଧ, ତାକୁ ମଧ୍ୟ ମାଟିରେ ମିଶାଇ ପ୍ରୟୋଗ କରିପାରିବା। କିନ୍ତୁ ଦେଖିବାକୁ ପଡ଼ିବ ଜିଙ୍କ ସାରକୁ ଆମେ ଫସ୍ଫରସ୍ ସାର ସହିତ ମିଶାଇବା ନାହିଁ, କାହିଁକି ଜିଙ୍କ ଏବଂ ଫସ୍ଫରସ୍ ସାର ଇଣ୍ଟରଲକ୍ ହେଇଯିବ, ଦୁଇଟା ଯାକ ସାର ଗଛକୁ ମିଳିବ ନାହିଁ, ନଷ୍ଟ ହେଇଯିବ।
1: ମଞ୍ଜିରେ ତେଲ ଅଂଶ ବୃଦ୍ଧି ପାଇଁ କ'ଣ କରାଯାଇ ପାରିବ?
0: ସାଧାରଣତଃ ଆମେ ତୈଳବୀଜ ଫସଲ ଯେଉଁଗୁଡ଼ା କହିଲି ଆପଣଙ୍କର ସୂର୍ଯ୍ୟମୁଖୀ, ସୋରିଷ, ରାଶି, ଏମାନଙ୍କୁ ଆମେ ତେଲ ଅଂଶ ପାଇଁ ହିଁ ଚାଷ କରୁଛୁ। ଲକ୍ଷ୍ୟ ରହିଛି ଆମର ତେଲ ଅଂଶ ବଢ଼ାଇବା ପାଇଁ। ଯଦି ଆପଣଙ୍କର ମାଟିରେ ଗନ୍ଧକ ବା ସଲଫର ଯଦି ଅଭାବ ରହୁଛି, ତାହେଲେ ଆମର ମଞ୍ଜିରେ ତେଲ ଅଂଶ ବଢ଼ିପାରିବ ନାହିଁ। ପ୍ରଥମରୁ କହିଲି ଯଦି ଆପଣଙ୍କର ମାଟି ଅମ୍ଳୀୟ ଅଛି ବା କ୍ଷାରି ଅଛି, ମାଟିରେ ଗନ୍ଧକ ଥିଲେ ମଧ୍ୟ ଗଛ ନେଇପାରିବ ନାହିଁ। ସେଥିପାଇଁ ଆମକୁ ପ୍ରଥମେ ଚୂନ ଦେଇକି ହଉ ବା ଜିପ୍ସମ ଦେଇକି ମାଟିକୁ ଆମକୁ ଶୋଧନ କରିବାକୁ ପଡ଼ିବ। ଦ୍ୱିତୀୟତଃ ଆମକୁ ବାହାରୁ ମଧ୍ୟ ଗନ୍ଧକ ବା ସଲଫର ଜାତୀୟ ଅଣୁସାର ପ୍ରୟୋଗ କରିବାକୁ ପଡ଼ିବ। ସେଥିପାଇଁ ଆପଣଙ୍କର ଏକର ପ୍ରତି 10 କେଜି ସଲଫର, ଆପଣଙ୍କର ଗ୍ରୋମର 90% ସଲଫର ବା ସଲଫା ମ୍ୟାକ୍ସ ନାଁରେ ବଜାରରେ ଉପଲବ୍ଧ ହେଉଛି, ତାକୁ ଆମେ ପ୍ରୟୋଗ କରିପାରିବା। ଏହା ସହିତ ଆପଣଙ୍କର ଯଦି ସେତେବେଳେ କମ୍ ଦେଇଛନ୍ତି ବା କିଛି ଅସୁବିଧାବଶତଃ ଦେଇପାରୁନାହାନ୍ତି, ଯେତେବେଳେ ଫୁଲରୁ ଫଳ ହେଉଛି ସେତେବେଳେ ତରଳ ସଲଫର ଯାହା ବା ଲିକ୍ୱିଡ ସଲଫରକୁ ମଲ୍ଟିପ୍ଲେକ୍ସର ଲିକ୍ୱିଡ ସଲଫର ବଜାରରେ ଉପଲବ୍ଧ ଅଛି, 2 ml ଲେଖା ପ୍ରତି ଲିଟର ପାଣିରେ ମିଶାଇ ତାକୁ ପତ୍ର ସିଞ୍ଚନ କରିପାରିବା। କେତେବେଳେ କରିବା? ଆପଣଙ୍କର ଫୁଲରୁ ଯେତେବେଳେ ଆପଣ ଫଳ କଷି ଆସୁଛି, ସେହିଭଳି ଆପଣ ବୋରନ ଅନୁସାରକୁ ମଧ୍ୟ, ଫୁଲ ଯେତେବେଳେ ଆସିଥିବ 50% ଗଛରେ ଫୁଲ ଆସିଯାଉଛି, ସେତେବେଳେ ବୋରନର 20% ବୋରନ ଅନୁସାରକୁ ଆପଣ ସ୍ପ୍ରେ ସିଞ୍ଚନ କରିପାରିବେ, ଯାହାଦ୍ୱାରା କି ଅଧିକ ଫୁଲ ଆସିବ ଏବଂ ଫଳ କଷି ଆସିଲା ବେଳେ ଆପଣ ସଲଫର ଅନୁସାରକୁ ସ୍ପ୍ରେ କରିବେ, ଯାହାଦ୍ୱାରା କି ଆପଣଙ୍କର ମଞ୍ଜିରେ ତେଲ ଅଂଶ ବୃଦ୍ଧି ପାଇବ। ସାଧାରଣ ଭାବେ ଦେଖାଯାଇଛି ଯେଉଁ ଜମିରେ ଆମେ ବୋରନ ଏବଂ ସଲଫର ପ୍ରୟୋଗ କରୁନାହୁଁ ସେ ଜମିରେ ଆପଣଙ୍କର ମଞ୍ଜିରୁ ତେଲ ବାହାରୁନାହୁଁ, ଯେଉଁଟାକି ଆମେ କୃଷି ବିଜ୍ଞାନ କେନ୍ଦ୍ର ବାଲେଶ୍ୱରରୁ ବି ଆମେ କିଛିଟା ଡେମୋନ୍ଷ୍ଟ୍ରେସନ ମାଧ୍ୟମରେ ଚାଷୀଙ୍କୁ ଦେଖାଯାଇଛି ଯେ ଯେଉଁଠି ପୂର୍ବରୁ ଆପଣଙ୍କର ସୋରିଷ ଫସଲରେ ସେମାନେ ଗନ୍ଧକ ଏବଂ ଆପଣଙ୍କର ବୋରନ ପ୍ରୟୋଗ କରୁନଥିଲେ, 1 kg ଆପଣଙ୍କର ମଞ୍ଜି ପେଡ଼ିଲେ ସେଥିରୁ 200-250 ml ତେଲ ମିଳୁଥିଲା, କିନ୍ତୁ ବିଗତ 2-3 ବର୍ଷ ମାଧ୍ୟମରେ ସେମାନେ ଯଦି ସଲଫର ଆଉ ବୋରନ ଅନୁସାରକୁ ପ୍ରୟୋଗ କରିଛନ୍ତି ମାଟିରେ ହଉ ବା ସିଞ୍ଚନ ଆକାରରେ ହଉ, ତାପରେ ଦେଖାଯାଇଛି ଏବେ ସେମାନେ ସେଇ ସମାନ 1 kg ତେଲ ପେଡ଼ିଲା ପରେ ସେଥିରୁ 350 ml ପାଖାପାଖି ତେଲ ପାଉଛନ୍ତି। ସେଥିପାଇଁ ଆପଣଙ୍କର ତେଲ ଅଂଶ ବଢ଼ାଇବା ପାଇଁ ବା ଅମଳ ବଢ଼ାଇବା ପାଇଁ ଅଣୁସାରର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତୈଳବୀଜ ଫସଲରେ।
1: ସାର, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ, ଆମ ଚାଷୀ ଭାଇମାନଙ୍କୁ ବହୁତ ଉପାଦାୟ କଥା ସବୁ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।
2: ଇଏ ଅପା ଆମ ମହାଶୟ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଲେ।

0: ତୈଳବୀଜ ଚାଷ କଲେ କେତେ କ'ଣ ଲାଭ ହେବ ସେ ବିଷୟରେ ବୁଝେଇ କହିଲେ, ଏବଂ ଇଏ ଯୁବବର୍ଗ ମଧ୍ୟ କିଭଳି ଦୁଇ ପଇସା ଅଧିକା ରୋଜଗାର କରିବେ ସେ ବିଷୟରେ ମଧ୍ୟ କହିଲେ। ତେଣୁ ଆମ ବୈଠକ ତରଫରୁ ମହାଶୟଙ୍କୁ ଅନେକ ଅନେକ ସାଧୁବାଦ। ହେଇଟି ଅପା, ଏବେ ଟିକେ ବଜାର ଦର ବିଷୟରେ ଜାଣିବା, କୋଉ ପରିବା କେତେ ଦର ଅଛି ସେ ବିଷୟରେ ଟିକେ ଶୁଣିବା, ନା କ'ଣ କହୁଛ?
1: ହଉ, ବଜାରର ଦରଦାମଟା ଶୁଣି ନେବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ହଉ ଅପା, ମୁଁ ଏବେ ଉଠିଲି, ଯାଉଛି।
1: ଉଠିଲେ କ'ଣ, ପାଣିପାଗ ପରେ ଅଛି।
0: ଓହୋ, ପାଣିପାଗ, ପାଣିପାଗ ଠିକ, ପାଣିପାଗ ଶୁଣିବା ତାପରେ ଯାଇ ଉଠିବା।
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର 3 ଜିଲ୍ଲା, ବିଶେଷ କରି ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗୀତ ରଚନା କରିଛନ୍ତି ରାଜକିଶୋର ଦାସ।

ସମବେତ କଣ୍ଠରେ ଶୁଣୁଥିଲେ ଦେଶବନ୍ଦନା, ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ଏହି କ୍ରମରେ ଶୁଣନ୍ତୁ କେତୋଟି ଆରତୀ ସଂଗ୍ରହ। କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ଅନୁପମା ଦେଶପାଣ୍ଡେ। ସ୍ୱର ସଂଯୋଜନା ପ୍ରଦ୍ୟୁମ୍ନ ଶର୍ମା।